ଆକାଶବାଣୀ ପୁରୀ ଆଜି ଶନିବାର 1948 ଶତାବ୍ଦ ଆଷାଢ଼ ମାସ 27 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 18 ତାରିଖ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56 38 ସେକେଣ୍ଡ ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 FM ଯୋଗେ।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ଅଧିବେଶନ ପ୍ରାରମ୍ଭରେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ। ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ହେଉଛନ୍ତି କ୍ଷର ଅକ୍ଷର ବା ବିଦ୍ୟା ଓ ଅବିଦ୍ୟାର ନିୟାମକ। ସେଥିପାଇଁ ସେ ଲୋକଶ୍ରେଷ୍ଠ ପୁରୁଷୋତ୍ତମ। ସେ ଅତୀତ ବର୍ତ୍ତମାନ ଓ ଭବିଷ୍ୟତର ସଂଯୋଗକାରୀ। ତାଙ୍କର ମହିମା ତ୍ରିପୁରା ବ୍ୟାପ୍ତ।

କେତେବେଳେ ତୁମେ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ଶ୍ରୀରାମ ତ ପୁଣି କଂସ ନିଷୁଦନ ପ୍ରଭୁ ମଧୁସୂଦନ କେତେବେଳେ ରୂପ ନେଇଛ ନାରାୟଣ ହୋଇ ତୁମର ଅନନ୍ତ ସତ୍ତା ପ୍ରଭୁ ତୁମକୁ କେହି କ'ଣ ନିର୍ଦ୍ଦିଷ୍ଟ ସତ୍ତା ସୀମା ବା ରୂପବର୍ଗରେ ବାନ୍ଧି ଦେଇପାରେ।

ଜଗନ୍ନାଥ ଶବ୍ଦର ଅର୍ଥ ହେଲା ସେ ଜଗତମୟ, ଜ ଅର୍ଥ ସେ ଅଜନୀ ସମ୍ଭୁତା, ଗ ସେ ସମସ୍ତ ଗଣକୁ ପ୍ରତିନିଧିତ୍ୱ କରନ୍ତି, ନା ସେ ନାନା ରୂପରେ ବିରାଜମାନ, ଥ ଯାହାକୁ ଥରେ ମାତ୍ର ଦର୍ଶନ କଲେ ଏ ଜୀବ ଜୀବନ ଚକ୍ରରୁ ମୁକ୍ତି ପାଇ ମୋକ୍ଷ ପ୍ରାପ୍ତି ହୁଅନ୍ତି।

ପ୍ରଭୁ ଶ୍ରୀ ଜଗନ୍ନାଥ ନିରାକାର ପରମ ବ୍ରହ୍ମ। ସେ କୌଣସି ଆକାର ମଧ୍ୟରେ ସୀମିତ ନୁହନ୍ତି। ନୀଳ ସିନ୍ଧୁ ତଟରେ, ନୀଳ ପର୍ବତରେ, ନୀଳ ଜ୍ୟୋତିରେ ଉଦ୍ଭାସିତ ହୋଇ ସେ ତ୍ରିସୁକ୍ତ ନୀଳବର୍ଣ୍ଣକୁ ଜାଗ୍ରତ କରୁଥିବା ବିଶ୍ୱ ବନ୍ଦନୀୟ ଠାକୁର, ସେ ଶୂନ୍ୟକୁ ପ୍ରତିପାଦନ କରୁଥିବା ଶୂନ୍ୟ ପୁରୁଷ ପରମ ବ୍ରହ୍ମ ଏବଂ ପୂର୍ଣ୍ଣକୁ ପ୍ରତିପାଦନ କରୁଥିବା ପୂର୍ଣ୍ଣ ବ୍ରହ୍ମ ପୁରୁଷୋତ୍ତମ।

ଭକ୍ତ ତାଙ୍କ ସହ ନିଗୁଢ଼ ସମ୍ପର୍କ ବଳରେ ବାନ୍ଧି ଦେଇପାରେ ଚରମ ଆନନ୍ଦ, ପରମ ପରିତୃପ୍ତି। ସେ କେବେ ଭାବେ ନା ତା ପ୍ରଭୁ ନିରାକାର, ନିର୍ଗୁଣ, ଶୂନ୍ୟ ପୁରୁଷ। ସେ ଚାହେଁ ନା ମୁକ୍ତି, ସେ ଚାହେଁ ପ୍ରଭୁଙ୍କର ଚରଣ ସ୍ପର୍ଶ। ସେ ଚାହେଁ ତାର ଅସୀମ ଭକ୍ତି, ଜୁଡ଼ୁବୁଡ଼ୁ କରିଦେଉ ପ୍ରଭୁଙ୍କୁ ତାର ଅସରନ୍ତି ପ୍ରୀତିରେ। ଭକ୍ତ ଚାହେଁ ବିଶ୍ୱ ହେଇଯାଉ ଜଗନ୍ନାଥମୟ।

ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ଏ ଜଗତ ସତ୍ୟ ନୁହେଁ, ପ୍ରାଣୀ ସମୂହ ସତ୍ୟ ନୁହେଁ, ଏ ଇନ୍ଦ୍ରିୟଗୁଡ଼ିକ ସତ୍ୟ ନୁହେଁ, ଏ ପ୍ରାଣ ସତ୍ୟ ନୁହେଁ, ଏ ଶରୀର ମଧ୍ୟ ସତ୍ୟ ନୁହେଁ। परमात्मा स्वरूप ब्रह्म ही एकमात्र सत्य अटे।

ନୀଳାଚଳ ନଗ୍ରକୁ ଥରୁଟିଏ ମାତ୍ର କଳ୍ପନା ନେତ୍ରରେ ଚାହିଁବା ହୁଅନ୍ତୁ ଭାବ ଜୁଡ଼ୁବୁଡ଼ୁ ଭକ୍ତ ମଣ୍ଡଳୀ, ଥରଟିଏ ମାତ୍ର ପଞ୍ଚକୃଷିରେ ପାଦ ରଖନ୍ତୁ, ବଡ଼ଦାଣ୍ଡର ଆଶିଷ ମଖା ଧୂଳିକୁ ଥରୁଟିଏ ମାତ୍ର ତୁଣ୍ଡରେ ଦିଅନ୍ତୁ, ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ଆଉ ତୀର୍ଥରାଜ ସମୁଦ୍ର ଏ ପଞ୍ଚତୀର୍ଥରେ ମହତି ସ୍ନାନ ସାରନ୍ତୁ, ବଡ଼ ଦେଉଳରେ ଫରଫର ଉଡ଼ୁଥିବା ପାତକି ପାତକ ହରା ପତିତ ପାବନ ନେତରେ ଆଖି ପଖାଳନ୍ତୁ, ଜୀବନ ଆଉ ବାଗେ ହୋଇଯିବ ଆଜ୍ଞାମାନେ, ପରିପୂର୍ଣ୍ଣ ସାର୍ଥକତାର ଅନାହତ ପାଟଣାରେ ପହଞ୍ଚିବାକୁ ଆଉ ବେଶୀ ବେଳ ଲାଗିବ ନାହିଁ, କ୍ଷେତ୍ର ଯିବାର ସବୁ ଫଳ ମିଳିଯିବ। ଏ କ୍ଷେତ୍ର କ'ଣ ସାଧାରଣ କ୍ଷେତ୍ର, ଏହା ପରା ପୁରୁଷୋତ୍ତମ କ୍ଷେତ୍ର, ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯେ ଲୋକମାନଙ୍କ ବିଚାରରେ ଆଉ ବେଦର ମାନ୍ୟତାରେ ପୁରୁଷୋତ୍ତମ ନାମରେ ପରିଚିତ, ସେଇ ଏ କ୍ଷେତ୍ରର ଅଧିଷ୍ଠାତା ଦେବତା। ଏ କ୍ଷେତ୍ରକୁ ନେଇ କେତେ ଜନଶ୍ରୁତି, କେତେ କିମ୍ବଦନ୍ତୀ, କହି ବସିଲେ ପୋଥାଏ ହେବ, କହିବ ବା କିଏ, କହିବା ପାଇଁ ସାମର୍ଥ୍ୟ ଅଛି ବା କାହାର, କାହିଁ କେଉଁ ପୁରାଣ ଯୁଗର କଥା। ଉଗ୍ର ତପା ମହର୍ଷି କଣ୍ଡୁ କେଜାଣି କାହିଁକି ସେଦିନ ବେଶୀ ଅବସନ୍ନ ଦିଶୁଥିଲେ, ଯାହାଙ୍କ ତେଜ ଏକଥା ଥିଲା ଆଉଟା ହୋଇଥିବା ସୁନା ପରି ଅତ୍ୟନ୍ତ ଉଜ୍ଜ୍ୱଳ, ସେ କିନ୍ତୁ କେଜାଣି କାହିଁକି ଅତ୍ୟନ୍ତ ଦୁର୍ବଳ ଆଉ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଉଥିଲେ। ଆଶ୍ରମର ଅନ୍ତେବାସୀଗଣ ମହର୍ଷିଙ୍କର ଏ ଭଗ୍ନ ସ୍ୱାସ୍ଥ୍ୟ ନେଇଥିଲେ ଅତ୍ୟନ୍ତ ଚିନ୍ତିତ, ନାନା ଆଡ଼ର ନାନା ଚିନ୍ତା ସମସ୍ତଙ୍କ ମନକୁ ଆସୁଥିଲା, ହେଲେ କେହି ଏହାର କୂଳ କିନାରା ପାଉନଥିଲେ। କାହିଁକି ଆପଣ ଏତେ ଦୁର୍ବଳ ଦିଶୁଛନ୍ତି ପରମ ପୂଜ୍ୟ ଗୁରୁଦେବ, ଆଶ୍ରମର ସବୁଠାରୁ ବୟସ୍କ ତଥା ବିନୀତ ଅନ୍ତେବାସୀ ସାହସ ସଞ୍ଚୟ କରି ମହର୍ଷି କଣ୍ଡୁଙ୍କୁ ପ୍ରଶ୍ନ କରୁଥିଲେ, ଶାରୀରିକ ନା ମାନସିକ କେଉଁ ସ୍ତରରେ ଆପଣ ଦୁଃଖୀ ଏବଂ ଏହାର ନିରାକରଣ ପାଇଁ ଆମେ କ'ଣ କରିବୁ, ଦୟାକରି ଉପଦେଶ ଦିଅନ୍ତୁ ଆମକୁ। ପ୍ରିୟ ଶିଷ୍ୟଙ୍କ ଏ ନିବେଦନରେ ମୁହୂର୍ତ୍ତେ ନିରବ ହୋଇଗଲେ ମହର୍ଷି କଣ୍ଡୁ, କଣ୍ଠସ୍ୱରକୁ ଯଥାସମ୍ଭବ କୋମଳ କରି କହିଲେ, ମୁଁ ଅଦ୍ୟାବଧି ଏହାର କାରଣ ଜାଣିପାରି ନାହିଁ ବତ୍ସ, ତାରି ପାଇଁ ତ ମୁଁ ଅନୁସନ୍ଧାନରତ, ଜ୍ଞାତସାରରେ ଏପରି କିଛି ମୁଁ ଅପକର୍ମ କରିନାହିଁ ଯାହା ମୋ ଚିତ୍ତବୃତ୍ତିକୁ ଏପରି ବିଷାଦମୟ କରିବ, ତେବେ କାହିଁକି ମୋର ଏ ସୂଚନା ତା ମୁଁ ନିଜେ ମଧ୍ୟ ଜାଣେ ନା। ବିଫଳତାରେ ସତେ ଯେମିତି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ୁଥିଲେ ମହର୍ଷି କଣ୍ଡୁ, ମୋର କ'ଣ ତେବେ ଏ ଅନାକାଂକ୍ଷିତ ଶରୀର ପୀଡ଼ାରୁ ମୁକ୍ତି ନାହିଁ, ନିଜକୁ ନିଜେ

ପ୍ରଶ୍ନ କରୁଥିଲେ ସେ ମାତ୍ର କୌଣସି ଉତ୍ତର ଖୋଜି ପାଉନଥିଲେ। ତୁମେ ତୁମ ଦୁର୍ବଳ ସ୍ୱାସ୍ଥ୍ୟ ପାଇଁ ବହୁ ଚିନ୍ତିତ ନା ବତ୍ସ। ଖୁବ୍ ପାଖରୁ ଏଇ କଥା ତାଙ୍କ ପାଖକୁ ପହଁରି ଆସୁଥିଲା। ବର୍ଷା ଦିନିଆ ଆଞ୍ଜୁଳାଏ କେତକି ପଖଳା ଶୀତଳ ପବନ ପରି ସେ ସ୍ୱର ଥିଲା ଖୁବ୍ ପ୍ରୀତିପ୍ରଦ। ତେବେ ଏଠାରେ ତୁମେ ନିଜ ସ୍ୱାସ୍ଥ୍ୟ ଫେରିପାଇବନି ବତ୍ସ, ତୁମକୁ ଦୂର ଦକ୍ଷିଣ ପଥକୁ ଗତି କରିବାକୁ ହେବ। ଶେଷରେ ସମୁଦ୍ରର ତଟଦେଶରେ ଦେଖିବ ଏକ ବାଲୁକାକୀର୍ଣ୍ଣ ନୀଳ ପର୍ବତ। ସେହି ପବିତ୍ର ସ୍ଥଳରେ ତପସ୍ୟା କଲେ ତୁମ ସ୍ୱାସ୍ଥ୍ୟ ଆଗଠାରୁ ଅଧିକ ଆକର୍ଷଣୀୟ ହୋଇ ଉଠିବ। କାଳ ବିଳମ୍ବ ନ କରି ମହର୍ଷି କଣ୍ଡୁ ଦଣ୍ଡ କମଣ୍ଡଳୁ ଧରି ନୀଳାଚଳ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଦେଲେ। ଦୀର୍ଘ ପଥ ଅତିକ୍ରମ ପରେ ଦକ୍ଷିଣ ସମୁଦ୍ର କୂଳରେ ନୀଳ ପର୍ବତ ଦୃଷ୍ଟି ପଥାରୂଢ଼ ହେଲା ତାଙ୍କର। ସେହି ପାବନ କ୍ଷେତ୍ରରେ ଆରମ୍ଭ କଲେ ଦୀର୍ଘକାଳ ତପସ୍ୟା। ଘୋର ତପଶ୍ଚର୍ଯ୍ୟାରେ କ୍ରମେ କ୍ରମେ ଆପଣାକୁ ବିଲୀନ କରିଦେଲେ ସେ। ଧୀରେ ଧୀରେ ତାଙ୍କର ମନରେ ଅପୂର୍ବ ପ୍ରଶାନ୍ତି।

ଜୀବନୀ ବତ୍ସ ତୁମକୁ ଦୂର ଦକ୍ଷିଣ ପଥକୁ ଗତି କରିବାକୁ ହେବ। ଶେଷରେ ସମୁଦ୍ରର ତଟ ଦେଶରେ ଦେଖିବ ଏକ ବାଲୁକା କୀର୍ଣ୍ଣ ନୀଳ ପର୍ବତ। ସେହି ପବିତ୍ର ସ୍ଥଳରେ ତପସ୍ୟା କଲେ ତୁମ ସ୍ୱାସ୍ଥ୍ୟ ଆଗଠାରୁ ଅଧିକ ଆକର୍ଷଣୀୟ ହୋଇ ଉଠିବ। କାଳ ବିଳମ୍ବ ନ କରି ମହର୍ଷି କଣ୍ଡୁ ଦଣ୍ଡ କମଣ୍ଡଳୁ ଧରି ନୀଳାଚଳ ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଦେଲେ। ଦୀର୍ଘ ପଥ ଅତିକ୍ରମ ପରେ ଦକ୍ଷିଣ ସମୁଦ୍ର କୂଳରେ ନୀଳ ପର୍ବତ ଦୃଷ୍ଟିପଥାରୂଢ଼ ହେଲା ତାଙ୍କର। ସେହି ପାବନ କ୍ଷେତ୍ରରେ ଆରମ୍ଭ କଲେ ଦୀର୍ଘକାଳ ତପସ୍ୟା। ଘୋର ତପଶ୍ଚର୍ଯ୍ୟାରେ କ୍ରମେ କ୍ରମେ ଆପଣାକୁ ବିଲୀନ କରିଦେଲେ ସେ। ଧୀରେ ଧୀରେ ତାଙ୍କର ମନରେ ଅପୂର୍ବ ପ୍ରଶାନ୍ତି ପୁରି ଉଠିଲା। ଶିଥିଳିତ ଦୁର୍ବଳ ଅଙ୍ଗ କ୍ରମେ ପରିପୂର୍ଣ୍ଣ ଦିଶିଲା। କ୍ଷେତ୍ରର ଦିବ୍ୟ ମହିମାରେ ଭାବଫୋଳା ଋଷି ବିଭୋର ହୋଇ ଉଠିଲା।

0: ଶେଷହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ତୀର୍ଥାନନ୍ଦ ମିଶ୍ର। ଆକାଶବାଣୀ କଟକ।
1: ଶୁଣିଲେ ବନ୍ଦନା କାର୍ଯ୍ୟକ୍ରମ ଏବଂ ପରେ ପରେ ଅନୁଚିନ୍ତା, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଫେମ୍ରେ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 143ତମ ଅଧ୍ୟାୟ। କଣ୍ଠଶିଳ୍ପୀମାନେ ରହିଛନ୍ତି ଏ ହରିହରନ, ଉତ୍ତରା କେଲକର ଏବଂ ମିତାଲି ବି ସିଂ।
2: ୱାନ୍ ଥର୍ଟି ନାଇନ୍ ୱାନ୍ ଥ୍ରୀ ନାଇନ୍।

ଶୁଣିଲି ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 149ତମ ଅଧ୍ୟାୟ। କଣ୍ଠଶିଳ୍ପୀମାନେ ଥିଲେ ଏ ହରିହରନ, ଉତ୍ତରା କେଲକର ଏବଂ ମିତାଲି ବି ସିଂ। ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶୁଣନ୍ତୁ ଏକ ଓଡ଼ିଆ ଭକ୍ତି ଗୀତ, ପଙ୍କଜ ଜାଲଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ଗୀତ ରଚନାରୁ।

ଶୁଣିଲେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଫେମ୍ରେ। ପ୍ରଚାର କରୁଛୁ ଆଜିର କାର୍ଯ୍ୟକ୍ରମ ସୂଚନା। 7:25 ଶୁଣିପାରିବେ ବାଟେ ଘାଟେ କାର୍ଯ୍ୟକ୍ରମ। ବିଷୟବସ୍ତୁ ରହିଛି ମହାପ୍ରଭୁଙ୍କ ପ୍ରିୟ ପୋଡ଼ପିଠା। ଏହି ବିଷୟରେ ଆଲୋଚନା କରିଛନ୍ତି ପୁରୀ ମାଉସୀମା ମନ୍ଦିରର ପୁରୋହିତ ମନୋରଞ୍ଜନ ମିଶ୍ର। ଏହାର ପୁନଃ ପ୍ରସାରଣ ଶୁଣିପାରିବେ ରାତି 8:00। ଚିରସବୁଜ କାର୍ଯ୍ୟକ୍ରମ ଶୁଣିପାରିବେ 7:40 ଆକାଶବାଣୀ କଟକ କେନ୍ଦ୍ରରୁ। 7:55 ଶୁଣିପାରିବେ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଶୁଣିପାରିବେ 8:30 ଆକାଶବାଣୀ କଟକ କେନ୍ଦ୍ରରୁ। ବିଷୟବସ୍ତୁ ରହିଛି ଖୁଣ୍ଟିଆ ମେକଅପ୍ ସେବା। ଆଲୋଚକ ଅଛନ୍ତି ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। 8:45 ଶୁଣିପାରିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଦିନ 9:30 ଶୁଣିପାରିବେ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ନିରାମୟ। ଆଲୋଚନାର ବିଷୟ ରହିଛି ହେପାଟାଇଟିସ୍ ଏବଂ ସଚେତନତା। ଆଲୋଚକ ଅଛନ୍ତି ଡକ୍ଟର ଦେବେନ୍ଦ୍ରନାଥ ତରାଇ। ଏହାର ପୁନଃ ପ୍ରସାରଣ ଶୁଣିପାରିବେ ରାତି 9:30। ଦିନ 10:00 ଶୁଣିପାରିବେ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। 11:00 ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ କାର୍ଯ୍ୟକ୍ରମ। ଅପରାହ୍ନ 5:30 ଶୁଣିପାରିବେ ଯୁବ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 6:21। ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ଶୁଣିପାରିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25 ଏବଂ 7:30 ଶୁଣିପାରିବେ ବନାନୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। 8:15 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। ରାତି 10:00 ଶୁଣିପାରିବେ ଗୀତିନାଟ୍ୟ ବାଲିରଥୀ ବିଜେ ଜଗନ୍ନାଥ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କଲୁ ଆଜିର କାର୍ଯ୍ୟକ୍ରମ ସୂଚନା। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଫେମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ ତଡ଼ପ ଲାଗି ଅବକାଶ ଗୋପାଳବଲ୍ଲଭ ସକାଳ ଧୂପ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥ ଗତକାଲି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି। ଆଜି ରାତି 9ଟାରେ ଧାଡ଼ି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଗତକାଲି ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ ମା' ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ରାଜ୍ୟ ସରକାର ଏବଂ ଅନ୍ତର୍ଜାତୀୟ ଅର୍ଥନିଗମ ମଧ୍ୟରେ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ହାସଲ ପାଇଁ ଗତକାଲି ଲୋକସେବା ଭବନରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସରକାରୀ ବେସରକାରୀ ସହଭାଗିତାରେ ପରିବେଶକୁ ସୁଦୃଢ଼ କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ଆସନ୍ତା ଏକ ବର୍ଷ ମଧ୍ୟରେ ସାମଗ୍ରିକ ଭାବେ ଅକ୍ଷୟ ଶକ୍ତି, ଲଜିଷ୍ଟିକ୍, ପରିବହନ, ସହରାଞ୍ଚଳ ଭିତ୍ତିଭୂମି ଆଦି ପ୍ରମୁଖ ପ୍ରାଥମିକ କ୍ଷେତ୍ର ପାଇଁ 2 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର 20 ପ୍ରକଳ୍ପକୁ ଚିହ୍ନଟ କରାଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ସମ୍ବିଧାନ, ନିର୍ବାଚନ ସମ୍ବନ୍ଧୀୟ ଆଇନ ଏବଂ ସମୟାନୁକ୍ରମେ ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହୋଇଥାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଗଣମାଧ୍ୟମ ସମ୍ମିଳନୀ 2026 ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ଲୋକମାନଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଚଳିତ ବର୍ଷ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି ଅଂଶୀଦାରମାନଙ୍କୁ ଯୋଡ଼ିବା, ଗଣତନ୍ତ୍ରକୁ ସୁଦୃଢ଼ କରିବା, ନିର୍ବାଚନରେ ଗଣମାଧ୍ୟମର ଭୂମିକା। ଏହି ସମ୍ମିଳନୀରେ ଓଡ଼ିଶାରୁ 9 ବରିଷ୍ଠ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ମହମ୍ମଦ ସାଦିକ ଆଲମ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ନିର୍ବାଚନୀ ବ୍ୟବସ୍ଥା ସମ୍ପର୍କରେ ପର୍ଯ୍ୟବେକ୍ଷକମାନଙ୍କୁ ଅବଗତ କରାଯାଇଛି। ଜିଲ୍ଲାର ମୋଟ 94.67% ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରିବାକୁ ଅଧିକ ସ୍ୱଚ୍ଛ ଓ ସମୃଦ୍ଧ କରିବା ପାଇଁ ମାଥିଲି ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ଆଲମ କହିଛନ୍ତି, ଏକ ସୁଦୃଢ଼ ଗଣତନ୍ତ୍ର ଗଠନ ପାଇଁ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ଆଲମ ପରାମର୍ଶ ଦେଇଛନ୍ତି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋରେ ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧିକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି

0: ପ୍ରତି ଆବେଦନକାରୀଙ୍କ ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ 50% ଛାଡ଼ କରାଯାଇଛି ବୋଲି ଭୁବନେଶ୍ୱରସ୍ଥିତ ଇଗ୍ନୁ ପକ୍ଷରୁ କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ସରକାରୀ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବନ୍ୟା ଏବଂ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ବିଭିନ୍ନ ୱାର୍ଡରେ ଥିବା ଜଳବନ୍ଦୀ ସମସ୍ୟାର ସମୀକ୍ଷା କରି ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ସାପୁଆ ନଦୀରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର ସମ୍ବଲପୁର ବରଗଡ଼ ବୌଦ୍ଧ ଝାରସୁଗୁଡ଼ା କଟକ ପୁରୀରେ ପ୍ରବଳ ବର୍ଷା ହୋଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ବର୍ଣ୍ଣରମା ମହାନ୍ତି କହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ରହିଛି ଏସ୍ସିଜି କରିବା କ'ଣ ପାଇଁ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା।
2: ହୃତ୍ପିଣ୍ଡ ଶରୀରର ଗୋଟିଏ ମୁଖ୍ୟ ଅଙ୍ଗ, ଏହାର ସ୍ପନ୍ଦନ ଓ ବୈଦ୍ୟୁତିକ ଆଲେଖକୁ ଇସିଜି କୁହାଯାଏ। ରୋଗୀକୁ କଷ୍ଟ ନ ଦେଇ ଏହା ଗୋଟିଏ ଆବଶ୍ୟକ ପରୀକ୍ଷା। ହାର୍ଟର ନିୟମିତ ଗତି, ଆକାର, ଏହାର କୋଠରୀ ବ୍ୟବସ୍ଥା, ବିଭିନ୍ନ ଔଷଧର କୁପ୍ରଭାବ ଇତ୍ୟାଦି ଜାଣିବା ପାଇଁ ଏହା ପ୍ରାରମ୍ଭିକ ସ୍ତରରେ ଅବଶ୍ୟମ୍ଭାବୀ। ହାର୍ଟ ଆଟାକ୍ ହେଲେ ହୃତ୍ପିଣ୍ଡର କେଉଁ ସ୍ଥାନର ତନ୍ତୁ ନଷ୍ଟ ହୋଇଛି ଏହା ଦ୍ୱାରା ସଠିକ୍ ଜାଣିବେ। ୱିଲିୟମ୍ ଇନ୍ଥୋଭେନ୍, ନେଦରଲ୍ୟାଣ୍ଡର ବୈଜ୍ଞାନିକ, 1901 ଇସିଜି ଉଦ୍ଭାବନ କଲେ। ତାଙ୍କର ଏହି ଅବଦାନ ପାଇଁ 1924 ନୋବେଲ ପ୍ରାଇଜ୍ ମିଳିଥିଲା। ଏହା ଭିତରେ ହୃଦରୋଗ ନିରୂପଣ ପାଇଁ ଅନେକ ଆଧୁନିକ ଯନ୍ତ୍ର ଉପଲବ୍ଧ, ତଥାପି ଇସିଜି ତାହାର ମାନ୍ୟତା ବଜାୟ ରଖିଛି। ଡାକ୍ତରଖାନାକୁ ଆସୁଥିବା ସବୁ ରୋଗୀଙ୍କର ଇସିଜି ପରୀକ୍ଷା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି ନାହିଁ। ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ନହେଲେ ଏହି ପରୀକ୍ଷାର ଆବଶ୍ୟକତା ନଥାଏ। ଇସିଜି କରିବା ପାଇଁ କେତେଗୁଡ଼ିଏ ଲକ୍ଷଣକୁ ନେଇ ନିଷ୍ପତ୍ତି କରାଯାଏ, ସେଗୁଡ଼ିକ ହେଉଛି ଛାତିରେ ଯନ୍ତ୍ରଣା, ଏହା ବାମ ହାତ ଓ ବେକକୁ ସମ୍ପ୍ରସାରିତ ହୁଏ, ଫୁସ୍ଫୁସ୍ରେ ରକ୍ତ ଜମାଟ କିମ୍ବା ଆବଦ୍ଧ ପବନ ପାଇଁ ନିଶ୍ୱାସ ନେବାରେ କଷ୍ଟ ହେଲେ, ମୁଣ୍ଡ ବୁଲାଇ ରୋଗୀ ଅଚେତ ହୋଇଗଲେ, ହୃତ୍ପିଣ୍ଡ ଓ ନାଡ଼ିର ଗତି ପ୍ରଖର ହେଲେ, ବାତ ମାରି ଗୋଡ଼ ହାତ ଛାଟିପିଟି ହେଲେ, ଛାତିରେ ହାର୍ଟର ସ୍ପନ୍ଦନ ଜଣାଗଲେ, ଏହା ସହିତ ନିଶା ଗ୍ରହଣ କରି ଅପରେସନ୍ ହେଉଥିବା ରୋଗୀ ଏବଂ ବିଭିନ୍ନ କାରଣରୁ ସାଂଘାତିକ ରୋଗୀମାନଙ୍କର ଇସିଜି କରିବା ଆବଶ୍ୟକ। ହାର୍ଟର ଗତି ଅତ୍ୟଧିକ ବୃଦ୍ଧି ଘଟିଲେ, ବିଭିନ୍ନ ଭାଗରେ ବୈଦ୍ୟୁତିକ ସଞ୍ଚାରଣ ବାଧାପ୍ରାପ୍ତ ହେଲେ ଏହି ପରୀକ୍ଷାର ଆବଶ୍ୟକତା ଥାଏ। ମା ପେଟରେ ଥିବା ଭ୍ରୂଣର ଅବସ୍ଥା ଜାଣିବା ପାଇଁ ଇସିଜି କରାଯାଏ। ଅସ୍ୱାଭାବିକ ଇସିଜିର ଲକ୍ଷଣଗୁଡ଼ିକ ହେଉଛି ହାର୍ଟର କ୍ଷିପ୍ର ଗତି, ରକ୍ତ ପ୍ରବାହ ଅଭାବରୁ ଅକାମୀ ମାଂସପେଶୀ, ରକ୍ତରେ ସୋଡ଼ିୟମ୍ ଓ ପଟାସିୟମ୍ର କମ୍ ବେଶୀ ପରିମାଣ, ହାର୍ଟର ଜନ୍ମଗତ ଦୋଷ, ଆକାର ବୃଦ୍ଧି, ଏହାର ଚାରିପାଖରେ ପାଣି ଜମିବା ଓ ମାଂସପେଶୀରେ ପ୍ରଦାହ। ହୃତ୍ପିଣ୍ଡର ଭଲ୍ଭ ଖରାପ ହେଲେ ହାର୍ଟ ଭିତରେ ରକ୍ତ ପ୍ରବାହ ସ୍ୱାଭାବିକ ହୁଏ ନାହିଁ। ହାର୍ଟ ଗୋଟିଏ ପମ୍ପ ସଦୃଶ, ଏହାର ଭଲ୍ଭ ଅକାମୀ ହେଲେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପ୍ରେରଣ ହୋଇପାରେ ନାହିଁ, ତେଣୁ ସବୁ ଅଙ୍ଗ କାର୍ଯ୍ୟକ୍ଷମ ହୋଇପାରନ୍ତି ନାହିଁ, ରୋଗୀର ମୃତ୍ୟୁ ଅନିବାର୍ଯ୍ୟ ହୋଇପଡ଼େ। ହାର୍ଟର ମାଂସପେଶୀ ସୂକ୍ଷ୍ମ ଧମନୀ ମାଧ୍ୟମରେ ରକ୍ତ, ବିଭିନ୍ନ ପୋଷକ ଓ ଅକ୍ସିଜେନ୍ ପାଆନ୍ତି। ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ ରକ୍ତରେ ଅଧିକ ପରିମାଣରେ କ୍ଷତିକାରକ କୋଲେଷ୍ଟ୍ରଲ୍ ରହିଲେ ହାର୍ଟ ଭିତରେ ଥିବା ସୂକ୍ଷ୍ମ ଧମନୀଗୁଡ଼ିକ ସରୁ ହୋଇଯାଆନ୍ତି, ଅକ୍ସିଜେନ୍ ଓ ପୁଷ୍ଟିସାର ଯଥେଷ୍ଟ ପାଇପାରନ୍ତି ନାହିଁ, ଫଳରେ ହାର୍ଟ ଆଟାକ୍ ହୁଏ। ଏହିସବୁ ନିଦାନଗୁଡ଼ିକ ଇସିଜି ଦ୍ୱାରା ନିରୂପଣ ହୋଇପାରିବ। ବ୍ୟାୟାମ କରିବା ସମୟରେ ହୃତ୍ପିଣ୍ଡର ମାଂସପେଶୀକୁ ଯଥେଷ୍ଟ ପରିମାଣର ରକ୍ତ ସଞ୍ଚାଳନ ହୋଇପାରୁଛି କି ନାହିଁ ଜାଣିବା ପାଇଁ ଇସିଜି କରାଯାଏ। ଜଣେ ହାର୍ଟ ରୋଗୀର ପ୍ରାରମ୍ଭିକ ଅବସ୍ଥାରେ ଏହି ପରୀକ୍ଷା ଦ୍ୱାରା ନିଦାନ ଧରାପଡ଼େ। ଦେହରେ ଇଲେକ୍ଟ୍ରୋଡ୍ ଲଗାଇ ଏହି ପରୀକ୍ଷା କରାଯାଏ, ଏହାଦ୍ୱାରା ଇଲେକ୍ଟ୍ରିକ୍ ସକ୍ ଲାଗେ ନାହିଁ। ହୃତ୍ପିଣ୍ଡର ସ୍ୱାଭାବିକ କାର୍ଯ୍ୟ ଏକାଧିକ୍ରମେ 24 କିମ୍ବା 48 ଘଣ୍ଟା ଯାଞ୍ଚ କରିବା ପାଇଁ ଇସିଜି କରାଯାଏ। ଏହାକୁ ହୋଲ୍ଟର ମନିଟର କୁହାଯାଏ। ଏହି ଯନ୍ତ୍ରଟି ଦେହରେ ଦୀର୍ଘ 24 ଘଣ୍ଟା ଲାଗି ରହେ। ତାପରେ

0: याकु काढी देई हृदरोग विशेषज्ञ परवर्ती समय रे अनुशीलन करंती हार्ट रो गति 24 घंटा भितरे किछि समय पई जदि कम बेसी होई थाए एहा द्वारा जणा पड़े उच्च रक्तचाप मध्य निरूपण होई थाए हार्ट अटैक हेउची विश्व रे मृत्यु रो प्रथम कारण पृथ्वी रे प्रतिवर्ष 23 नियुत व्यक्ति हार्ट अटैक रे मृत्युवरण करुछंती ईसीजी परीक्षा कले प्राथमिक अवस्था रे रोग निर्णय होई पारिबो प्रतिषेधक व्यवस्था ओ जीवनशैली रे संयमता आचरण कले अकाल रे जीवन रो जवनिका पड़िबो नाही
1: आमर स्वास्थ्य रे सुनिले ईसीजी करिबा कोन पई ए संपर्क रे कहले डाक्टर द्विजेश कुमार पंडा श्रोताबंधु आपण मैने कार्यक्रम शुणुंट आकाशवाणी कटक केन्द्र कार्यक्रम प्रसारित होनिश आठ दशमिक छ मीटर तथा नौश बास्तरी किलोहर्ज जगे समय सकाल सतट बाजि पंद्रह मिनिट शुणु ओडिया संवाद
2: आकाशवाणी संवाद पढ़ुछंती सत्यव्रत बेहुरा जनसाधारण जीवनधारण मानरे सहजता आणिबा लक्ष्यरे कार्य करुछंती केन्द्र सरकार कहिले प्रधानमंत्री 2030 मसीहा सुद्धा भारत को E20 ट्रेन जोगाइदेव जापान पाक अधिकृत जम्मू काश्मीर रे अशांत परिस्थिति नै जातिसंघ मानवाधिकार संगठनर उद्वेग प्रकाश पश्चिमबंगरे आज विभिन्न प्रकल्पर शिलान्यास उद्घाटन करिबे स्वराष्ट्रमंत्री एवं फिफा विश्वकप्रे तृतीय स्थान लागि आज अनुष्ठित हेब फ्रांस ओ इंग्लंड मध्यरे मैच आसंता काली फाइनल मैच खेलिबे स्पेन ओ अर्जेंटीना ପଞ୍ଜାବର ଜଳନ୍ଧରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର 20 ସ୍ଥାନରେ 75 ପୁନଃ ବିକଶିତ ରେଳ ଷ୍ଟେସନକୁ ଉଦ୍ଘାଟନ କରିଛନ୍ତି 1570 କୋଟିରୁ ଅଧିକ ଟଙ୍କା ବ୍ୟୟରେ ପୁନଃ ବିକଶିତ ଏହି ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଯାତ୍ରୀ ଅନୁକୂଳ ବ୍ୟବସ୍ଥା କରାଯାଇଛି ବିରାସତ ଭି ବିକାଶ ଭି ଦୃଷ୍ଟିକୋଣରୁ ସମ୍ପୃକ୍ତ ଷ୍ଟେସନଗୁଡ଼ିକରେ ସ୍ଥାନୀୟ ସଂସ୍କୃତି ଐତିହ୍ୟ ଓ ସ୍ଥାପତ୍ୟକୁ ଗୁରୁତ୍ୱ ଦିଆଯାଇଛି ଓଡ଼ିଶାର 7 ଅମୃତ ଷ୍ଟେସନ ସମେତ ପଞ୍ଜାବ ଓ ଗୁଜରାଟର 4 ଲେଖାଏଁ ଏବଂ ଦକ୍ଷିଣ ରେଳବାଇ ଅନ୍ତର୍ଗତ 9 ଷ୍ଟେସନ ରହିଛି ଏହି ଅବସରରେ ଶ୍ରୀ ମୋଦି ଜଳନ୍ଧରରେ 5,470 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ରେଳ ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି 75 ପୁନଃ ବିକଶିତ ଅମୃତ ଷ୍ଟେସନର ଉଦ୍ଘାଟନ ଦେଶରେ ଗତ କିଛି ବର୍ଷରେ ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ହୋଇଥିବା ବୈପ୍ଳବିକ ପରିବର୍ତ୍ତନକୁ ଦର୍ଶାଉଛି ସେ କହିଛନ୍ତି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜନସାଧାରଣଙ୍କ ଜୀବନଧାରଣର ସହଜତାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ନାଗରିକ ଦେବଭବ ନୀତିରେ ପରିଚାଳିତ ହେଉଛନ୍ତି ମୁମ୍ବାଇ ଅହମ୍ମଦାବାଦ ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଭାରତ ଓ ଜାପାନ ମଧ୍ୟରେ ଆଲୋଚନା ଚାଲିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ପ୍ରକଳ୍ପ ନେଇ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ସମ୍ପୃକ୍ତ ପୋଷ୍ଟ କେବଳ ଜଣେ ବ୍ୟକ୍ତିର ମତାମତ ଓ ସେହି ପୋଷ୍ଟ ସହିତ ପ୍ରକଳ୍ପର ଅଗ୍ରଗତିର କୌଣସି ସମ୍ପର୍କ ନାହିଁ ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଜୟସ୍ୱାଲ କହିଛନ୍ତି 2030 ସୁଦ୍ଧା ଜାପାନ ଭାରତକୁ E20 ଟ୍ରେନ୍ ଯୋଗାଇଦେବ ସମ୍ପୃକ୍ତ ଟ୍ରେନ୍ ଏବେ ବିକଶିତ ଅବସ୍ଥାରେ ରହିଛି ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହି ରେଳ ପ୍ରକଳ୍ପର ପ୍ରଥମ ଭାଗ କାର୍ଯ୍ୟକାରୀ ହେବ ଉଭୟ ଭାରତ ଏବଂ ଜାପାନ ଏହି ରେଳ ପ୍ରକଳ୍ପ ନେଇ ସମ୍ମତି ପ୍ରକାଶ କରିଛନ୍ତି ଚବାହାର ବନ୍ଦର ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଆମେରିକା ପକ୍ଷରୁ ପ୍ରଦାନ କରାଯାଇଥିବା ରିହାତି ସମୟ ଅତିକ୍ରାନ୍ତ ହୋଇଛି ଏବଂ ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା ଚାଲିଛି ସମ୍ପ୍ରତି ଚବାହାର ବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଟର୍ମିନାଲର କୌଣସି କ୍ଷତି ହୋଇନଥିବା ସେ କହିଛନ୍ତି ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଦେଖାଦେଇଥିବା ଅଶାନ୍ତ ପରିସ୍ଥିତି ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତ ସର୍ବଦା ଜାମ୍ମୁ କାଶ୍ମୀର ଓ ଲଦାଖ ଏହାର ଅବିଚ୍ଛେଦ୍ୟ ଅଂଶ ବୋଲି ପ୍ରତିବଦ୍ଧତା ପ୍ରକାଶ କରିଆସିଛି ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀରରେ ଅଶାନ୍ତ ଲାଗି ରହିଥିବା ବେଳେ ଜାତିସଂଘ ମାନବାଧିକାର ସଂଗଠନ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ

କରିଛି। ସମ୍ପ୍ରତି ସେଠାରେ ଦୁଇ ଜଣ ବିକ୍ଷୋଭକାରୀ ଏବଂ ସୁରକ୍ଷା ବଳ ସଦସ୍ୟଙ୍କ ହତ୍ୟା ଘଟଣାର ତଦନ୍ତ କରିବା ଲାଗି ମାନବାଧିକାର ସଂଗଠନ ଆହ୍ୱାନ ଦେଇଛି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଭୁଲକର ତୁର୍କ ପାକିସ୍ତାନ ସରକାରଙ୍କୁ ଏ କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଶେଷ ଭାଗରେ ଆଞ୍ଚଳିକ ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇଥିବା ଦଙ୍ଗା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତିସଂଘ ମାନବାଧିକାର ସଂଗଠନ ପାକିସ୍ତାନ ସରକାରକୁ କହିଛନ୍ତି। ଶ୍ରୀ ତୁର୍କ ସମ୍ପୃକ୍ତ ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନା ହ୍ରାସ ଲାଗି ଆହ୍ୱାନ ଦେଇଛନ୍ତି। ଜାତିସଂଘର ତଥ୍ୟ ଅନୁଯାୟୀ ସେଠାରେ ହେବାକୁ ଥିବା ଆଞ୍ଚଳିକ ନିର୍ବାଚନ ପୂର୍ବରୁ ରାଜନୈତିକ ଅସ୍ଥିରତା ବୃଦ୍ଧି ପରିପ୍ରେକ୍ଷୀରେ ଗତ ମାସରେ ବିକ୍ଷୋଭ ଓ ଧାରଣା ସମୟରେ ବିକ୍ଷୋଭକାରୀ ଏବଂ ସୁରକ୍ଷା ସଦସ୍ୟମାନଙ୍କୁ ହତ୍ୟା କରାଯାଇଛି। ଏନେଇ ନିରପେକ୍ଷ ତଦନ୍ତ ସହ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି ସଂଗଠନର ଉଚ୍ଚାୟୁକ୍ତ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଜମ୍ମୁ କାଶ୍ମୀର ଯୁଗ୍ମ ଆୱାମି ଆକ୍ସନ କମିଟିକୁ ପ୍ରତିବନ୍ଧିତ କରିବା ନିଷ୍ପତ୍ତି ନେଇ ଶ୍ରୀ ତୁର୍କ ଚିନ୍ତାବ୍ୟକ୍ତ କରିଛନ୍ତି। ଏହି କମିଟି ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ଅଭିଯୋଗରେ ପାକିସ୍ତାନ ସରକାର ପ୍ରତିବନ୍ଧିତ କରିଥିବା କୁହାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ଉପରେ କଟକଣା ଜାରି କରିବା ନାଗରିକମାନଙ୍କ ବାକ୍ ସ୍ୱାଧୀନତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଶ୍ରୀ ତୁର୍କ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତିନିଦିନିଆ ଗସ୍ତରେ ଯାଇ ଗତକାଲି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ସିଲିଗୁଡ଼ିସ୍ଥିତ ବାଗଡୋଗ୍ରା ବିମାନ ବନ୍ଦରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶ୍ରୀ ଶାହାଙ୍କୁ ସ୍ୱାଗତ କରିଥିଲେ। ଆଜି ଶ୍ରୀ ଶାହା ଜୁମାଗଛସ୍ଥିତ ସୀମା ସୁରକ୍ଷା ବଳର ଅଷ୍ଟାଦଶ ବାଟାଲିୟନ୍ ପରିଦର୍ଶନ କରି ପ୍ରହରୀ ସମ୍ମିଳନୀକୁ ଉଦ୍ବୋଧନ ଦେବେ। ସେଠାରେ ଶ୍ରୀ ଶାହା ଚାରାରୋପଣ ଅଭିଯାନର ଶୁଭାରମ୍ଭ କରିବେ ଏବଂ ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ପରେ ଶ୍ରୀ ଶାହା ସିଲିଗୁଡ଼ିର ଉତ୍ତର କନ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ପ୍ରଶାସନିକ ସମସ୍ୟାର ସମୀକ୍ଷା କରାଯିବା ସହ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ବିସ୍ତୃତ ଆଲୋଚନା କରାଯିବ। ବିଶେଷକରି ପଶ୍ଚିମବଙ୍ଗରେ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧୀୟ ପଞ୍ଜୀକରଣ ନେଇ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ଶ୍ରୀ ଶାହା କୋଲକାତା ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ଶ୍ରୀ ଶାହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ଶ୍ରୀ ଶାହା କୋଲକାତାର ରାଷ୍ଟ୍ରୀୟ ପାଠାଗାରରେ ନବନିର୍ମିତ ଶବ୍ଦ ସଂଗ୍ରହାଳୟର ଉଦ୍ଘାଟନ କରିବା ସହ ଅମୁଲ ବେଙ୍ଗଲ ଡାଏରୀର ଦହି ପ୍ରସ୍ତୁତି କାରଖାନାର ଶିଳାନ୍ୟାସ କରିବେ। ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପଣ୍ଡ ମ୍ୟାନ୍ ଭାବେ ପରିଚିତ ରାମବୀର ତନୱରଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ତନୱର ଜଳ ସଂରକ୍ଷଣ ଏବଂ ଜଳାଶୟର ପୁନରୁଦ୍ଧାର ଉପରେ ବ୍ୟାପକ ଭାବେ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ଏ ଦିଗରେ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆଭାସୀ ଜରିଆରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃ ବିକଶିତ ଚେନ୍ନାଇ ପାର୍କ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ଏହି ଐତିହାସିକ ରେଳ ଷ୍ଟେସନ ଭାରତର ପ୍ରଥମ ବିଦ୍ୟୁତ୍ ରେଳ କରିଡର ଭାବେ 1931 କାର୍ଯ୍ୟାରମ୍ଭ କରିଥିଲା। ତାମିଲନାଡୁ ରାଜ୍ୟପାଳ ଦାୟିତ୍ୱରେ ଥିବା ରାଜେନ୍ଦ୍ର ବିଶ୍ୱନାଥ ହାର୍ଲେକର ଏହି ଅବସରରେ ଉପସ୍ଥିତ ଥିଲେ। ସମ୍ପୃକ୍ତ ରେଳ ଷ୍ଟେସନର ପୁନଃ ବିକାଶ ଲାଗି 14 କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି। ପୁନଃ ବିକଶିତ ଷ୍ଟେସନରେ ଆଧୁନିକ ଟିକେଟ୍ କାଉଣ୍ଟର ବିଶ୍ରାମାଗାର ସିସିଟିଭି କ୍ୟାମେରା ଓ ସୌନ୍ଦର୍ଯ୍ୟକରଣ କରାଯାଇଛି। ପାନାମାର ବୈଦେଶିକ ମନ୍ତ୍ରୀ ଜାଭିୟର ଏଡୱାର୍ଡୋ ମାର୍ଟିନେଜ୍ ଆଚା ବାସ୍କେଜ୍ ଆସନ୍ତାକାଲିଠାରୁ 5 ଦିନିଆ ଭାରତ ଗସ୍ତରେ ଆସିବେ। ଗସ୍ତକାଳରେ ଶ୍ରୀ ବାସ୍କେଜ୍ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଭାରତୀୟ କ୍ରିକେଟ୍ ଖେଳାଳି ରୋହିତ ଶର୍ମା ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଗ୍ରହଣ କରିବା ନେଇ ଗଣମାଧ୍ୟମରେ ପ୍ରସାରଣ ହେଉଥିବା ସମ୍ବାଦକୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଭିତ୍ତିହୀନ ବୋଲି କହିଛି। ଆସନ୍ତାକାଲି ଲଣ୍ଡନର ଲର୍ଡ଼ସ୍ଠାରେ ଚଳିତ କ୍ରିକେଟ୍ ସିରିଜ୍ର ଇଂଲଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବା ପରେ ମଧ୍ୟ ସେ ଭାରତ ପାଇଁ ଖେଳ ଜାରି ରଖିବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ବିସିସିଆଇ ସଚିବ ଦେବଜିତ ସାଇକିଆ ରୋହିତ ଶର୍ମାଙ୍କ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇ ସୃଷ୍ଟି ହୋଇଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ଏନେଇ କୌଣସି ଆଲୋଚନା ହୋଇନଥିବା ଶ୍ରୀ ସାଇକିଆ ସ୍ପଷ୍ଟ କରିଛନ୍ତି। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା

0: ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆଜିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ପର୍କରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣର ଆୟୋଜନ କରାଯାଇଛି। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକିର ଲୋକପ୍ରିୟତା ବୃଦ୍ଧି କରିପାରିବା ସହ ମୂଳଦୁଆ ଆହୁରି ସୁଦୃଢ଼ ହୋଇପାରିବ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସକାଳେ ଟୋକିଓଠାରେ ମହିଳା ଏକକ ବର୍ଗରେ ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ବିଶ୍ୱର 4 ମାନ୍ୟତାପ୍ରାପ୍ତ ଚୀନ୍ର ଚେ ୟୁଫେଇଙ୍କ ବିପକ୍ଷରେ ସେମିଫାଇନାଲ୍ ଖେଳିବେ। ଗତକାଲି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରୁ ଜାପାନର ପୂର୍ବତନ ବିଶ୍ୱ ଚମ୍ପିଅନ୍ ନୋକୋମି ଓକୁହାରା ବିଦାୟ ନେବା ପରେ ସିନ୍ଧୁ ଶେଷ 4 ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆୟୋଜନ ଅନୁଷ୍ଠିତ ହେବ। ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍, ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବେ ସ୍ପେନ୍ ଓ ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ।
2: ପିଏମ୍ ଜୟ ଅବ ଗରିବୋ କି ଜୟ ବନ୍ ଗଈ ହେ।

0: ଚାଲିଗଲେ, ଚାଲିଗଲା ପରଠୁ ସମ୍ପୂର୍ଣ୍ଣ ଦାୟିତ୍ୱ ମୋ ଉପରକୁ ଆସିଯାଇଛି।
1: ଆଚ୍ଛା, ପୁରା ଏକା ପଡ଼ି ଯାଇଛନ୍ତି ଆପଣ?
0: ନାଇଁ ଏକା ଏକା ନାଇଁ, ଆମର ଏକା ତ ପରିବାର ପୁରୁଷାନୁକ୍ରମେ ଆମ ସବୁ ଏଟା।
1: ଆଚ୍ଛା ଆଚ୍ଛା, ମାଉସୀ ମାଙ୍କର ମୁଖ୍ୟ ଯୋଉ ଜିନିଷଟା ଜଗନ୍ନାଥ ଆସିକିରି ଖାଆନ୍ତି ପୋଡ ପିଠା, ତା ବିଷୟରେ ଟିକେ ଆମକୁ କୁହନ୍ତୁ କଣ କେମିତି କରନ୍ତି, କେମିତି କଣ
0: ଶୁଖିଲା ଜିନିଷ ପାଣିଆ ଜିନିଷକୁ ଆମେ ମିଶ୍ରଣ କରି ତିଆରି, ସେଟା ଜଗନ୍ନାଥଙ୍କ ପାଇଁ ତିଆରି। ହେରା ପଞ୍ଚମୀ ଦିନ ଆମର କାର୍ଯ୍ୟକ୍ରମ ଆରମ୍ଭ ହୁଏ, ହେଇକିରି ସେ ପୋଡ ପିଠା ଜଗନ୍ନାଥଙ୍କ ପାଇଁ ଦୁଇଟି, ବଳଭଦ୍ରଙ୍କ ଗୋଟେ, ସୁଭଦ୍ରାଙ୍କର ଗୋଟେ, ଏମିତି ଚାରିଟି ପିଠା ତିଆରି ହୁଏ। କିନ୍ତୁ ପ୍ରଥମେ ଦୁଇଟି ପୂଜା ପିଠା ପୂଜା ପାଇଁ ରହିଯାଏ।
1: ଆଚ୍ଛା, ଆଉ ଏଇଟା ବାହୁଡା ବାହୁଡା ଦିନ କରାଯାଏ,
0: କେବଳ ବାହୁଡା ଦିନ।
1: ଆଚ୍ଛା, ସେ ଯୋଉ ପୋଡ ପିଠା କରନ୍ତି ଆପଣ ନିଜେ କରନ୍ତି ନା ଆପଣ ପରିବାର କରନ୍ତି ତାକୁ?
0: ନାଇଁ ନାଇଁ ନାଇଁ, ପରିବାର ନାଇଁ, କେବଳ ପୁରୁଷ ଲୋକ କରିବେ, ପରିବାର ପୁରୁଷ ଲୋକ ହିଁ କରିବେ, ପରିବାର ଭିତରେ ଅନ୍ୟମାନେ ସହଯୋଗ କରିବେ, କିଛି ଶୁଣିବେନି, ସହଯୋଗ କରିବେ।
1: ଏଇଟା ଯୋଉ ଆଗରୁ ତ ଆପଣ କହିଲେ ମାମୁ ହୁଅନ୍ତୁ ଅଜା ହୁଅନ୍ତୁ ତାଙ୍କ ସହିତ ମିଶିକି କରୁଥିଲେ କି ଭାଇଙ୍କ ସହିତ କହୁଥିଲେ, ଏବେ ତ ଆପଣ ଏକା ପଡିଗଲେ।
0: ଏକା ପଡିଗଲେ, ଏକା ପଡିଲେ ବି ସେ କାମ କରିବାକୁ ପଡିବ, କାରଣ ଆମକୁ ସମୟ ଦରକାର। ସକାଳୁ ଆମର ସେମ୍ ସେମ୍ ଆରେଞ୍ଜମେଣ୍ଟଟା ଟିକେ ଆଗରୁ କରିବାକୁ ପଡିବ, ସେମାନେ ସାଙ୍ଗରେ ଥିଲେ, ଡେରିରେ କଲେ ବି ହଉଥିଲା।
1: ଆଚ୍ଛା, ଆପଣ ତାର ବିଧି ବିଧାନ ତାର ପ୍ରୋସେସ ସବୁ ଜାଣିଛନ୍ତି, ମନେ ରଖିଦେଇଛନ୍ତି?
0: ମୁଁ ପିଲାବେଳୁ କରି ଆସିଛି ଆଉ ଜାଣିନି କେମିତି।
1: ଆଚ୍ଛା, ବଢିଆ କଥା। ଆଚ୍ଛା, ଯେତେବେଳେ ଆପଣ ତାକୁ ନିଜ ହାତରେ ତିଆରି କରନ୍ତି ଏବଂ କାଳିଆ ଠାକୁର ଆପଣଙ୍କ ହାତରୁ ତାହା ଗ୍ରହଣ କରନ୍ତି, ଆପଣଙ୍କୁ କେମିତି ଅନୁଭବ ଲାଗେ?
0: ଆମେ ହଉଛି ମାଉସୀମାଙ୍କ ମାର୍ଫତର ସେବକ ହିସାବରେ ମାଉସୀମାଙ୍କ ତରଫରୁ ଅର୍ପଣ କରାଯାଏ। ମାଉସୀମା ତ ନିଜେ ଦେବେନି, ମାଉସୀମାଙ୍କ ତରଫରୁ ଆମେ ସେବକ ଯିଏ ତାଙ୍କର ଅଛୁ, ମୁଁ ମାନେ ମନୋରଞ୍ଜନ ମିଶ୍ର, ଆମେ ଦେବୁ ତାଙ୍କୁ, ଠାକୁରଙ୍କୁ ସମର୍ପଣ କରିବୁ। ଠାକୁର ତ ସିଧା ତାକୁ ନିଅନ୍ତିନି, ତାର ବାସନାଟା ଆଗ୍ରହଣ କରି ନିଅନ୍ତି, ସେ ଅନୁସାରେ ଆମେ ଜାଣୁ ଠାକୁର ଆମର ଗ୍ରହଣ କଲେ। ଆଉ ସେତେବେଳେ ଆମେ ଜାଣୁ, ଆମେ ନିଜକୁ ନିଜେ ନିଜେ ଦିଲ୍ଲୀ ନ ଭାବି ଆମେ ଭାବୁ ମାଉସୀଙ୍କର ଆମେ ସେବକ, ମାଉସୀଙ୍କର ପ୍ରତିନିଧି, ଜଗନ୍ନାଥ ତାଙ୍କ ମାଉସୀ ଗ୍ରହଣ କରୁଛନ୍ତି। ଆମ ମାଧ୍ୟମରେ ଆମ ମନ ଭିତରେ ଯୋଉ ତରଙ୍ଗ ଗୋଟେ ଖେଳିଯାଏ, ମାଉସୀଙ୍କର ଶକ୍ତିଟା ଆସିଯାଏ, ସେତେବେଳେ ଆମେ ନିଜକୁ ନିଜେ ଭୁଲି ଯାଇଥାଉ, ଆମେ ଭାବିଥାଉ ସତ୍ୟ ଯେମିତି ମାଉସୀ ହିଁ ହେଉଛନ୍ତି। ଆଉ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସେମାନେ ହିଁ ଗ୍ରହଣ କରୁଛନ୍ତି ଆମଠୁ। ସେଇ ସମୟ ପାଇଁ ଆମେ କିଛି ସମୟ ପାଇଁ ଆମେ ନିଜକୁ ଭୁଲି ଯାଇଥାଉ, ପ୍ରକୃତିସ୍ଥ ହେଲା ପରେ ଆମେ ଜାଣୁ ଯେ ଆରେ ଆମେ ଦଉଥିଲୁ।
1: ଏଇଟା ଗୋଟେ ବଢିଆ ବଢିଆ ସୁନ୍ଦର ଅନୁଭୂତି ଆପଣଙ୍କର।

0: ତାଙ୍କ ଦ୍ୱାରା ଏଇଟା ପରିଚାଳିତ ହୁଏ, କିନ୍ତୁ ଆପଣଙ୍କ ଜୀବନରେ କେବେ ଦେଖିନାହାନ୍ତି ବାଧା ବିଘ୍ନ କେବେ ହବା କେବେ କିଛି?
1: ଆଜ୍ଞା, ସେମିତି ବାଧା ବିଘ୍ନ କହିଲେ, ବାଧା ବିଘ୍ନ ତ ମୋର ଆଗରୁ କେବେ ନଥିଲା। ସେ ଏକ୍ସପିରିଏନ୍ସ ଆପଣଙ୍କୁ କହିବି, ସେଟା ହଉଛି ମୁଁ କହିଛି 1996 ମସିହାରେ ପ୍ରଥମ ଥର ବି ମୁଁ ଫିଲ୍ କଲି। ମୋର ବାହାରେ ମୁଁ ସେତେବେଳେ ଟିକେ ଛୋଟ ଥିଲି, ବାହାରି ଇଆଡେ ସିଆଡେ ବୁଲି ବୁଲି ମୋର ଟିକେ ଖାଇକି ପେଟ ଖରାପ ହେଇଯାଇଥିଲା। ଆଉ ସେତେବେଳେ ଆମେ ସାଧାରଣତଃ ଅଭିଶାନ କରି ମୁଁ ଖାଇ ଦେଇଥିଲି, ଭୁଲ କରିଥିଲି। ତ ମୋ ବାହୁଡା ପୂର୍ବରୁ ମୋ ଅସୁସ୍ଥ ହେଇଗଲେ, କିନ୍ତୁ ଯେମିତି ଅସୁସ୍ଥ ହେଇଗଲି ମୁଁ ଭାବିଲି କେମିତି ପରବର୍ତ୍ତୀ ହବ, ମାମୁଁ ଏକୁଟିଆ କରୁଛନ୍ତି। ସେତେବେଳେ ସିଏ ବି ସେ ମନ ଦୁଃଖ କରିହେଲା, ତୁ କେମିତି କଣ କରିବା, ଆମେ ମୁଁ ଏକୁଟିଆ ହେଇଯିବି କେମିତି କଣ କରିବା। ସେ ଦୁଃଖ ଭିତରେ ମୁଁ କଣ କଲି, ଠିକ ଦୁଇ ଦିନ ଅଛି ମୁଁ ଚିନ୍ତା କଲି କଣ କରିବା। ମାଉସୀ ମାଙ୍କୁ ଡାକିକି ମୁଁ ଶୁଣିଥିଲି ଆଗରୁ କଞ୍ଚା କଦଳୀ ଖାଇଲେ ପେଟ ଠିକ ହେଇଯାଏ, ସେଇଥିପାଇଁ ମୁଁ ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲି ଲକ୍ଷ୍ମୀ ବଜାରକୁ। ମା ମାଉସୀ ମାଙ୍କୁ ମୁଣ୍ଡିଆ ମାରି ଲକ୍ଷ୍ମୀଙ୍କୁ ଆରାଧନା କରି ଗୋଟେ ଜଣେ ଲୋକ ଗୋଟେ କାନ୍ଦିଟା ଦାବି କରୁଛି, ସେଥିରେ ଆଙ୍ଗୁଠି ଭଳିଆ ସବୁ କଦଳୀ ଗୁଡା ଅଛି, କିନ୍ତୁ ସେଇଟା ହେଇପାରିବନି। ବୁଲି ବୁଲି ପୁରା ମାର୍କେଟ ସାରା ବୁଲି ଆସିଲି, କୋଉଠି ମତେ କଦଳୀ ମିଳିଲାନି। ବାଧ୍ୟ ହେଇକି ସେଇ କଦଳୀ କାନ୍ଦିଟା ତା'ଠୁ ନେବାକୁ ଚାହିଁଲି। ସିଏ ସେ ଯେତେବେଳେ ନେଲି, ସିଏ ମୁଁ କହିଲି କେତେ କହିଲା, ତମେ ଯାହା ଦବ କେହି ନେବେନି, ତମେ ଯଦି ନଉଛ ନିଅ। ମୁଁ ତାକୁ ସେ କଦଳୀ କାନ୍ଦିଟା ହାତରେ ଧରିଲି, ବାଟରେ ଆସିଲା ବେଳକୁ ମତେ ଜଣେ ଲୋକ, ଆମର ଜଣେ ବୟସ୍କ ଲୋକ, ମତେ ଦେଖି କମେଣ୍ଟ ମାରି କହିଲେ, ଆରେ ଏଇଟା ନେଇକି ଭେଣ୍ଡି ପିଲା ଗୁଡା ନେଇକି କଣ କରିବୁ, ଆଙ୍ଗୁଠି ପିଲା ଗୁଡା। ମତେ ଟିକେ ଖରାପ ଲାଗିଲା। ମୁଁ ସେମିତି ସାଙ୍ଗେ ସାଙ୍ଗେ 2 ଟଙ୍କା ଦେଇକି ଗୋଟେ ଛୋଟ ବ୍ୟାଗଟେ କିଣିଲି, ସେ ବ୍ୟାଗ ଭିତରେ ଆକୁ ପୁରେଇ ଦେଇକି ଲୁଚେଇକି ନେଲି, ବ୍ୟାଗ ଭିତରେ ପୁରେଇକି ଲୁଚେଇକି ନେଲି, କେହି ଦେଖିପାରିବେନି। କାନ୍ଦି କାନ୍ଦି ଘରେ ଯେତେବେଳେ ଯାଇକି ମୋ ନିଜ ମା, ତାଙ୍କୁ କହିଲି, ମା ଏଇଟା ଟିକୁ କଦଳୀଟାକୁ ଟିକେ ସିଝେଇ ଦିଏ ଲୁଣ ହଳଦୀ ଦେଇକି। ମା କଦଳୀଟାକୁ ଦେଖିକି ହସିଲେ, ଆରେ କଣ ଆଣିଛୁ, କଣ ଏଇଟା କଣ ହବ। ମୁଁ କହିଲି, ମା ଝିଅ ମୋର ପେଟ ଖରାପ ହେଇଛି, ଖାଇଦେବି ଭଲ ହେଇଯିବ। ମା ମତେ ହସିଲେ, ଆଉ ମୋ ମା ଯିଏ ଜନ୍ମିତ ହବା ହସିଲେ, ଆଶୀର୍ବାଦ ଦେଲେ, କଥା ହଉ ଠିକ ଅଛି। ତାକୁ ସବୁ କାଟିକିରି ସେ କଦଳୀକୁ କାଟିକିରି ତାକୁ ସିଝେଇ ଦେଲେ, ଆଉ ତାକୁ ଚକଟିକିରି ମତେ ଦେଲେ। ମୁଁ ସେଥିରେ ଅଳ୍ପ ଖାଇଥିଲି, ସନ୍ଧ୍ୟାବେଳକୁ ମୁଁ ଫିଲ୍ କଲି ମୁଁ ଟିକେ ଭଲ। ମୁଁ ଦୌଡ଼ି ଯାଇ ମାମୁଁ କହିଲି, ମୁଁ କାମ କରିବି, ଥୋଡ଼େ ପିଟା ହବ।

ସହଯୋଗ କରି ଦେଖିବାକୁ ସାଙ୍ଗେ ସାଙ୍ଗେ ମୋ ମାମୁଁ ବ୍ଲଡ ଡିସେଣ୍ଟ୍ରିରେ ପଡିଯାଇଛନ୍ତି, ସେ ଭଲ ଥିଲେ, ତାଙ୍କର ଆଗରୁ ରୋଗ ଥିଲା କିନ୍ତୁ ସେତେବେଳେ ହଠାତ୍ ବାହାରିଗଲା। ମୁଁ ସେ କହିଲା କେମିତି ଏ ବର୍ଷ ତ ହେଇପାରିବ, କାହାକୁ ଡାକିବା କି? ମୁଁ ଆମ ଘର ଲୋକ ମୁଁ କରିବି ଆଉ, ମତେ ଟିକେ ଭଲ ଲାଗୁଥିଲା। ସେତେବେଳେ ପାଣି ପାଣି ପିଉନି, କାହିଁକି ରାତିରେ ପରିଶ୍ରମ ଲାଗିବ, ମୁହଁରେ ତୁଣ୍ଡି ବାଣ୍ଡି କାମ କରୁ, ସେଥିପାଇଁ ମୁଁ ନିଜେ କଣ କଲି ଆଉ କିଛି ନ ଖାଇ ପୁଣି ଆଉ ଗୋଟେ ଡେଳା ଖାଇଦେଇଥିଲି ସେ ଯୋଉ ଥିଲା। ତାପରେ ବିଶ୍ୱାସ କରିବିନି, ତିନି ଦିନ ପର୍ଯ୍ୟନ୍ତ ମୋର ଝାଡା ଫାଡା କିଛି ହେଲାନି, ଆଉ ମୁଁ ସେ କଷୁଥିଲି, ରହିଲି ଖାଲି ପାଣି ପିଇକି ରହିଲି। ସେ ମାମୁଁ ଦେହ ଖରାପରେ ପଡିଲେ, ସେ ବର୍ଷ ପ୍ରଥମ ଥର ପାଇଁ ଜୀବନରେ ମୁଁ ଏକୁଟିଆ ହିଁ ବଡ ପିତା ସବୁ ଯାକ କରିଥିଲି ନବକରାବରେ। ସେ ଏକ୍ସପିରିଏନ୍ସ ଭୁଲିବିନି, ସେଇଟା ନିଶ୍ଚିତ ଭାବରେ ମାଙ୍କର ଜଗନ୍ନାଥଙ୍କ ଆଶୀର୍ବାଦ ଥିଲା।

ଅନୁଭୂତି ଆପଣଙ୍କୁ ବର୍ତ୍ତମାନ କାମରେ ଲଗେଇବାକୁ ପଡିବ, କାରଣ ଆପଣ କେହି ନା ଆଗକୁ ଆପଣ ନିଜେ ନିଜେ ସବୁ କରିବେ। ତେଣୁ ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଏମିତି ଥାଉ, ଆପଣଙ୍କର ମାଉସୀ ମାଙ୍କର ମଧ୍ୟ ଆଶୀର୍ବାଦ ରହୁ, ଆଉ ଆଗକୁ ଆପଣ ଏମିତି ସେବା କରୁଥାନ୍ତୁ। ଆଜିର ଆମର କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଥିବାରୁ ଆମେ ମଧ୍ୟ ଭାରି ଖୁସି ଅନୁଭବ କରୁଛୁ।

0: ବାଟେଘାଟେ କାର୍ଯ୍ୟକ୍ରମରେ ରହୁଛି ଆପଣମାନଙ୍କର ହୋଷ୍ଟ ସନ୍ତୋଷ। ନମସ୍କାର।
1: ଶେଷ ହେଲା ବାଟେଘାଟେ କାର୍ଯ୍ୟକ୍ରମ। ଆଜିର ଅତିଥି ଥିଲେ ପୁରୀ ମାଉସୀ ମା ମନ୍ଦିରର ପୁରୋହିତ ମନୋରଞ୍ଜନ ମିଶ୍ର। ଉପସ୍ଥାପନା କରିଥିଲେ ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶୁଣନ୍ତୁ ଏକ ଓଡ଼ିଆ ଭକ୍ତି ଗୀତ ସୁବାସ ଦାସଙ୍କ କଣ୍ଠରେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିରସବୁଜ। ଆଜିଥିରେ ଶୁଣନ୍ତୁ କେତୋଟି ପଲ୍ଲୀଗୀତ ଶିଳ୍ପୀ ଦିବାକର ମହାନ୍ତି। ଶିଳ୍ପୀ ପଲ୍ଲୀଗୀତ ଗାଇଛନ୍ତି ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ପ୍ରଥମେ ଶିଳ୍ପୀ ଗାଇଛନ୍ତି ସିଦ୍ଧ ସୁବର୍ଣ୍ଣରେ ମଣ୍ଡପ ହୀରାମାଣିକ କୋଠି ରାଇ ଦାମୋଦର ଖେଳନ୍ତି ହାତେ କଉଡ଼ି ମୁଠି।

ଶିଳ୍ପୀଥର ଗାଇଛନ୍ତି ପରବର୍ତ୍ତୀ ପଲ୍ଲୀ ଗୀତ। ତାଳଚେ ନଡ଼ିଆ ଦୁହେଁ ଉଭା ଏକାଠି, ନଡ଼ିଆ ବୋଲଇ ତାଳ ଯାହା ଦୂର ହୋଇ।

ଶେଷରେ ପୁରାତନ ରଚନାର ଶିଳ୍ପୀ ଦିବାକର ମହାନ୍ତି। ହଳଦୀ ବାଟିଲି ଜଙ୍ଘା ମରଜିଲି ପଇଡ଼ କାଟିଲି ସରୁ ଲକ୍ଷେ ଟଙ୍କା ଦେଇ ଦେଉଳେଇ ବସିଲି ତୁମ କୂଳେ ଦିନ ସରୁ।

ଶୁଣିଲେ ଚିର ସବୁଜ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରକୁ। ପ୍ରଚାର କରୁଛୁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପରିସରକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା ଆଜିର ଦିନ ପାଇଁ ପଞ୍ଜିକାରେ କ'ଣ ତଥ୍ୟ ରହିଛି। ଆଜି କର୍କଟ ଦୁଇ ଦିନ 2026 ମସିହା ଜୁଲାଇ ମାସ 18 ତାରିଖ ଆଷାଢ଼ 27 ଦିନ ଶନିବାର। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜି ପ୍ରତ୍ୟୁଷରେ ସୂର୍ଯ୍ୟୋଦୟ ହୋଇଥିଲା 5:20:40 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:24:57।

ଶ୍ରୋତାବନ୍ଧୁ, ଜୁଲାଇ 18 ତାରିଖର ଇତିହାସ ବିଶ୍ୱ ଏବଂ ଓଡ଼ିଶା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ପ୍ରମୁଖ ରାଜନୈତିକ ବିପ୍ଳବଠାରୁ ଆରମ୍ଭ କରି ଭାରତର ସ୍ୱାଧୀନତା ଏବଂ ଆନ୍ତର୍ଜାତିକ ଦିବସ ପର୍ଯ୍ୟନ୍ତ ଏହି ଦିନର ବିଶେଷ ମହତ୍ତ୍ୱ ରହିଛି। ତେବେ ଆଜିର ଦିନରେ ଇତିହାସରେ କ'ଣ ସବୁ ଘଟିଥିଲା, ଆସନ୍ତୁ ସେ ବିଷୟରେ ଜାଣିବା। କନିକା ପ୍ରଜା ଆନ୍ଦୋଳନକୁ ଉତ୍ସାହିତ କରିବା ଅଭିଯୋଗରେ 1922 ମସିହା ଜୁଲାଇ 18 ତାରିଖରେ ଡକ୍ଟର ହରେକୃଷ୍ଣ ମହତାବଙ୍କୁ 1 ବର୍ଷର ସଶ୍ରମ କାରାଦଣ୍ଡ ଦିଆଯାଇଥିଲା। 2017 ମସିହା ଜୁଲାଇ 18 ତାରିଖରେ ଓଡ଼ିଶା କ୍ୟାବିନେଟ୍ 1817 ମସିହା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଇଥିଲେ। 1947 ମସିହା ଜୁଲାଇ ମାସ 18 ତାରିଖରେ ବ୍ରିଟିଶ ସମ୍ରାଟ ଜର୍ଜ ଷଷ୍ଠ ଭାରତ ସ୍ୱାଧୀନତା ଆକ୍ଟ, ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଆକ୍ଟ 1947କୁ ମଞ୍ଜୁରୀ ଦେଇଥିଲେ, ଯାହା ଭାରତର ବିଭାଜନ ଏବଂ ସ୍ୱାଧୀନତାର ମାର୍ଗ ପ୍ରଶସ୍ତ କରିଥିଲା। ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଉପଗ୍ରହ ରୋହିଣୀ 1କୁ 1980 ମସିହା ଆଜିର ଦିନରେ ସଫଳତାର ସହ ପୃଥିବୀର କକ୍ଷପଥରେ ସ୍ଥାପନ କରାଯାଇଥିଲା।

ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ତଥା ରଙ୍ଗଭେଦ ନୀତି ବିରୋଧୀ ନେତା ନେଲସନ୍ ମାଣ୍ଡେଲାଙ୍କ ଜନ୍ମ ଆଜିର ଦିନରେ 1918 ହୋଇଥିଲା। ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ଜାତିସଂଘ ପ୍ରତିବର୍ଷ ଏହି ଦିନକୁ ଆନ୍ତର୍ଜାତିକ ମାଣ୍ଡେଲା ଦିବସ ଭାବେ ପାଳନ କରିଥାନ୍ତି। ବିଶ୍ୱର ସବୁଠାରୁ ବଡ଼ ପ୍ରୋସେସର ଏବଂ ଚିପ୍ ନିର୍ମାଣ କମ୍ପାନୀ ଇଣ୍ଟେଲ୍ କର୍ପୋରେସନ ପ୍ରତିଷ୍ଠା ଆଜିର ଦିନରେ 1968 କାଲିଫର୍ଣ୍ଣିଆଠାରେ ହୋଇଥିଲା। 1857 ବମ୍ବେ ବିଶ୍ୱବିଦ୍ୟାଳୟର ସ୍ଥାପନା ଆଜିର ଦିନରେ ହୋଇଥିଲା। ଏହାର ସ୍ଥାପନା ଚାର୍ଲସ ବୁଡ୍ଙ୍କର 1854 ବୁଡ୍ସ ଏଜୁକେସନ୍ ଡିସ୍ପ୍ୟାଚ୍ର ସୁପାରିଶ କ୍ରମେ କରାଯାଇଥିଲା। ଆଜିର ଦିନରେ 1980 ଟେଲିଭିଜନରେ ପ୍ରଥମ ରଙ୍ଗୀନ ପ୍ରସାରଣ କଲର୍ ଟିଭି ବ୍ରଡ୍କାଷ୍ଟ ମାଡ୍ରାସ୍ ତଥା ଏବେର ଚେନ୍ନାଇଠାରେ କରାଯାଇଥିଲା। ଶ୍ରୋତାବନ୍ଧୁ, ଆଜିର ଦିନରେ 1982 ପ୍ରସିଦ୍ଧ ବଲିଉଡ୍ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଜନ୍ମ ଜାମସେଦପୁରଠାରେ ହୋଇଥିଲା। ଭାରତୀୟ ସିନେମା ଜଗତର ପ୍ରଥମ ସୁପରଷ୍ଟାର ରାଜେଶ ଖନ୍ନାଙ୍କର ଆଜି ହେଉଛି ପୁଣ୍ୟତିଥି। ତାଙ୍କର ନିଧନ 2012 ଜୁଲାଇ 18 ମୁମ୍ବାଇଠାରେ ହୋଇଥିଲା। ତେବେ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କର ଆରାଧନାର ପବିତ୍ର ସ୍ଥଳ। ପ୍ରଭୁ ଜଗନ୍ନାଥ ଏମିତି ଏକ ଠାକୁର ଯାହାଙ୍କଠାରେ ଥିବା ଏତେ ବୈଶିଷ୍ଟ୍ୟ ଓ ସ୍ୱାତନ୍ତ୍ର୍ୟ ଅନ୍ୟ କେଉଁଠାରେ ଦୃଷ୍ଟିଗୋଚର ହୁଏ ନାହିଁ। ସେଇଥିପାଇଁ ଶ୍ରୀଜଗନ୍ନାଥ ଏକାଧାରାରେ ସଗୁଣ, ନିର୍ଗୁଣ, ସାକାର, ନିରାକାର ଓ ସନାତନ। ସେ ଉଦାର ଆଉ ଶ୍ରଦ୍ଧାମୟ ଠାକୁର।

0: ଲୀଳାମୟ ପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତର ଯେପରି ଆପଣାର, ସେବକର ମଧ୍ୟ ସେହିପରି ଅତି ନିକଟତର, ଉଭୟ ତାଙ୍କର ପ୍ରିୟ ଓ ପରିଜନ। ତେଣୁ ଶ୍ରୀଜୀଉମାନଙ୍କର ସେବକ ପ୍ରଭୁଙ୍କର ତତ୍ତ୍ୱ ଓ ଆଦର୍ଶରେ ଆଚ୍ଛନ୍ନ। ଶ୍ରୀମନ୍ଦିରରେ ପ୍ରଭୁଙ୍କର ସେବା ପୂଜା ନିର୍ଦ୍ଦିଷ୍ଟ ପରମ୍ପରାରେ ଗଡ଼ିଆସୁଛି କାହିଁ କେଉଁ କାଳରୁ। ସେଇଥିପାଇଁ ପରମ ବ୍ରହ୍ମ ପ୍ରଭୁ ଯେପରି ରହସ୍ୟମୟ, ତାଙ୍କର ସେବା ଉପାସନାର ତତ୍ତ୍ୱ ମଧ୍ୟ ସେହିପରି ରହସ୍ୟାବୃତ। ତାଙ୍କର ସେବା ମଧ୍ୟରେ ଖୁଣ୍ଟିଆ ଓ ମେକଅପ୍ ସେବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସେବା। ତେଣୁ ଏହି ଖୁଣ୍ଟିଆ ଓ ମେକଅପ୍ ସେବା ସମ୍ପର୍କରେ ଆଲୋଚନା କରିବା ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ଆଉ ସେ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ଜଗନ୍ନାଥ ମନ୍ଦିରର 120 ପ୍ରକାର ସେବକ ଭିତରୁ ଖୁଣ୍ଟିଆ ସେବା ଗୋଟିଏ। ଏହି ଖୁଣ୍ଟିଆ ସେବା, 5 ପ୍ରକାର ଖୁଣ୍ଟିଆ ସେବାକ ସେବକ ଅଛନ୍ତି। ସେମାନେ ହେଲେ ପାଳିଆ ଖୁଣ୍ଟିଆ, ଯାହାକୁ ଆମେ ଛାମୁ ଖୁଣ୍ଟିଆ ବୋଲି କହୁଛୁ, ବେହେରା ଖୁଣ୍ଟିଆ, ବିଲେଇ ଜଗା ଖୁଣ୍ଟିଆ, ଘୋଡ଼ା ବାରିକ ଖୁଣ୍ଟିଆ ଆଉ ରୁକୁଣାହାଣ ଖୁଣ୍ଟିଆ। ଶ୍ରୀମନ୍ଦିର ଖୁଣ୍ଟିଆ ମାନେ ଜଗନ୍ନାଥଙ୍କର ଅଙ୍ଗରକ୍ଷକ ଅଟନ୍ତି, ଅର୍ଥାତ୍ ରତ୍ନ ସିଂହାସନ ବିଜୟ ହେଇଥିବା ପ୍ରଭୁ ବଳଭଦ୍ର, ମା ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଆଉ ପ୍ରଭୁ ସୁଦର୍ଶନ, ମାଧବ, ଭୂଦେବୀ, ଶ୍ରୀଦେବୀଙ୍କର ସୁରକ୍ଷା ଦାୟିତ୍ୱରେ ଏମାନେ ରହନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ଜଗନ୍ନାଥ ମନ୍ଦିର ସେବା କ୍ଷେତ୍ରରୁ ଗଲେ ରତ୍ନ ସିଂହାସନରେ ଚଢ଼ିଲେ, ଯଥା ପୁଷ୍ପାଳକ, ପୂଜାପଣ୍ଡା, ଦୈତାପତି ଏମାନେ ଚଢ଼ିଲେ ଖୁଣ୍ଟିଆକୁ କହିକି ଚଢ଼ନ୍ତି, ଏବଂ ଯେତେବେଳେ ଓହ୍ଲାନ୍ତି ସେମାନେ ମଧ୍ୟ ଖୁଣ୍ଟିଆଙ୍କୁ କହିକହନ୍ତି। ଦୈନନ୍ଦିନର ସେବା କ୍ଷେତ୍ରରେ ପାଳିଆ ଖୁଣ୍ଟିର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଦୈନନ୍ଦିନ ଦ୍ୱାର ଖୋଲିଲେ ଆମର ଆଳତୀ ବଢ଼ିଲା ସରେ ପାଳିଆ ଖୁଣ୍ଟିଆ ରହି ମଇଲମ କରାନ୍ତି, ପୁଷ୍ପାଳକମାନେ ମଇଲମ କରନ୍ତି। ମଇଲମ କଲା ପରେ ଯେଉଁ ମାଳଫୁଲ ସେଥିରୁ ମଇଲମ କି ବାହାରେ, ସେଥିରେ ପାଳିଆ ଖୁଣ୍ଟିଆ ଅଧ୍ୟାୟ ନିଏ। ପାର୍ଶ୍ୱବର୍ତ୍ତୀ ଯେଉଁ ଦେବାଦେବୀମାନେ ଅଛନ୍ତି, ତାଙ୍କୁ ଯଥା ବଠାକୁରଙ୍କ ବାଟର ମାଳଫୁଲ ଯାହା ଆସେ, ତା ବିମଳା ପିନ୍ଧିବା ପାଇଁ ଆବଶ୍ୟକତା ହୁଏ। ଆଉ ଜଗନ୍ନାଥଙ୍କ ବାଟର ଯାହା ମାଳଫୁଲ ବାହାରେ, ତାହା ତୁଳସୀ କାଢ଼ିକିରି ଲକ୍ଷ୍ମୀଙ୍କୁ ଦିଆଯାଏ। ତାପରେ ତଡ଼ପୁତୁର ହୁଏ। ତଡ଼ପୁତୁର ବୋଇଲେ ଆମେ ଯେମିତି ଦୈନନ୍ଦିନ ନିତ୍ୟକର୍ମ ଦାନ୍ତ ଇତ୍ୟାଦି ଘଷିବା ପୂର୍ବରୁ ଗାମୁଛା ପିନ୍ଧିକି ଯେଉଁ କର୍ମ କରୁ, ଜଗନ୍ନାଥଙ୍କ ସେ କର୍ମ ହୁଏ। ଠାକୁର 2 ଗାମୁଛା, ବଳଭଦ୍ର ମଧ୍ୟ 2 ଗାମୁଛା, ଆଉ ମା ସୁଭଦ୍ରା ଗୋଟିଏ ଗାମୁଛା ପିନ୍ଧିକିରି ସେ କାର୍ଯ୍ୟ କଲାବେଳେ ସାମ୍ନାପଟେ ଖୁଣ୍ଟିଆ ତଡ଼ପୁତୁ ଗୋଟିଏ ବଡ଼ ଗାମୁଛା ଧରିକିରି ଲୋକେ ଯେପରି ନ ଦେଖିପାରିବେ ସେଥିପାଇଁ ମଇଲମ କରିବା ହୁଅନ୍ତୁ ବୋଲି କହନ୍ତି। ତାପରେ ମଇଲମ ହୁଏ। ମଇଲମ ହେଲା ପରେ ଅବକାଶ ହୁଏ। ଅବକାଶ ବଢ଼ିସାରିଲା ପରେ ଠାକୁରଙ୍କର ଭେଷ

ପୂଜା ସମୟରେ ସେମାନେ ପୂଜା ପଣ୍ଡାକୁ ମଧ୍ୟ ଫୁଲ ଦିଅନ୍ତି, ଯେଉଁଟା କି ଠାକୁରଙ୍କ ଲାଗୁ ହୁଏ। ଆଉ ଚନ୍ଦନ ଲାଗି ସମୟରେ ଏମାନେ ମହାପ୍ରଭୁଙ୍କ ବାଡ଼େ ଠିଆ ହେଇକିରି ମଣିମା ଡାକ ଦିଅନ୍ତି। ମଣିମା ଡାକ ଦେଲା ପରେ ଯେତେବେଳେ ଯେଉଁ ଭେଷ ହୁଏ ସମସ୍ତ ଭେଷ ସାମଗ୍ରୀ ଯୋଗାନ୍ତି। ବଡ଼ସିଙ୍ଗାର ଭେଷରେ ଯଥା ଜଗନ୍ନାଥଙ୍କର ଶିରରୁ ପାଦ ପର୍ଯ୍ୟନ୍ତ ଯେଉଁ ଫୁଲ ଲାଗି ହୁଏ, ଯଥା ଗଭା, ତିଲକ, ଗୁଣାଝୁମ୍ପା, ଅଧର, ଶିପୟର, କରପଲ୍ଲବ, ହୃଦୟ ପଲ୍ଲବ, କୁଣ୍ଡଳ, ଏ ସମସ୍ତ ଜିନିଷ ଖୁଣ୍ଟିଆ ତାଙ୍କୁ ଯୋଗାଇ ଦିଅନ୍ତି ଆଉ ପୁଷ୍ପାଳମାନଙ୍କେ ଲାଗି କରନ୍ତି। ଏତଦ୍ ବ୍ୟତୀତ ଯେତେବେଳେ ଶୟନ ଠାକୁର ବିଜେ ହୁଅନ୍ତି, ସେତେବେଳେ ମଧ୍ୟ ଜୟବିଜେ ଦ୍ୱାରା ଖୁଣ୍ଟିଆ ରହିକରି ପୁଷ୍ପାଞ୍ଜଳି ଦିଏ। ଆଉ ପହୁଡ଼ ହେଲା ପରେ ଦ୍ୱାର ପଡ଼ିଲେ ଏ ସେବକ ବାହାରକୁ ଆସନ୍ତି। ବିଶେଷ ନୀତି ଭାବରେ ଖୁଣ୍ଟିଆମାନଙ୍କ ରଥରେ ଆଗ ଛମୁ ଖୁଣ୍ଟିଆଙ୍କର ସେବା ଅଛି। ଯେଉଁ ଠାକୁରଙ୍କର ମଙ୍ଗଳାର୍ପଣ ହେଲାବେଳେ ଠାକୁର ଯେତେବେଳେ ପହଣ୍ଡି ପୂର୍ବରୁ ମଙ୍ଗଳାର୍ପଣ ଠାକୁରଙ୍କର ହୁଏ, ପତି ମହାପାତ୍ର ଆଉ ମୁଦିରସ୍ଥ ପୂଜା ପଣ୍ଡା ପରେ ମଙ୍ଗଳାର୍ପଣ ଖୁଣ୍ଟିଆ ସେଠି ଡୋର ଲାଗି କରାନ୍ତି, ଡୋର ଦିଅନ୍ତି ଲାଗି କରିବା ସକାଶେ। ଆଉ ଯେତେବେଳେ ଠାକୁର ପହଣ୍ଡି ହେଇକି ଆସନ୍ତି, ସେତେବେଳେ ଯେଉଁ ଟାହିଆ ରାଘବ ଦାସ ମଠ ଯେଉଁ ଟାହିଆ ଦେଇଥାଏ, ଖୁଣ୍ଟିଆମାନେ ସେ ଟାହିଆ ଦୈତାପତିମାନଙ୍କୁ ଦିଅନ୍ତି। ଆଉ ମଣିମା ଡାକ ଦେଲେ ଠାକୁରଙ୍କର ପହଣ୍ଡି ହୁଏ। ପହଣ୍ଡି ସରିଲା ପରେ ଠାକୁରଙ୍କ ଭେଷ ପାଇଁ ଆବଶ୍ୟକ ଫୁଲ ଇତ୍ୟାଦି ଦିଅନ୍ତି।

0: ବେହେରା ଖୁଣ୍ଟିଆ ଖୁଣ୍ଟିଆ ସେବାର ଅନ୍ୟତମ ସେବକ। ତାଙ୍କର ସେବାନୀତି ସ୍ୱତନ୍ତ୍ର। ଗଜପତି ମହାରାଜାଙ୍କର ଯେତେବେଳେ ସେବା କାର୍ଯ୍ୟ ନୀତି ପାଳନ କରିବା ପାଇଁ ଜଗନ୍ନାଥଙ୍କ ପାଖକୁ ଶ୍ରୀମନ୍ଦିରକୁ ଯିବାକୁ ହୁଏ, ସେତେବେଳେ ବେହେରା ଖୁଣ୍ଟିଆ ତାଙ୍କର ସୁରକ୍ଷା ସେବାରେ ନିୟୋଜିତ ହୋଇ ବେତ ଧରି ଶ୍ରୀଛାମୁଙ୍କ ସହିତ ଆସନ୍ତି। ଗଜପତିଙ୍କର ସବୁ ପ୍ରକାରର ନୀତି ପାଳନ ଅବସରରେ, ଏପରିକି ଛେରା ପହଁରା ପାଇଁ ରଥକୁ ବିଜେ କରିବା ସମୟରେ ମଧ୍ୟ ବେହେରା ଖୁଣ୍ଟିଆ ଗଜପତିଙ୍କ ପାଖରେ ଥାନ୍ତି। ପହଣ୍ଡି ପୂର୍ବରୁ ଶ୍ରୀଜୀଉଙ୍କ ନିକଟରେ ପୁଷ୍ପାଞ୍ଜଳି ମଧ୍ୟ ସେ କରିଥାନ୍ତି।
1: ଅଣସର ସମୟରେ ଯୋଉ ଆମର ଖଳି ଲାଗି ଏକାଉଶୀ ହୁଏ, ସେଦିନ ବେହେରା ଖୁଣ୍ଟିଆ ବଡ଼ବାରରେ ଠିଆ ହେଇକିରି ମଣିମାଟାକ ଦିଏ। ଯେଉଁଦିନ କୁଷ୍ଠ ଜନ୍ମବିଧିରେ ବାସୁକି ଯେତେବେଳେ କୁଷ୍ଠଙ୍କୁ ଧରିକିରି ଯମୁନା ପାର ହଉଥିଲେ, ସେତେବେଳେ ସେ ବାସୁକି ହେଇକିରି ମଧ୍ୟ ତା ପଛପଟେ ସପ୍ତପେଣା ଧରିକି ଚାଲନ୍ତି। ଖୁଣ୍ଟିଆମାନେ ଶ୍ରୀଗୁଣ୍ଡିଚାରେ ପ୍ରଥମେ ଯେତେବେଳେ ସକାଳୁ ଆଳତି ସରିଲା ପରେ ଅବକାଶ ହେଲା, ଅବକାଶ ହେଲା ପରେ ତଡ଼ପୁତିରେ ହେଲା, ତଡ଼ପୁତିରେ ହେଇକି ଭେଷ ହେଲେ, ସେତେବେଳେ ଖୁଣ୍ଟିଆ ସମସ୍ତ ଭେଷ ସାମଗ୍ରୀ ଯୋଗାଇଲେ। ତା ଅର୍ଥ ଲୁଗା ଇତ୍ୟାଦି ବସ୍ତ୍ର ଇତ୍ୟାଦି ସହ ଯେଉଁ ଆସିଲା ଚାଙ୍ଗଡ଼ା ନିପାକ ଦେଲା, ଏ ସାବତୀୟ ଫୁଲ ଦେଲେ, ଫୁଲ ଦେଇ ସାରିବାରେ ଭୋଗ ସରିଲା ପରେ ମଙ୍ଗଳା ଅର୍ପଣ ଯେଉଁ ହେବ, ସେ ମଙ୍ଗଳା ଉପରେ ଖୁଣ୍ଟିଆମାନେ ସେ ଡୋର ଆଣିକିରି ଦୁଇ ଠାକୁରଙ୍କ ପାଖରେ ରଖିବେ। ମୁଦିରସ୍ଥ ଖୁଣ୍ଟିଆ ଠାରୁ ସେ ଡୋର ନେଇକିରି ଲାଗି କରିବେ। ଆଉ ତା ବଦେ ପହଣ୍ଡି କାହାଳି ଦିଆଗଲା ପରେ ଖୁଣ୍ଟିଆ ବାଡ଼ିରେ ଠିଆ ହୋଇ ମଣିମାଟାକ କଲେ ଦୈତାପତିମାନେ ପହଣ୍ଡି ଆରମ୍ଭ କରିବେ। ଆଉ ପହଣ୍ଡି ସମୟ ତାକ ଖୁଣ୍ଟିଆ ମଣିମାଟାକ ଦେଖୁଥିବ, ସେ ଦେଖିବ ଯେ ଯେଉଁ ନିର୍ଦ୍ଦିଷ୍ଟ ଲୋକ ସେ ପହଣ୍ଡି ଭିତରେ ରହିବାର କଥା ସେ ଲୋକେ ଅଛନ୍ତି କି ନାହିଁ, ଆଉ ତା ବାଦ ଅନ୍ୟ କୌଣସି ଲୋକଙ୍କୁ ପହଣ୍ଡିର ଯେପରି ସୁଯୋଗ ନ ଦିଆଯାଏ ଖୁଣ୍ଟିଆ ରହିବ। ତାପରେ ଜଗନ୍ନାଥ ସେଠି ପହଞ୍ଚିସାରିଲା ବାଦେ, ଠାକୁର ରଥରେ ପହଞ୍ଚିସାରିଲା ବାଦେ ଆବଶ୍ୟକ ଭେଷ ସକାଶେ ସମସ୍ତ ସାମଗ୍ରୀ ଦେବ। ତାପରେ ଗଜପତି ଛେରା ପରେ ଆସିଲା ପରେ ଏ ବେହେରା ଖୁଣ୍ଟିଆ ତାଙ୍କ ସହିତ ଆସିବ, ଆଉ ଛେରା ପରେ ସମସ୍ତ ସାହାଯ୍ୟ ସହଯୋଗ ଗଜପତିଙ୍କ ତରଫରୁ କରିବ।

0: ମେକଅପ୍ ସେବା ହେଉଛି ଦୁଇ ପ୍ରକାରର। ପ୍ରଥମ ଭଣ୍ଡାର ମେକଅପ୍ ଏବଂ ଦ୍ୱିତୀୟରେ ପାଳିଆ ମେକଅପ୍। ଭଣ୍ଡାର ମେକଅପ୍ ଶ୍ରୀମନ୍ଦିର ମଧ୍ୟରେ ଥିବା ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର ଉଭୟ ତତ୍ତ୍ୱାବଧାରକ। ସେହିପରି ପାଳିଆ ମେକଅପ୍ ଭଣ୍ଡାର ମେକଅପ୍ଙ୍କ ଠାରୁ ବେଶ ପାଇଁ ଆବଶ୍ୟକ ସ୍ୱର୍ଣ୍ଣ ଅଳଙ୍କାର ନେଇ ପୁଷ୍ପାଳକଙ୍କୁ ଦେବା ଆଉ ବେଶ ସରିଲା ପରେ ପୁନଶ୍ଚ ଆଣି ଭଣ୍ଡାର ମେକଅପ୍ଙ୍କୁ ହସ୍ତାନ୍ତର କରିବା ହେଉଛି ତାଙ୍କର ଦାୟିତ୍ୱ।
1: ଜଗନ୍ନାଥଙ୍କ ସ୍ୱତନ୍ତ୍ର ରତ୍ନ ଭଣ୍ଡାର ଅଛି। ରତ୍ନ ଭଣ୍ଡାର ଦୁଇ ଭାରି ବ୍ୟକ୍ତ, ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର। ଯେ ବାହାର ଭଣ୍ଡାର, ସେ ବାହାର ଭଣ୍ଡାର ଦାୟିତ୍ୱରେ ଅଛି ଭଣ୍ଡାର ମେକଅପ୍। ଭିତର ଭଣ୍ଡାରରେ ଆମର ଯେଉଁ ସବୁ ସାମଗ୍ରୀ ଅଛି, ଦୈନନ୍ଦିନ ଯେଉଁ ଭେଷରେ ଆପଣ ଦେଖୁଛନ୍ତି ଠାକୁର ଗୋଡ଼ ହାତ ସବୁ ଲଗାଉଛନ୍ତି, କିରିଟ ଲଗାଉଛନ୍ତି, ସେ ସବୁ ଭିତର ଭଣ୍ଡାର। ସକାଳ ମଙ୍ଗଳ ଆଳତି ଯେଉଁ ହୁଏ, ଯେଉଁ ଆଳତି ବଟା ଯେଉଁଥିରେ କପୁର ରଖାଯାଏ, ସେ ସୁନାରେ ତିଆରି। ଠାକୁର ଯିଏ ଜୀବ ଚଳନ୍ତି ସେ ସୁନା ଜୀବ ଚଳା। ଠାକୁର ଯେଉଁ ପିଙ୍ଗଳରେ ଆନ୍ତୁଆଣି କରନ୍ତି ସେ ରୂପାରେ ତିଆରି। ଆଉ ଠାକୁରଙ୍କର ମଧ୍ୟ ସୁନା ବେତ ଅଛି, ତା ବାଦ ଠାକୁରଙ୍କର ସୁନାର ମୂର୍ତ୍ତି ଇତ୍ୟାଦି ଅଛି, ଯାଇକି ତାଙ୍କ ଦାୟିତ୍ୱ ରହେ ଭଣ୍ଡାର ନିପାକ ଦାୟିତ୍ୱରେ। ପାଳିଆ ମେକଅପ୍ର ଦାୟିତ୍ୱ ହେଲା ଭଣ୍ଡାର ନିପାକ ଠାରୁ ସମସ୍ତ ସୁନା ସାମଗ୍ରୀ ଯେତେବେଳେ ଯାହା ଆବଶ୍ୟକ ତାକୁ ଏଇ ଜଗନ୍ନାଥଙ୍କ ଭେଷରେ ପୁଷ୍ପାଳଙ୍କୁ ଦେବା, ଆଉ ଭେଷ ସରିଲେ ସେ ଜିନିଷ ଆଣିକି ଦେବା। ଦୈନନ୍ଦିନ ଆମର

0: ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରିବା ହେଉଛି ତାଙ୍କର ଦାୟିତ୍ୱ।
1: ଜଗନ୍ନାଥଙ୍କ ସ୍ୱତନ୍ତ୍ର ରତ୍ନ ଭଣ୍ଡାର ଅଛି। ରତ୍ନ ଭଣ୍ଡାର ଦୁଇ ଭାର ବ୍ୟକ୍ତ, ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର। ଯିଏ ବାହାର ଭଣ୍ଡାର ସେ ବାହାର ଭଣ୍ଡାର ଦାୟିତ୍ୱରେ ଅଛି ଭଣ୍ଡାର ମେକାପ। ଭିତର ଭଣ୍ଡାରରେ ଆମର ଯେଉଁ ସବୁ ସାମଗ୍ରୀ ଅଛି, ଦୈନନ୍ଦିନ ଯେଉଁ ଭେଷରେ ଆପଣ ଦେଖୁଛନ୍ତି ଠାକୁର ଗୋଡ଼ ହାତ ସବୁ ଲଗାଉଛନ୍ତି, କିରିଟ ଲଗାଉଛନ୍ତି, ସେ ସବୁ ଭିତର ଭଣ୍ଡାର। ସକାଳ ମଙ୍ଗଳା ଆଳତୀ ଯେଉଁ ହୁଏ, ଯେଉଁ ଆଳତୀ ବଟା ଯେଉଁଥିରେ କପୁର ରଖାଯାଏ ସେ ସୁନାରେ ତିଆରି। ଠାକୁର ଯିଏ ଜୀବ ଚଳନ୍ତି ସେ ସୁନା ଜୀବ ଚଳା। ଠାକୁର ଯେଉଁ ପିଙ୍ଗଳରେ ଆନ୍ତୁଆଣି କରନ୍ତି ସେ ରୂପାରେ ତିଆରି। ଆଉ ଠାକୁରଙ୍କର ମଧ୍ୟ ସୁନା ବେତ ଅଛି, ତା ବାଦ ଠାକୁରଙ୍କର ସୁନାର ମୂର୍ତ୍ତି ଇତ୍ୟାଦି ଅଛି, ଯାଇକି ତାଙ୍କ ଦାୟିତ୍ୱ ରହେ ଭଣ୍ଡାର ନିପାକ ଦାୟିତ୍ୱରେ। ପାଳିଆ ମେକାପର ଦାୟିତ୍ୱ ହେଲା ଭଣ୍ଡାର ନିପାକ ଠାରୁ ସମସ୍ତ ସୁନା ସାମଗ୍ରୀ ଯେତେବେଳେ ଯାହା ଆବଶ୍ୟକ ତାକୁ ଏଇ ଜଗନ୍ନାଥଙ୍କ ଭେଷରେ ପୁଷ୍ପାଳଙ୍କୁ ଦେବା, ଆଉ ଭେଷ ସରିଲେ ସେ ଜିନିଷ ଆଣିକି ଦେବା। ଦୈନନ୍ଦିନ ଆମର ଆଳତୀ ସମୟରେ ପୂର୍ବଦିନ ପହୁଡ଼ ହେଇଥାଏ, ପହୁଡ଼ ହେଲା ପରେ ଭିତର୍ଷ ମହାପାତ୍ର ଆମର ଯିଏ ଅଛନ୍ତି ସେ ଆସିଲେ ସିଂହଦ୍ୱାର ଖୋଲାଯାଏ। ତାପରେ ଭିତର୍ଷ ମହାପାତ୍ର ଆଉ ପାଳିଆ ମେକାପ, ମୁଦୁଲି ଆଉ ପଢ଼ିଆରୀ ଆଉ ଅଖଣ୍ଡ ଏ ପାଞ୍ଚ ଜଣ ଗଲେ ଆମର ଜୈବିଜ୍ୟ ଦ୍ୱାର ଖୋଲେ। ଜୈବିଜ୍ୟ ଦ୍ୱାର ଖୋଲିକି ସେ ଭିତରୁ ଗଲା ପରେ ସେଠି ଠାକୁରଙ୍କ ପାଖରେ ପଢ଼ିଆରୀ ମଣିମା ଡାକ ଦିଏ। ଭିତର୍ଷ ମହାପାତ୍ର ଦ୍ୱାର ଖୋଲିସାରିଲା ପରେ ଭିତରକୁ ଯାଆନ୍ତି, ଠାକୁର ପୂର୍ବଦିନ ରାତିରେ ଶୋଇଥାନ୍ତି, ତେଣୁ ବୈଠା ଜଳିଲା ପରେ ଠାକୁରଙ୍କୁ ଦେଖିସାରିଲା ବାଦେ ଠାକୁରଙ୍କ ସମସ୍ତ ଦାୟିତ୍ୱ ସେତେବେଳେ ହସ୍ତାନ୍ତର କରାଯାଏ ମେକାପ ଉପରେ। ଶ୍ରୀରଙ୍ଗର ଯେଉଁ ଦାୟିତ୍ୱ ଏ ଉଭୟ ଅଛନ୍ତି, ତେଣୁ ପ୍ରଥମେ ମେକାପ ଯାଇକି ଦେଖେ ପୂର୍ବଦିନ ଯାହା ଶ୍ରୀରଙ୍ଗ ଥିଲା ଠିକ୍ ସେଇ ଆକାରରେ ଅଛନ୍ତି କି ନାହିଁ, କି ସେ ଅଳଙ୍କାର ସବୁ ଅଛି କି ନାହିଁ, ସେଦିନ ଦାୟିତ୍ୱ ନିଏ। ନେଲା ପରେ ସେ କର୍ପୂର ବସାଏ। କେଉଁ କର୍ପୂର ନା ସୁନା ଦାନୀର ଯେଉଁ ତିଆରି ହେଇଛି ସେ ତିନୋଟି ଦିଏ, ତା ଦେହରେ କର୍ପୂର ଦିଏ। କର୍ପୂର ଦେଇ ସାରିଲା ବାଦେ ତଳେ ଭିତର୍ଛ ଆଉ ଦୁଇ ଜଣ ପୁଷ୍ପାଳକ ରହିକରି ସେ କର୍ପୂର ଆଳତୀ କରନ୍ତି। କର୍ପୂର ଆଳତୀ କଲା ପରେ ମୈଲମ ଇତ୍ୟାଦି ହୁଏ। ମୈଲମ ହେଇକରି ଭେଷରେ ଯାହା କିଛି ସାମଗ୍ରୀ ସୁନା ଜିନିଷ ଦରକାର ହୁଏ, ଯେତେବେଳେ ଭେଷ ହୁଏ ସେ ସୁନା ସାମଗ୍ରୀ ସେ ଭଣ୍ଡାର ନିପାକ ପାଖରୁ ଆଣି ପୁଷ୍ପାଳକୁ ଦିଅନ୍ତି। ଫେର ଭେଷ ସରିଲେ ଫେର ତାଙ୍କୁ ନେଇକରି ୱାପସ କରନ୍ତି।

ଅକଳନୀୟ କଳ୍ପନା ବିଳାସର କେନ୍ଦ୍ରବିନ୍ଦୁ ଶ୍ରୀମନ୍ଦିରର ଭଣ୍ଡାର ଘର। ଶ୍ରୀଜଗନ୍ନାଥଙ୍କ ଗନ୍ତାଘରକୁ ଆଧାର କରି ଲୋକମୁଖରେ ଅନେକ କାହାଣୀ ପ୍ରଚଳିତ। ପୁରୀ ମନ୍ଦିରର ଦେବତା ରତ୍ନପ୍ରିୟ, ଅଳଙ୍କାର ପ୍ରିୟ, ତାଙ୍କ ଭଣ୍ଡାର ଘର ମଧ୍ୟ ମୂଲ୍ୟବାନ ଦ୍ରବ୍ୟରେ ଭରପୁର। କଳା ଠାକୁରଙ୍କ ଆଭୂଷଣ ପ୍ରିୟତା ସୂଚାଇ କବି ଲେଖିଛନ୍ତି, ଅଣିମାଦି ଅଷ୍ଟ ରତ୍ନ ବିଶିଷ୍ଟ ପ୍ରଦାନେ କୁଶଳ ହୋଇ କଷ୍ଟକୁ ଲୋକର କରୁଛ ନିକର ଭଞ୍ଜ ବିରବର କହି। ଆଳଙ୍କାରିକତା ଯେଉଁ କବିଙ୍କର କାବ୍ୟ ସୃଷ୍ଟିରେ ଥିଲା ପ୍ରଧାନ ଅବଲମ୍ବନ, ସେହି ଉପେନ୍ଦ୍ର ଭଞ୍ଜ ମଣିଷର ଆର୍ତ୍ତିହରଣ ପାଇଁ ଶ୍ରୀମନ୍ଦିରର ଅଳଙ୍କାରପ୍ରିୟ ଦେବତାଙ୍କ ଆଗରେ କାବ୍ୟିକ ଅଭିଯୋଗ ମଧ୍ୟ କରିଥିଲେ। ଆମ ମଧ୍ୟଯୁଗୀୟ କବିଙ୍କ ପଂକ୍ତିଗୁଡ଼ିକ ସ୍ପଷ୍ଟ କରୁଛି ଯେ ଜଗନ୍ନାଥ ମନ୍ଦିରର ଅନ୍ୟତମ ବୈଶିଷ୍ଟ୍ୟ ସେଠାରେ ଶତାବ୍ଦୀ ଶତାବ୍ଦୀ ଧରି ରହିଥିବା ରତ୍ନଖଚିତ ଅଳଙ୍କାରଗୁଡ଼ିକ। ହୀରା, ନୀଳା, ମୁକ୍ତା, ମାଣିକ୍ୟ, ମର୍କତ ପ୍ରଭୃତି ସକଳ ପ୍ରକାରର ମୂଲ୍ୟବାନ ରତ୍ନ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗେ। ଅଳଙ୍କାର ରତ୍ନ ତଥା ସେବାରେ ବ୍ୟବହୃତ ଅନ୍ୟାନ୍ୟ ଦାମୀ ଜିନିଷଗୁଡ଼ିକ ଜମା ରହେ ଭଣ୍ଡାର ଘରେ। ଗର୍ଭଗୃହ ତଥା ଅଣସର ଗୃହ ସଂଲଗ୍ନରେ ଥିବା ଏହି ରତ୍ନ ଭଣ୍ଡାର ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ। ଏ ଦୁଇଟି ଭିତର ଭଣ୍ଡାର ଓ ବାହାର ଭଣ୍ଡାର ନାମରେ ନାମିତ। ବାହାର ଭଣ୍ଡାରର ଦାୟିତ୍ୱ ଜଣେ ମାତ୍ର ସେବାୟତ ଉପରେ ନ୍ୟସ୍ତ, ଯାହାଙ୍କୁ କୁହାଯାଏ ଭଣ୍ଡାର ମେକାପ। ନୀତିଦିନିଆ ମନ୍ଦିର ରୀତିନୀତି ପାଇଁ ଯେଉଁ ସବୁ ଦାମୀ ପଦାର୍ଥ ଆବଶ୍ୟକ ହୁଏ, ଏପରିକି ବିଶେଷ କେତୋଟି ପର୍ବପର୍ବାଣୀରେ ଦିଅଁମାନଙ୍କର ଆବଶ୍ୟକ ହେଉଥିବା ମୂଲ୍ୟବାନ ଅଳଙ୍କାର ଓ ଆଭୂଷଣ ବାହାର ଭଣ୍ଡାରରେ ଥାଏ। ଭଣ୍ଡାର ମେକାପ ଆବଶ୍ୟକୀୟ ଅଳଙ୍କାରଗୁଡ଼ିକୁ ସିଂହାରୀ ନାମଙ୍କ ସେବାୟତମାନଙ୍କୁ ଦିଅନ୍ତି। ଠାକୁରମାନଙ୍କୁ ବେଶ କରାଇବା ହେଲା ସିଂହାରୀମାନଙ୍କର ସେବା। ପ୍ରଧାନତଃ ତିନି ପ୍ରକାରର ଦ୍ରବ୍ୟ ଶ୍ରୀମନ୍ଦିରର ଭଣ୍ଡାର ଘର ଦ୍ୱୟରେ ରହିଛି। ଏଗୁଡ଼ିକ ରୂପାଦ୍ରବ୍ୟ, ସୁନାଦ୍ରବ୍ୟ ଏବଂ ରତ୍ନଖଚିତ ସ୍ୱର୍ଣ୍ଣାଳଙ୍କାର।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଖୁଣ୍ଟିଆ ମେକଅପ୍ ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦ।

0: ଶୁଣୁଥିଲେ ଏହି ଗୀତଟିକୁ ବୁଲନ୍ଦୀ କଥାଚିତ୍ରରୁ ଯୁଗଳ କଣ୍ଠରେ ଗାଇ ଶୁଣାଇଥିଲେ ଅଭିଜିତ ଏବଂ ଅଲକା ୟାଗ୍ନିକ ଆନନ୍ଦ ବକ୍ସିଙ୍କ ଗୀତ ରଚନାରୁ।
1: ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

0: ବଦଳାନ୍ତୁ।
1: ଯଦି ବ୍ୟାଙ୍କ ମନା କରେ ତ ଆର୍ବିଆଇର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। ଆର୍ବିଆଇ କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଶୁଣିଲି କାର୍ଯ୍ୟକ୍ରମ ପ୍ରଚାରକଲୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଶ୍ରୋତାମାନେ ଟ୍ୟୁନ୍ କରିଛନ୍ତି 103.4 ଏଫ୍ଏମ୍ ଆକାଶବାଣୀ ପୁରୀ କେନ୍ଦ୍ରକୁ। ଶୁଣନ୍ତୁ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ନିରାମୟ। ଉପସ୍ଥାପନା କରିଛନ୍ତି ସୁପ୍ରିୟା ପଟ୍ଟନାୟକ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। କାର୍ଯ୍ୟକ୍ରମ ନିରାମୟ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ଆପଣଙ୍କୁ ନିରାମୟର ଏକ ନୂତନ ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ସୁପ୍ରିୟା ପଟ୍ଟନାୟକ। ଶ୍ରୋତା ବନ୍ଧୁ, ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ ପ୍ରଖର କିରଣ ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ। ବିଶେଷ କରି ଜୁଲାଇ ମାସକୁ ୟୁଭି ସେଫ୍ଟି ମନ୍ଥ ଭାବରେ ପାଳନ କରାଯାଏ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୂର୍ଯ୍ୟଙ୍କ ଅଲ୍ଟ୍ରାଭାଓଲେଟ୍ ରଶ୍ମିରୁ ନିଜକୁ କିପରି ସୁରକ୍ଷିତ ରଖିବା ସେ ବିଷୟରେ ସଚେତନତା ସୃଷ୍ଟି କରିବା। ସୃଷ୍ଟିର ଆରମ୍ଭରୁ ସୂର୍ଯ୍ୟ ଆମ ପୃଥିବୀର ପ୍ରାଣ। ସେ ଆଲୋକ ଦିଏ, ତାପ ଦିଏ, ଫସଲ ବଢ଼ାଏ ଏବଂ ଆମ ଶରୀର ପାଇଁ ଆବଶ୍ୟକୀୟ ଭିଟାମିନ୍ ଡିର ମଧ୍ୟ ଏକ ଉତ୍ସ। କିନ୍ତୁ ଏହି ଜୀବନଦାତା ସୂର୍ଯ୍ୟଙ୍କ ସହିତ ଗୋଟିଏ ଅଦୃଶ୍ୟ ଶତ୍ରୁ ମଧ୍ୟ ଆସେ, ତାହା ହେଉଛି ଅଲ୍ଟ୍ରାଭାଓଲେଟ୍ ରେଡିଏସନ୍, ଅର୍ଥାତ୍ ଅତି ବାଇଗଣୀ ରଶ୍ମି। ଏହା ଆଖିରେ ଦେଖାଯାଏ ନାହିଁ, ଶୁଣାଯାଏ ନାହିଁ, କିନ୍ତୁ ଧୀରେ ଧୀରେ ଆମ ଚର୍ମ, ଆଖି ଏବଂ ସମଗ୍ର ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରେ। ଆଜିର ଛାତ୍ରଛାତ୍ରୀ ସ୍କୁଲ ଯାଉଛନ୍ତି, କୃଷକ ମାଟିରେ କାମ କରୁଛନ୍ତି, ଶ୍ରମିକ ରାସ୍ତାରେ କାମ କରୁଛନ୍ତି, ଯୁବକମାନେ ଖେଳୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଜାଣିନାହାନ୍ତି ଯେ ମେଘ ଥାଇ ମଧ୍ୟ 80% ୟୁଭି କିରଣ ପୃଥିବୀକୁ ପହଞ୍ଚିଥାଏ। ଅନେକ ଲୋକ ଭାବନ୍ତି କେବଳ ଗରମ ଦିନରେ ୟୁଭି ଥାଏ, କିନ୍ତୁ ଶୀତ ଦିନରେ ମଧ୍ୟ ଏହା ସକ୍ରିୟ ଥାଏ। ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମିର ଦୀର୍ଘମିଆଦୀ ପ୍ରଭାବ ବହୁତ ଗମ୍ଭୀର। ପ୍ରଥମେ ଚର୍ମ ଜଳେ, ତାପରେ କଳା ପଡ଼େ, ତାପରେ ଦାଗ ହୁଏ। 10-15 ବର୍ଷ ପରେ ଅକାଳ ବାର୍ଦ୍ଧକ୍ୟ ଆସେ, ମୁହଁରେ ଝୁରି, ଚର୍ମ ଶିଥିଳ ହୁଏ। ସବୁଠୁ ବିପଜ୍ଜନକ କଥା ହେଲା ଚର୍ମ କର୍କଟ। ବିଶ୍ୱରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଚର୍ମ କର୍କଟରେ ଆକ୍ରାନ୍ତ ହୁଅନ୍ତି ଏବଂ ଏହାର ମୁଖ୍ୟ କାରଣ ହେଲା ୟୁଭି ବା ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି। ସେହିପରି ଆଖି ପାଇଁ ମଧ୍ୟ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି ବହୁତ ଖରାପ। ମୋତିଆବିନ୍ଦୁ ଏବଂ ଆଖିର କର୍କଟ ହେବାର ସମ୍ଭାବନା ବହୁ ଗୁଣରେ ବଢ଼ିଯାଏ। ତେଣୁ ପ୍ରଶ୍ନ ଉଠେ, ସମାଧାନ କ'ଣ? ସୂର୍ଯ୍ୟଙ୍କୁ କ'ଣ ଆମେ ଛାଡ଼ିଦେବା? ନା, ସମାଧାନ ହେଲା ସମ୍ୟକ ସୁରକ୍ଷା ସହିତ ସୂର୍ଯ୍ୟଙ୍କୁ ଗ୍ରହଣ କରିବା। ଶ୍ରୋତାବନ୍ଧୁ, ସକାଳ 10:00 ଅପରାହ୍ନ 4:00 ପର୍ଯ୍ୟନ୍ତ ସମୟରେ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି ସବୁଠୁ ତୀବ୍ର ଥାଏ। ଏହି ସମୟରେ ଯେତେ ସମ୍ଭବ ଛାଇରେ ରୁହନ୍ତୁ। ବିଦ୍ୟାଳୟରେ ପିଲାଙ୍କ ଖେଳ ଏହି ସମୟରେ ବଦଳାଇବା ଉଚିତ। ଫୁଲ୍ ହାତ ଜାମା, ଲମ୍ବା ପ୍ୟାଣ୍ଟ, ସୂତା କପଡ଼ା ସବୁଠୁ ଭଲ ସୁରକ୍ଷା। SPF 30 କିମ୍ବା ତଦୃଦ୍ଧ ସନ୍ସ୍କ୍ରିନ୍ ଘରୁ ବାହାରିବାର 20 ମିନିଟ୍ ପୂର୍ବରୁ ଲଗାନ୍ତୁ। ଝାଳ ବୋହିଲେ କିମ୍ବା ପାଣିରେ ଓଦା ହେଲେ ପୁଣି ଲଗାନ୍ତୁ। ଅନେକ ଲୋକ ଭାବନ୍ତି କେବଳ ସହରରେ ରହୁଥିବା ଲୋକ ସନ୍ସ୍କ୍ରିନ୍ ଲଗାନ୍ତି, କିନ୍ତୁ ଚାଷୀ ଭାଇଙ୍କ ପାଇଁ ଏହା ସବୁଠୁ ଜରୁରୀ। ଆଉ ଶେଷରେ ଏତିକି କହିପାରିବା, ସନ୍ଗ୍ଲାସ୍ର ବ୍ୟବହାର କରନ୍ତୁ। ସନ୍ଗ୍ଲାସ୍ ଆଖିକୁ 100% ସୁରକ୍ଷା ଦିଏ। କେବଳ ଷ୍ଟାଇଲ୍ ପାଇଁ ନୁହେଁ, ସ୍ୱାସ୍ଥ୍ୟ ପାଇଁ ଏହା ଆବଶ୍ୟକ। ଏହା ବ୍ୟତୀତ ଆଉ କିଛି କଥା ମଧ୍ୟ ମନେ ରଖିବା ଦରକାର। ପ୍ରଚୁର ପାଣି ପିଅନ୍ତୁ, ନଡ଼ିଆ ପାଣି, ଲସି ପିଅନ୍ତୁ, ଯାହାଦ୍ୱାରା ଶରୀର ଡିହାଇଡ୍ରେଟ୍ ହେବ ନାହିଁ। ଆଣ୍ଟି ଅକ୍ସିଡାଣ୍ଟ ଥିବା ଖାଦ୍ୟ ଯେମିତିକି ଟମାଟୋ, ଗାଜର, ପାଳଙ୍ଗ ଖାଆନ୍ତୁ। ଏହା ଚର୍ମକୁ ଭିତରୁ ସୁରକ୍ଷା ଦିଏ। ୟୁଭି ସେଫ୍ଟି ମନ୍ଥ କେବଳ ଜଣେ ବ୍ୟକ୍ତିର ଦାୟିତ୍ୱ ନୁହେଁ, ଏହା ପରିବାର, ସ୍କୁଲ, ସରକାର ଏବଂ ସମାଜର ମିଳିତ ଦାୟିତ୍ୱ। ବିଦ୍ୟାଳୟରେ ପିଲାଙ୍କୁ ଛୋଟବେଳୁ ଶିଖାଇବା ଉଚିତ, ଟୋପି ପିନ୍ଧ, ପାଣି ପିଅ। ଅଫିସ ଏବଂ କାରଖାନାରେ ଶ୍ରମିକମାନଙ୍କୁ ସୁରକ୍ଷା ଉପକରଣ ଦେବା ଉଚିତ। ସ୍ୱାସ୍ଥ୍ୟ କେନ୍ଦ୍ରରେ

0: ଆଶା ଦିଦିମାନେ ଘର ଘର ବୁଲି ଏ ବିଷୟରେ କହିବା ଉଚିତ। ଅନେକ ଲୋକଙ୍କ ମନରେ ଗୋଟିଏ ଭ୍ରମ ଅଛି, ଆମେ ତ କଳା, ଆମକୁ କିଛି ହେବ ନାହିଁ। ଏହା ସମ୍ପୂର୍ଣ୍ଣ ଭୁଲ। କଳା ଚର୍ମରେ ମେଲାନିନ୍ ଅଧିକ ଥାଏ, ତେଣୁ କର୍କଟର ସମ୍ଭାବନା କମ୍, କିନ୍ତୁ ସନବର୍ନ, ଦାଗ ଏବଂ ଆଖିର ରୋଗ ସମସ୍ତଙ୍କୁ ହୋଇପାରେ, ତେଣୁ ସୁରକ୍ଷା ସମସ୍ତଙ୍କ ପାଇଁ ଆବଶ୍ୟକ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସନ୍ତୁଳନ। ସମ୍ପୂର୍ଣ୍ଣ ଭାବେ ସୂର୍ଯ୍ୟଙ୍କୁ ଏଡ଼ାଇବା ମଧ୍ୟ ଠିକ୍ ନୁହେଁ। ସକାଳର କଅଁଳିଆ ଖରାରୁ ଭିଟାମିନ୍ ଡି ମିଳେ, ଯାହା ହାଡ଼ ଏବଂ ଇମ୍ୟୁନିଟି ପାଇଁ ଜରୁରୀ। ଶେଷରେ କେବଳ ଏତିକି କହିପାରିବା, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଚର୍ମ ଏବଂ ଆଖି ଥରେ ଖରାପ ହେଲେ ତାହାକୁ ପୁଣି ପୂର୍ବଭଳି କରିବା କଷ୍ଟକର, ତେଣୁ ରୋଗ ହେବା ପରେ ଡାକ୍ତରଙ୍କ ପାଖକୁ ଦୌଡ଼ିବା ଅପେକ୍ଷା ଆଗରୁ ସତର୍କ ହେବା ଭଲ। ୟୁଭି ସେଫ୍ଟି ମନ୍ଥ ଆମକୁ ଶିଖାଏ ଯେ ପ୍ରକୃତିକୁ ସମ୍ମାନ ଦେବା ସହିତ ନିଜକୁ ମଧ୍ୟ ସୁରକ୍ଷିତ ରଖିବା। ସୂର୍ଯ୍ୟ ଆମ ଶତ୍ରୁ ନୁହନ୍ତି, ସେ ଆମ ବନ୍ଧୁ, କିନ୍ତୁ ଯେକୌଣସି ବନ୍ଧୁଙ୍କ ସହିତ ମଧ୍ୟ ସୀମା ରଖିବା ଆବଶ୍ୟକ। ଶ୍ରୋତା ବନ୍ଧୁ, ହେପାଟାଇଟିସ୍ ଏକ ଲିଭର ବା ଯକୃତ ଜନିତ ରୋଗ। ଏହା ଏକ ଗମ୍ଭୀର ରୋଗ ହୋଇଥିବା ବେଳେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏପରିକି ଏହି ରୋଗରେ ଅନେକ ଲୋକ ସଂକ୍ରମିତ ହୋଇଥାନ୍ତି କିନ୍ତୁ ଜାଣିପାରନ୍ତି ନାହିଁ। ଯଦି ଜଣେ ବ୍ୟକ୍ତିଙ୍କୁ ହେପାଟାଇଟିସ୍ ହୋଇଥାଏ, ସାଧାରଣତଃ ଆତଙ୍କିତ ହୋଇଯାଆନ୍ତି। କିଭଳି ଏହି ରୋଗରୁ ଜଣେ ରୋଗୀ ମୁକ୍ତି ପାଇପାରିବ, ତାକୁ ନେଇ ଚିନ୍ତା ଉପୁଜିଥାଏ। ତେବେ ହେପାଟାଇଟିସ୍ ରୋଗ କେତେ ଭୟଙ୍କର, ଏଥିରୁ ଲୋକେ କିପରି ଉପଶମ ପାଇପାରିବେ, କିପରି ଏହି ରୋଗରେ ଜଣେ ସଂକ୍ରମିତ ହୋଇଥାଏ ଏବଂ ସଚେତନତା କ'ଣ ରହିଛି, ସେ ସବୁ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ସେ ସମ୍ପର୍କରେ ସବିଶେଷ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଡକ୍ଟର ଦେବେନ୍ଦ୍ରନାଥ ତରାଇ, ମୁଖ୍ୟ ପରିଚାଳକ, ସଞ୍ଜୀବନୀ ହସ୍ପିଟାଲ, ପୁରୀ। ଚାଲନ୍ତୁ ତାଙ୍କ ସହିତ କଥା ହେବା। ସାର୍ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ପରିସରକୁ।
1: ଧନ୍ୟବାଦ।
0: ସାର୍, ଆମର ଯେମିତି ଆଲୋଚନାର ବିଷୟବସ୍ତୁ ଆଜି ରହିଛି ହେପାଟାଇଟିସ୍ ଓ ସଚେତନତା, ତ ସେ ବିଷୟରେ ଆଲୋଚନା କରିବା ପୂର୍ବରୁ ଆମେ ପ୍ରଥମେ ଜାଣିବାକୁ ଚାହିଁବୁ ଯେ ହେପାଟାଇଟିସ୍ କହିଲେ ଆମେ କ'ଣ ବୁଝିବା?
1: ଆମେ ମୁଖ୍ୟତଃ ହେପାଟାଇଟିସ୍ କହିଲେ ମଣିଷ ଶରୀର ଭିତରେ ଥିବା ଯକୃତ ବା ଯେଉଁ ଲିଭର, ଯେ ଲିଭର ଜନିତ ରୋଗକୁ ଆମେ ହେପାଟାଇଟିସ୍ କହିଥାଉ। ଲିଭର ଯଦି ଇନଫେକ୍ସନ୍ ହେଲା କୌଣସି କାରଣରୁ, ତାହେଲେ ଆମେ ଜାଣିଲୁ ଯେ ଏଇଟା ହେପାଟାଇଟିସ୍ର ରୋଗ ହେଲା ବୋଲି ଆମେ ଧରୁ, ଯଦି ଏହା ଭାଇରସ୍ ଜନିତ ହୋଇଥାଏ। କିନ୍ତୁ ଯଦି ଅନ୍ୟ କୌଣସି କାରଣରୁ ଏହା ଇନଫେକ୍ସନ୍ ଥାଏ, ତାହେଲେ ଆକୁ ଆମେ ହେପାଟାଇଟିସ୍ କହିପାରିବା ନାହିଁ।
0: ଆଚ୍ଛା ସାର୍, ଆମେ ଯେମିତି ଜାଣିଛେ ଯେ ହେପାଟାଇଟିସ୍ ଏ ଅଛି, ହେପାଟାଇଟିସ୍ ବି, ତ ପ୍ରକୃତରେ କହିବାକୁ ଗଲେ ହେପାଟାଇଟିସ୍ କେତେ ପ୍ରକାରର?
1: ଶୁଣନ୍ତୁ, ଆମର ହେପାଟାଇଟିସ୍ ମୁଖ୍ୟତଃ ଆମେ ଯେତେବେଳେ ଆମର ବ୍ୟବସ୍ଥା ଭିତରେ ଆମେ ଡାକ୍ତରୀ ଚିକିତ୍ସା ଭିତରେ ଯାଉଛେ, ଆମେ ହେପାଟାଇଟିସ୍ ଏ, ବି ଏବଂ ସି ଏ ତିନିଟାକୁ ନେଇଥାଉ। କିନ୍ତୁ ବାସ୍ତବିକ ହେପାଟାଇଟିସ୍ ଆମର ସାତ ପ୍ରକାରର ଅଛି। ଏ ଅଛି, ବି ଅଛି, ସି ଅଛି, ଡି ଅଛି, ଇ ବି ମଧ୍ୟ ଅଛି। ତେଣୁ ଆମେ ହେପାଟାଇଟିସ୍ ଯେତେବେଳେ ଆମେ ରୋଗ ନିରୂପଣ କରୁ, ଆମେ ମୁଖ୍ୟତଃ ଅଧିକ ଇମ୍ପ୍ରେସ୍ କରିଥାଉ ହେପାଟାଇଟିସ୍ ବିକୁ। ହେପାଟାଇଟିସ୍ ଏ ଏବଂ ସି ମଧ୍ୟ ଆମର ତାର ଚିକିତ୍ସା ପରିସର ଭୁକ୍ତ ଆମେ କରିଥାଉ।
0: ଆଜ୍ଞା ସାର୍, ପ୍ରତ୍ୟେକ ରୋଗର କିଛି କାରଣ ରହିଥାଏ, ତ ଏହି ହେପାଟାଇଟିସ୍ ରୋଗର ମୁଖ୍ୟ କାରଣ ସବୁ କ'ଣ ରହିଛି?
1: ହେପାଟାଇଟିସ୍ କହିଲେ ଆମେ ପ୍ରଥମେ ଦେଖିବା ଯେ ଆମର ଲିଭର ଯେତେବେଳେ ଇନଫେକ୍ସନ୍ ହୁଏ, ଯେତେବେଳେ ଏନଲାର୍ଜ ହେଇଯାଏ ବା ଫୁଲିଯାଏ, ସେତେବେଳେ ଆମର ଶରୀରରୁ ଏକ ପରିସ୍ରାଟା, ଯୋଉ ସେ ପରିସ୍ରାର ଲକ୍ଷଣ କ'ଣ ହୁଏ ନା କଲର୍ ୟୁରିନ୍ ହେଇଯାଏ।
0: ଆଚ୍ଛା।
1: ଆଣ୍ଠୁ ଗଣ୍ଠି ବିନ୍ଧା ହୁଏ, ଭୋକ ମରିଯାଏ ଏବଂ ନିଦ ଭଲ ଭାବରେ ହୁଏ ନାହିଁ, ଏବଂ ଆପଣ ଯେତେବେଳେ ଖାଇବାକୁ ଇଚ୍ଛା କରନ୍ତି ସେ ଖାଦ୍ୟ ଖାଇବାର ସ୍ପୃହା ଆଦୌ ରହେ ନାହିଁ।
0: ଆଚ୍ଛା।
1: କିମ୍ବା ସ୍ପୃହା ଧୀରେ ଧୀରେ କମିଯାଏ। ତେଣୁ ସେତେବେଳେ ଆମେ ଜାଣିବା ଯେ ଆମେ ସନ୍ଦେହ କରିବା ଯେ ହୁଏତ ଏହା ହେପାଟାଇଟିସ୍ ହେଇପାରେ ବୋଲି।
0: ଆଜ୍ଞା। ସାର୍, ଏହି ହେପାଟାଇଟିସ୍ ରୋଗର ଲକ୍ଷଣ ସବୁ କ'ଣ ରହିଛି, ଅର୍ଥାତ୍ ଏହାକୁ ନିରୂପଣ କେମିତି କରାଯାଏ?
1: ଆମେ ପ୍ରଥମେ ଯେତେବେଳେ ରୋଗୀ ଆସେ, ସେ ଆମକୁ ଯେତେବେଳେ କହେ ଆଜ୍ଞା ଆମର ଭୋକ ହେଉନାହିଁ, ଆମେ ତାପରେ କ୍ରସ୍ କ୍ୱେଶ୍ଚିନ୍ କରୁ, ଆମେ ତାଙ୍କୁ ପଚାରୁ ପରିସ୍ରା କେମିତି ହେଉଛି। ସେ ଯଦି କହିଲା ନାହିଁ କଲର୍ ପରିସ୍ରା ହେଉଛି, ସେ ଯଦି କହିଲା ନାହିଁ ଆମର ଆଣ୍ଠୁ ଗଣ୍ଠି ବିନ୍ଧା ହେଉଛି, ନିଦ ହେଉନାହିଁ, ଭୋକ ହେଉନାହିଁ ଏବଂ ଖାଇଲେ ବାନ୍ତି ଲାଗୁଛି, ତେଣୁ ଆମେ ସେ ସନ୍ଦେହ ପରିସରକୁ ଆଣୁ, ହୁଏତ ଏହା ହେପାଟାଇଟିସ୍ ହେଇପାରେ ବୋଲି। ତେଣୁ ତା ପରବର୍ତ୍ତୀ ପର୍ଯ୍ୟାୟରେ ରୋଗ ନିରୂପଣ କରିବା ପାଇଁ ଆମେ ପାଥୋଲୋଜିକାଲ ପଦ୍ଧତି ବା ଇନଭେଷ୍ଟିଗେସନର ଦାୟିତ୍ୱ ନେଇଥାଉ।
0: ହେପାଟାଇଟିସ୍ ବ୍ୟାପି ଥାଏ କିଭଳି?
1: ପ୍ରଥମ କଥା ହେଉଛି ଆମର ହେପାଟାଇଟିସ୍ ଏ କୁହନ୍ତୁ, ବି କୁହନ୍ତୁ, ସି କୁହନ୍ତୁ, ଧର ଯୋଉ ହେପାଟାଇଟିସ୍ ଏ, ଜଣେ ଲୋକ ଯଦି ଅତ୍ୟଧିକ ମଦ୍ୟପାନ କଲା କିମ୍ବା ଡ୍ରଗ୍ସର ମିସ୍ୟୁଜ୍ କଲା କିମ୍ବା କୌଣସି ନିଶା ସେବନ କଲା, ହେପାଟାଇଟିସ୍ ଏଟା କେବଳ

0: ହେପାଟାଇଟିସ୍ ହେବାର ମଧ୍ୟ ଚାନ୍ସ ଅଛି,
1: ଆଚ୍ଛା,
0: କିନ୍ତୁ ଆମେ ବେଳେବେଳେ ଦେଖୁଛୁ ଅଧିକ ୟଙ୍ଗ ଜେନେରେସନ୍, ୟଙ୍ଗ ଜେନେରେସନ୍ ଆଫ୍ଟର 18 ଇୟର୍ସ ସେମାନେ କେବଳ ବେଶୀ ଆଫେକ୍ଟେଡ୍ ହୁଅନ୍ତି, କାହିଁକି ନା ମିସ୍ ୟୁଜ୍ ଅଫ୍ ଡ୍ରଗ୍ସ, ମିସ୍ ୟୁଜ୍ ଅଫ୍ ଟାବ୍ଲେଟ୍ସ, ମିସ୍ ୟୁଜ୍ ଅଫ୍ ଆଲକହଲ୍ସ, ତେଣୁ ଏଗୁଡ଼ିକ ଯଦି ଅତ୍ୟଧିକ ସେମାନେ ପାନ କଲେ ତାହେଲେ ଏଇ ବୟସର ଛୁଆମାନଙ୍କୁ ମଧ୍ୟ ଆମର ହେପାଟାଇଟିସ୍ ହେବାର ବହୁତ ଚାନ୍ସ ଅଛି।
1: ନିଶ୍ଚିତ ଭାବରେ ଯଦି ଆମେ ମାଦକ ଦ୍ରବ୍ୟ ଠାରୁ ନିଜକୁ ଦୂରେଇ ରଖିବା, ନିଶା ସେବନ ଠାରୁ ନିଜକୁ ଦୂରେଇ ରଖିବା, ତେବେ ଏହି ହେପାଟାଇଟିସ୍ ଭଳି ରୋଗ ଠାରୁ ନିଜକୁ ରକ୍ଷା କରିପାରିବା। ତେବେ ସାର୍ ଏହା ବଂଶଗତ କି?
0: ନାଇଁ ନାଇଁ, ଏଇଟା ଆଦୌ ବଂଶଗତ ନୁହେଁ, କିନ୍ତୁ ପରିବାର ଭିତରେ ବ୍ୟାପିବାର ବହୁତ ସମ୍ଭାବନା ଥାଏ, କିନ୍ତୁ ଏହା ଆଦୌ ବଂଶଗତ ନୁହେଁ।
1: ଆଚ୍ଛା, ତା ମାନେ ସାର୍ ଯଦି ହେପାଟାଇଟିସ୍ ରୋଗର ନିରୂପଣ ଆମେ କରିବାକୁ ଯାଉଛେ ତ ତା ପୂର୍ବରୁ କିଛି ଫ୍ୟାମିଲି ହିଷ୍ଟ୍ରି ନିଆଯାଏ କି?
0: ନିଶ୍ଚିତ ଭାବରେ ଆମେ ବେଳେବେଳେ ଦେଖୁ ଜଣେ ଲୋକ ଛୋଟିଆ ଅପରେସନ କରିବାକୁ ଆସିଲା, ତାର କୌଣସି ହେପାଟାଇଟିସ୍ ଲକ୍ଷଣ ନାହିଁ, ଅପରେସନ କରିବାକୁ ଆସିଲା ଏବଂ ସେତେବେଳେ ତାର ରକ୍ତ ପରୀକ୍ଷା କଲୁ, HbA1c ପରୀକ୍ଷା କଲୁ ବା ଅନ୍ୟ କୌଣସି ହେପାଟାଇଟିସ୍ ର ପରୀକ୍ଷା ଯୋଉଟା ଅଛି, ଆମର ମ୍ୟାଣ୍ଡେଟୋରୀ ପରୀକ୍ଷା ଗୋଟେ ଥାଏ, ଯେକୌଣସି ଅପରେସନ କଲାବେଳେ ଆମେ HIV ଏବଂ ହେପାଟାଇଟିସ୍ ଦୁଇଟା ପରୀକ୍ଷା କରୁ, କିନ୍ତୁ ଯଦି ପରୀକ୍ଷା କଲି ପଜିଟିଭ ପାଇଲୁ ଆମେ ତାଙ୍କୁ ପଚାରୁଛୁ ଯେ କୌଣସି ଲକ୍ଷଣ ଅଛି କି ବୋଲି, ସେ ମଧ୍ୟ କହୁଛନ୍ତି ନାଇଁ କୌଣସି ଆମର ଲକ୍ଷଣ ଏଥିରେ ନାହିଁ, କାରଣ ଏ ଗୋଟେ ହିଡେନ୍ ଲକ୍ଷଣ ବି ରହିଥାଏ, ଲୁଚିକି ରହିଥାଏ ଲକ୍ଷଣଟା, ସେ ଆଦୌ କୌଣସି କମ୍ପ୍ଲିକେସନ କରାଏ ନାହିଁ, କିନ୍ତୁ ତାଙ୍କ ଦେହରୁ ମଧ୍ୟ ରୋଗ ବ୍ୟାପିବାର ବହୁତ ସମ୍ଭାବନା ମଧ୍ୟ ଥାଏ, ତେଣୁ ସେଥିପ୍ରତି ଆମେ ସତର୍କ ରହିବା ଦରକାର ଏବଂ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଏଥିରେ ସଚେତନ କରିଦେବା କଥା ଯେ ଯେହେତୁ ଇଏ ହେପାଟାଇଟିସ୍ରେ ଆକ୍ରାନ୍ତ ଅଛନ୍ତି, ତେଣୁ ୟାଙ୍କଠାରୁ ଏଇ ଏଇ ପଦ୍ଧତି ଦ୍ୱାରା ଆପଣ ଟିକେ ଦୂରେଇ ରହିଲେ ଭଲ, ନଚେତ ରୋଗ ବ୍ୟାପିବାର ଅନ୍ୟକୁ ବ୍ୟାପିବାର ସମ୍ଭାବନା ଥାଏ।
1: ନିଶ୍ଚିତ ଭାବରେ। ତ ସାର୍ ଏହି ଯୋଉ ହେପାଟାଇଟିସ୍ ରୋଗ ବିଷୟରେ ଆଜି ଆମେ ଆଲୋଚନା କରୁଛେ, ଏହି ରୋଗର ଜଟିଳତା କେତେ?
0: ଜଟିଳତା ଅଧିକ, କାରଣ ଏ ରୋଗକୁ ଯଦି ଆମେ ଠିକ ଭାବରେ ନିରୂପଣ କରି ଚିକିତ୍ସା କରିପାରିବା ଆମେ ନିଶ୍ଚିତ ଭାବରେ ଏ ରୋଗ ମୁକ୍ତ ହେବାର କୌଣସି ଅସୁବିଧା ନାହିଁ, କିନ୍ତୁ ଏ ରୋଗ ଚିକିତ୍ସା କରିଲା ବେଳେ ଯେହେତୁ ଏଇଟା ମୁଖ୍ୟ ଯକୃତକୁ ବ୍ୟାପି ଥାଏ, ଯକୃତକୁ ଆୟତକୁ ଆଣିବା ପାଇଁ ହେଲେ ଗୁଡ଼ାଏ ଶାଳୀନତା ପଦ୍ଧତିକୁ ଅବଲମ୍ବନ କରିବାକୁ ପଡ଼ିବ, ସେଥିରେ ମୁଖ୍ୟ ଥାଏ ଖାଦ୍ୟ ପଦ୍ଧତି, ଖାଦ୍ୟ ପଦ୍ଧତିର ଟିକିଏ ଯଦି ବ୍ୟତିକ୍ରମ ହୁଏ ଲୋକ ମୃତ୍ୟୁମୁଖରେ ପଡ଼ିବାର ବହୁ ସମ୍ଭାବନା ଥାଏ।
1: ନିଶ୍ଚିତ ଭାବରେ ଖାଦ୍ୟପେୟର ଯୋଉ ଭୂମିକା ରହିଛି ପ୍ରତ୍ୟେକ ମଣିଷକୁ ସୁସ୍ଥ ରଖିବାରେ, ସୁଷମ ଖାଦ୍ୟ ଓ ପାଣିର ଆବଶ୍ୟକତା ରହିଛି, ତ ସାର୍ ଯୋଉ ଖାଦ୍ୟ ଶୈଳୀ ଜଣଙ୍କର କିଭଳି ହେବା ଉଚିତ ସେ ମଧ୍ୟ ହେପାଟାଇଟିସ୍ ଠାରୁ ନିଜକୁ ଦୂରେଇ ରଖିପାରିବ?
0: ଆମର ଲିଭିଂ ବିହେଭିଅର୍ କ'ଣ ନା, ଯୋଉ ଖାଦ୍ୟ ଖାଉଛେ ମାନସିକ ସ୍ଥିରତା ସନ୍ତୁଳନ ରଖିକି ଖାଦ୍ୟ ଖାଇବା ଉଚିତ। ମାନସିକ ଅସ୍ଥିରତା ଥିବ ଯଦି ଖାଦ୍ୟ ଖାଉଥିବେ ତାହେଲେ ସେ ଖାଦ୍ୟ ମଧ୍ୟ ଠିକ ଭାବରେ ଚର୍ବଣ ପ୍ରକ୍ରିୟାରେ ସହଯୋଗ କରିବ ନାହିଁ, ତେଣୁ ମାନସିକ ଶାନ୍ତ ଥିବ, ଉଚିତ ଭାବରେ ହଜମ ହେଉଥିବା ଖାଦ୍ୟ ଥିବ, ତା ସହିତ ଖାଦ୍ୟର ବ୍ୟବଧାନ ମଧ୍ୟ ଠିକ ଥିବା ଦରକାର, ଖାଦ୍ୟର ବ୍ୟବଧାନକୁ ଦୂରତା କଲେ ହେବ ନାହିଁ, ଖାଦ୍ୟର ବ୍ୟବଧାନକୁ କମେଇ ଦେଲେ ମଧ୍ୟ ହେବ ନାହିଁ, ତେଣୁ ଏସବୁ ଯଦି ସମାନତା ରଖାଯାଏ, ସଂଯମତା ରଖାଯାଏ ତାହେଲେ ନିଶ୍ଚିତ ଭାବରେ ରୋଗରୁ ମୁକ୍ତ ହେବା ପାଇଁକା ଆମକୁ କୌଣସି କଷ୍ଟ ପଡ଼ିବ ନାହିଁ।
1: ତ ସାର୍ ଏହି ଯୋଉ ହେପାଟାଇଟିସ୍ ରୋଗ ରହିଛି ଏହାର ଚିକିତ୍ସା ପଦ୍ଧତି ସବୁ କ'ଣ ରହିଛି?
0: ଆମର ତ ଚିକିତ୍ସା ପଦ୍ଧତି କହିଲେ ମୁଖ୍ୟତଃ ଆମେ ଭ୍ୟାକ୍ସିନ୍ ଉପରେ ତାକୁ ନିର୍ଭର କରୁ, କିନ୍ତୁ ଭ୍ୟାକ୍ସିନ୍ ସହିତ ମଧ୍ୟ ଆମେ କିଛି ଡାକ୍ତରୀ ଚିକିତ୍ସାର ଦାୟିତ୍ୱ ନେଇଥାଉ ଏବଂ ତା ସାଥିରେ ମଧ୍ୟ ଖାଦ୍ୟ ବ୍ୟବସ୍ଥା ଗୋଟେ ଡାଏଟିଂ ହାବିଟ୍, ତାଙ୍କୁ ଗୋଟେ ରୁଟିନ୍ ଚାର୍ଟ ଦିଆଯାଏ ଡାଏଟିଂ ହାବିଟ୍ର, ସେଟା ଦରକାର ଏବଂ ଔଷଧ ଦରକାର, ଭ୍ୟାକ୍ସିନ୍ ଦରକାର, ଏସବୁ ହେଲେ ମଧ୍ୟ ଆମର ନିଶ୍ଚିତ ଭାବରେ ଆକୁ ଚିକିତ୍ସା ଅତି ସହଜ ହେବ, କୌଣସି କଷ୍ଟସାଧ୍ୟ ହେବ ନାହିଁ, କିନ୍ତୁ ତାଙ୍କର ମାନସିକ ଶାରୀରିକ ଏବଂ ପାରିପାର୍ଶ୍ୱିକ ପରିସ୍ଥିତିକୁ ଅତ୍ୟନ୍ତ ସନ୍ତୁଳନ ରଖିକିରି କାର୍ଯ୍ୟ କରିବାର ଆବଶ୍ୟକ ଅଛି।
1: ନିହାତି ଭାବରେ ଯଦି ଆମେ ମାନସିକ ଭାବରେ ସୁସ୍ଥ ରହିବା ତେବେ ଆମେ ଶାରୀରିକ ଭାବରେ ମଧ୍ୟ ସୁସ୍ଥ ରହିପାରିବା ଏବଂ ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିପାରିବା। ଏହି ରୋଗକୁ ଆମେ ରୋକିବା କିପରି?
0: ରୋଗକୁ ରୋକିବା ପାଇଁ ପ୍ରଥମ କଥା ହେଉଛି ଆମର HIV ଯେମିତି ଆମେ ଗୋଟେ ପ୍ରୋଟେକ୍ସନ ଆମେ ଡିକ୍ଲାରେସନ କରୁଥାଉ ଏବଂ ପ୍ରଚାର ପ୍ରସାର କରୁଥାଉ ଯେ ଆବିଜ୍ ଅଫ୍ ସେକ୍ସ, ଏଇଟାକୁ ମୁଖ୍ୟତଃ ଆମେ ଏଇଟାକୁ କହିଥିବା ଦରକାର, ଆମର ଯେହେତୁ ଗୋଟିଏ ବଡି ଫ୍ଲୁଇଡ୍ ଦ୍ୱାରା ଏ ରୋଗ ବ୍ୟାପୁଛି, ତେଣୁ ସେଥିପାଇଁକା ଆମେ ସମସ୍ତଙ୍କୁ ସୂଚାଇ ଦେବା ଦରକାର ଯେ ସେମାନେ ଯେମିତି ଯୌନ ସମ୍ପର୍କର କୌଣସି ବ୍ୟତିକ୍ରମ ନ ହୁଏ, ବ୍ୟବସ୍ଥାରୁ କୌଣସି ବ୍ୟତିକ୍ରମ ନୁହେଁ, ତାକୁ ଗାଇଡ଼ଲାଇନ୍ କରିବେ। ଦ୍ୱିତୀୟ କଥା ହେଉଛି ଯେଉଁ ଆମେ ପ୍ରଥମେ କହିଲି ଯେ ଆମର ଯେଉଁ ଔଷଧ ପାନ କରୁଛେ ବିଭିନ୍ନ ରୋଗ ପାଇଁ, ସେ ଔଷଧ ପାନ ବେଳେବେଳେ କିଛି ବ୍ୟକ୍ତି ଅତ୍ୟଧିକ ଔଷଧ ପାନ କରନ୍ତି, ଯନ୍ତ୍ରଣା ପାଇଁକା ଅଧିକ ପେନ୍ କିଲର ଖାଆନ୍ତି ବା ଆମର ଡାଇସନ ପାଇଁକା ଅଧିକ ଗୁଡ଼ିଏ ଟାବଲେଟ୍ ଖାଇଦିଅନ୍ତି, ଗ୍ୟାସ୍ ହେଲା ଦିନକୁ 4 ଥର ଲେଖା ମନେକର ବଟିଆ ଖାଆନ୍ତି, ତାହେଲେ ଏହାଦ୍ୱାରା

0: ମଧ୍ୟ ଲିଭର ଡ୍ୟାମେଜ୍ ହେବାର ସମ୍ଭାବନା ଅଛି, ଏବଂ ଲିଭର ଡ୍ୟାମେଜ୍ ହେଲେ ଆମର ଯେତେବେଳେ କୌଣସି ଭାଇରସ୍ ବା ପଶିଲା ବା କିଛି ହେଲା ତାହେଲେ ଆମର ମଧ୍ୟ ହେପାଟାଇଟିସ୍ ହେବାର ବହୁତ ଚାନ୍ସ ଅଛି।
1: ନିଶ୍ଚିତ ଭାବରେ ଆପଣ ଯେମିତି କହିଲେ ଯେ ସୁଷମ ଖାଦ୍ୟ ସହିତ ଆମର ପାନୀୟ ଏବଂ ତା ସହିତ ଟୀକା ନେବା ମଧ୍ୟ ଜରୁରୀ, ତ ସାର୍ ଟୀକା ନେବା କଣ ନିହାତି ଜରୁରୀ?
0: ଟୀକା ଦେବା ଜରୁରୀ, କାରଣ ଆମର ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଅନୁସାରେ ଆମେ ଛୁଆ ଯେତେବେଳେ ଜନ୍ମ ହଉଛି ଆମେ ଜନ୍ମରୁ ତାଙ୍କୁ ମଧ୍ୟ ହେପାଟାଇଟିସ୍ ର ଟୀକା ଦେଇଦଉଛୁ ଆଜୀବନ ସେ ସୁସ୍ଥ ରହିବା ପାଇଁକା। ଏବଂ ଦ୍ୱିତୀୟ କଥା ହଉଛି ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଦେଖୁଛୁ ଯେଉଁମାନେ ଭ୍ୟାକ୍ସିନ ନ ନେଇକି କିଛି ରୋଗଗ୍ରସ୍ତ ହଉଛନ୍ତି ତାଙ୍କୁ ଭ୍ୟାକ୍ସିନ ଦେବା ପାଇଁ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଆମେ ପରାମର୍ଶ ଦଉଛୁ।
1: ଆଜ୍ଞା ସାର୍, ଯେମିତି କୁହାଯାଏ ଯେ ମାତୃତ୍ୱ ହଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ, ଜଣେ ମା ଠାରୁ ତାର ପିଲାକୁ ସଂକ୍ରମଣ ହେବାର ଆଶଙ୍କା ରହିଛି କି ଏହି ହେପାଟାଇଟିସ୍ ରୋଗଟି?
0: ଏଟା ନିଶ୍ଚିତ ଭାବରେ ମା ଯଦି ରୋଗଗ୍ରସ୍ତ ଥାଏ, ଆମେ ଯେହେତୁ କହିଛେ ଯେ ହେପାଟାଇଟିସ୍ ବି ଇଜ୍ ପିଓରଲି ଦ ଫ୍ଲୁଇଡ୍ କଣ୍ଟାମିନେଟେଡ୍ ଡିଜିଜ୍, ତେଣୁ ମା ଯେତେବେଳେ ଛୁଆକୁ ପ୍ରସବ କରେ ତେଣୁ ତାର ଯୋଉ ଲାଳ ଯୋଉ ରକ୍ତ ଏସବୁ ଆସେ ସେଥିରେ ମଧ୍ୟ ଛୁଆକୁ ସଂକ୍ରମଣ ହେବାର ବହୁତ ସମ୍ଭାବନା ରହିଛି। ତେଣୁ ସେଥିପାଇଁ ଆମେ ନିର୍ଦ୍ଦିଷ୍ଟ ଭାବରେ ଉଚିତ ପଦ୍ଧତି ଅବଲମ୍ବନ କରି ସେ ଛୁଆକୁ ପ୍ରସବ କରାଇବାରେ ଆମେ ଦାୟିତ୍ୱ ନେଇଥାଉ। ତେଣୁ ସେଥିପାଇଁ ଏଇଟା ହଉଛି ବଡ଼ ଦାୟିତ୍ୱ ଯେ ଯଦି ମା ସଂକ୍ରମଣ ଥାଏ ଛୁଆକୁ ସଂକ୍ରମଣ ହେବାର ବହୁତ ଚାନ୍ସ ଅଛି, ସେଥିପ୍ରତି ଦାୟିତ୍ୱ ନେବା ଆବଶ୍ୟକ।
1: ତାମାନେ ସେ ଗର୍ଭାବସ୍ଥାରୁ ସ୍ତନ୍ୟପାନ ପର୍ଯ୍ୟନ୍ତ ଏସବୁର ଯତ୍ନ ଆମେ ନିହାତି ନେବା ଜରୁରୀ
0: ଜରୁରୀ।
1: ଆଜ୍ଞା, ଆମେ ତ ଆଲୋଚନା କରିଲେ ଯେ ହେପାଟାଇଟିସ୍ କ'ଣ, ଏହାର କାରଣ କ'ଣ, ଲକ୍ଷଣ କ'ଣ ଏବଂ ଚିକିତ୍ସା ପଦ୍ଧତି ସମ୍ପର୍କରେ ମଧ୍ୟ ଆମେ ଆଲୋଚନା କରିଲେ, ତେବେ ସାର୍ ସଚେତନତା କେମିତି ସୃଷ୍ଟି କରିପାରିବା ବା ଜଣକୁ ଆମେ ସଚେତନ କିପରି କରିପାରିବା ଯେ ସେ ମଧ୍ୟ ହେପାଟାଇଟିସ୍ ରୋଗରୁ ନିଜକୁ ଦୂରେଇ ରଖିପାରିବ?
0: ଆମର ମତ ହେଲା ଏହାକୁ ସଚେତନତା କରିବା ପାଇଁ ଯୁବବର୍ଗକୁ ଅଧିକ ଏଥିରେ ଆମେ ନିୟୋଜିତ କରିବା ଦରକାର। ସ୍କୁଲ କଲେଜ ଏଗୁଡ଼ିକରେ ଆମେ ବାର୍ତ୍ତା ଦେବା ଦରକାର ଯେ ହେପାଟାଇଟିସ୍ ଏଇ ଏଇ ପଦ୍ଧତି ଦ୍ୱାରା ବ୍ୟାପି ଥାଏ। ତେଣୁ ଏ ଯୁବବର୍ଗକୁ ପ୍ରଥମେ ତାକୁ ସଚେତନ କରିବା, ଏବଂ ଯେଉଁମାନେ ମାତୃତ୍ୱ ଲାଭ କରୁଛନ୍ତି, ଯେଉଁମାନେ ଗର୍ଭଧାରଣ କରୁଛନ୍ତି, ସେମାନେ ଯେତେବେଳେ ଆମର କ୍ଲିନିକ୍କୁ ଆସନ୍ତି ତାଙ୍କୁ ଆମେ ପ୍ରାଞ୍ଜଳ ଭାବରେ ପ୍ରଥମରୁ ତାଙ୍କର ରକ୍ତ ପରୀକ୍ଷା କରିକିରି ତାଙ୍କୁ ମଧ୍ୟ ଆମେ ସଚେତନ କରିଥାଉ ଯେ ଯଦି ହେପାଟାଇଟିସ୍ ହେଲା ବା ହେପାଟାଇଟିସ୍ ଏଇ କାରଣ ଯେଉଁ ହେଇପାରେ ୟାକୁ ମଧ୍ୟ ଆମେ ସଚେତନ କରିଥାଉ। କିନ୍ତୁ ମୋର ବାର୍ତ୍ତା ହେଲା ଯୁବବର୍ଗକୁ ଅତ୍ୟଧିକ ଏଥିରେ ସାମିଲ କରିକିରି ତାଙ୍କୁ କହିବା ଦରକାର ଯେ ଏଇ ଏଇ ପଦ୍ଧତି ଦ୍ୱାରା ଏଇ ଆବିଜୁବ ସେକ୍ସ ହଉ, ଆବିଜୁବ ଡ୍ରଗ୍ସ ହଉ, ଆବିଜୁବ କୋଲ୍ଡ ଡ୍ରିଙ୍କ୍ସ ହଉ, ଆବିଜୁବ ଖାଦ୍ୟ ହଉ ବା ଯେକୌଣସି ଅପବ୍ୟବହାର ଯଦି ହେଲା ତାଦ୍ୱାରା ନିଶ୍ଚିତ ଭାବରେ ହେପାଟାଇଟିସ୍ ବ୍ୟାପୁଛି। ତେଣୁ ସେଥିପାଇଁକା ପ୍ରତ୍ୟେକ ଯୁବକ ଯୁବତୀ, ମା ଭଉଣୀ, ବନ୍ଧୁ, ପରିବାରବର୍ଗ, ସର୍ବୋପରି କଲେଜ ଏବଂ ସ୍କୁଲ ୟାକୁ ଯଦି ସଚେତନତା କରିପାରିବା ନିଶ୍ଚିତ ଭାବରେ ଭାରତବର୍ଷରୁ ଆମେ ହେପାଟାଇଟିସ୍କୁ ଦୂରେଇ ଦେବା ଏଥିରେ ଆଦୌ ସନ୍ଦେହ ନାହିଁ। ତେଣୁ ମୋର ଆଉ ଗୋଟିଏ ବାର୍ତ୍ତା ହେଉଛି ଆମର ଯେଉଁ 28/7 ଆମର ହେଉଛି ବିଶ୍ୱ ହେପାଟାଇଟିସ୍ ଦିବସ, ତେଣୁ ସେହି ଦିବସରେ ସାରା ଭାରତବର୍ଷରେ ଯୁବକମାନଙ୍କୁ ଯଦି ଏ କାର୍ଯ୍ୟରେ ଆମେ ନିୟୋଜିତ କରି ତାଙ୍କୁ ଗୋଟିଏ ବାର୍ତ୍ତା ଦେବା, ମୁଁ ଭାବୁଛି ଏ ବାର୍ତ୍ତା ଭାରତବର୍ଷ ପାଇଁ ଶୁଭଙ୍କର ହେବ ଏବଂ ହେପାଟାଇଟିସ୍ ରୋଗକୁ ଆମେ ରୋକିବାରେ ଆମେ ଜଣେ ସମର୍ଥ ସୈନିକ ହୋଇପାରିବା, ଏ ଆଶା ରଖି ମୁଁ ରହୁଛି।
1: ଛୋଟ ଛୋଟ କଥା କହିଲେ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆପଣ ଦୃଷ୍ଟି ଦେଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ନିରାମୟ କାର୍ଯ୍ୟକ୍ରମରେ ଜାଣିବା ସ୍ୱାସ୍ଥ୍ୟ ସମାଚାର।
1: ଶ୍ରୋତା ବନ୍ଧୁ, ଗ୍ରୀଷ୍ମ ଋତୁରେ ଫ୍ରିଜ୍ରୁ ବହୁତ ଥଣ୍ଡା ପାଣି ପିଇବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି, କିନ୍ତୁ ଏହା ଶରୀର ଉପରେ ସକାରାତ୍ମକ ବଦଳରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଫ୍ରିଜ୍ରୁ ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ଖରାପ ହୋଇପାରେ। ଯଦି କଫ ଏବଂ ଗଳା ଯନ୍ତ୍ରଣାରୁ ରକ୍ଷା ପାଇବାକୁ ଚାହାନ୍ତି ତେବେ ଥଣ୍ଡା ପାଣି ପିଇବାରୁ ଦୂରେଇ ରହିବା ଉଚିତ। ପାଣିକୁ କିଛି ସମୟ ପାଇଁ ଫ୍ରିଜ୍ରୁ ବାହାର କରି ପିଇବା ଉଚିତ। ଥଣ୍ଡା ପାଣି ପିଇବା ଦାନ୍ତ ପାଇଁ କ୍ଷତିକାରକ ହୋଇପାରେ। ଯଦି ଫ୍ରିଜ୍ରେ ରଖାଯାଇଥିବା ଥଣ୍ଡା ପାଣି ପିଅନ୍ତି ତେବେ ଏହା ଦାନ୍ତର ମୂଳକୁ କ୍ଷତି ପହଞ୍ଚାଇପାରେ। ଫ୍ରିଜ୍ର ଥଣ୍ଡା ପାଣି ଦାନ୍ତରେ ଝିମ୍ଝିମ୍ ଏବଂ ଯନ୍ତ୍ରଣା ସୃଷ୍ଟି କରିପାରେ। ଫ୍ରିଜ୍ର ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ମନ୍ଥର ହୋଇପାରେ। କୋଷ୍ଠକାଠିନ୍ୟ ଏବଂ ପେଟ ଫୁଲିବାରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାଣି ପିଇବାରୁ ଦୂରେଇ ରହିବା ଉଚିତ। ଅତ୍ୟଧିକ ଥଣ୍ଡା ପାଣି ପିଇବା ହୃତ୍ସ୍ପନ୍ଦନ ପାଇଁ ମଧ୍ୟ ଭଲ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଯଦି ଗ୍ରୀଷ୍ମ ଋତୁରେ ଥଣ୍ଡା ପାଣି ପିଇବାକୁ ଚାହାନ୍ତି ତେବେ ଫ୍ରିଜ୍ ବଦଳରେ ମାଟି ପାତ୍ରରୁ ପାଣି ପିଇପାରିବେ। ମାଟି ପାତ୍ରରୁ ପାଣି ପିଇବା ଦ୍ୱାରା କୌଣସି

ସ୍ୱାସ୍ଥ୍ୟ କ୍ଷତି ହେବ ନାହିଁ। ଶ୍ରୋତା ବନ୍ଧୁ, ଆମ୍ବ ଅତ୍ୟନ୍ତ ସ୍ୱାଦିଆ ହୋଇଥିଲେ ମଧ୍ୟ ଏହାକୁ ଅଧିକ ମାତ୍ରାରେ ଖାଇଲେ କିମ୍ବା ଭୁଲ ସମୟରେ ଖାଇଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଆମ୍ବରେ ପ୍ରାକୃତିକ ଚିନି ଏବଂ କ୍ୟାଲୋରି ଅଧିକ ଥାଏ। ଅତ୍ୟଧିକ ଆମ୍ବ ଖାଇଲେ ଶରୀରର ଓଜନ ଶୀଘ୍ର ବଢ଼ିଥାଏ। ଏଥିରେ ଥିବା ଅଧିକ ଚିନି ରକ୍ତରେ ଶର୍କରା ସ୍ତରକୁ ହଠାତ୍ ବଢ଼ାଇ ଦେଇଥାଏ। ତେଣୁ ମଧୁମେହ ରୋଗୀମାନେ ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ। ଆମ୍ବ ଖାଇବା ପରେ ପେଟ ଫୁଲିବା, ଗ୍ୟାସ ହେବା କିମ୍ବା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ଅଧିକ ଆମ୍ବ ଖାଇବା ଦ୍ୱାରା ଶରୀରରେ ଗରମ ବଢ଼ିଥାଏ, ଯାହାଫଳରେ ମୁହଁରେ ବ୍ରଣ ସମସ୍ୟା ଦେଖାଦେଇଥାଏ। ରାତିରେ ଆମ୍ବ ଖାଇବା ଦ୍ୱାରା ପାଚନ କ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ରାତି ଖାଦ୍ୟ ପରେ ତୁରନ୍ତ ଆମ୍ବ ଖାଇବା ଅନୁଚିତ। ମିଠା ଆମ୍ବ ମଧ୍ୟ ଅନେକ ପୁଷ୍ଟିକର ପଦାର୍ଥରେ ଭରପୁର, କିନ୍ତୁ ଏହାକୁ ଖାଇବା ସମୟରେ ଆମେ ଅନେକ ଭୁଲ କରିଦେଇଥାନ୍ତି। ମିଠା ଆମ୍ବ ମଧ୍ୟ ଅନେକ ପୁଷ୍ଟିକର ପଦାର୍ଥରେ ଭରପୁର, କିନ୍ତୁ ବିଶେଷଜ୍ଞଙ୍କ ମତରେ ଫଳ ଖାଇବା ସମୟରେ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭୋଜନ ପରେ ଆମ୍ବ ଖାଇବା ବିପଦପୂର୍ଣ୍ଣ ନୁହେଁ, କିନ୍ତୁ ଏହା ହଜମ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଆମ୍ବ ଏକ ସାମାନ୍ୟ ଭାରି ଫଳ ଏବଂ ପ୍ରାକୃତିକ ଶର୍କରାରେ ଭରପୁର। ଖାଦ୍ୟ ଖାଇବା ପରେ ତୁରନ୍ତ ଆମ୍ବ ଖାଇବା ଦ୍ୱାରା ରକ୍ତରେ ଶର୍କରା ବୃଦ୍ଧି ପାଇପାରେ ଏବଂ ପାଚନ ଶକ୍ତି ମଧ୍ୟ ପ୍ରଭାବିତ ହୋଇପାରେ। ମଧୁମେହ କିମ୍ବା ଇନ୍ସୁଲିନ୍ ପ୍ରତିରୋଧ ଥିବା ଲୋକମାନେ ମଧ୍ୟ ଖାଦ୍ୟ ଖାଇବା ପରେ ତୁରନ୍ତ ଆମ୍ବ ନ ଖାଇବା ପାଇଁ ବିଶେଷ ସତର୍କ ରହିବା ଉଚିତ। ବିଶେଷଜ୍ଞମାନେ ଖାଦ୍ୟ ଖାଇବାର 30-60 ମିନିଟ୍ ପୂର୍ବରୁ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଯଦି ଆପଣ ରାତ୍ରି ଭୋଜନ କିମ୍ବା ମଧ୍ୟାହ୍ନ ଭୋଜନ ପରେ ଫଳ ଖାଇବାକୁ ଚାହାନ୍ତି, ତେବେ 1.5-2 ଘଣ୍ଟାର ବ୍ୟବଧାନ ରଖନ୍ତୁ। ଶ୍ରୋତା ବନ୍ଧୁ, ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ଭିତ୍ତିକ ତଥ୍ୟ। ଶ୍ରୋତା ବନ୍ଧୁ, ସବୁଠି ଏବେ ଗୋଟିଏ ରୋଗକୁ ନେଇ ବେଶ ଚର୍ଚ୍ଚା, ତାହା ହେଉଛି ଡାଇବେଟିସ୍ ବା ମଧୁମେହ। ଦେଶର ଅନେକ ଲୋକ ମଧୁମେହରେ ପୀଡ଼ିତ। ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ଔଷଧ ସହିତ ଘରୋଇ ଉପଚାର ମଧ୍ୟ ବ୍ୟବହାର କରନ୍ତି। ମଧୁମେହରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହାକୁ ବିଲୋପ କରିବା ପାଇଁ କୌଣସି ଠୋସ୍ ସମାଧାନ ମିଳିନାହିଁ ଏବଂ ଏହା କେତେବେଳେ କାହା ସହିତ ଘଟେ ତାହା କେହି ଜାଣିପାରିବେ ନାହିଁ। ତେଣୁ ଏହାକୁ କେବଳ ନିୟନ୍ତ୍ରଣ ହିଁ କରିପାରିବା। ଯେତେବେଳେ ଆପଣଙ୍କୁ ଡାଇବେଟିସ୍ ହୁଏ, ସେତେବେଳେ ଅନେକ ପ୍ରିୟ ଖାଦ୍ୟ ପଦାର୍ଥକୁ ତ୍ୟାଗ କରିବାକୁ ପଡ଼ିବ, କାରଣ କିଛି ଖାଦ୍ୟ ପଦାର୍ଥ ହଠାତ୍ ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ବଢ଼ାଇପାରେ। ମଧୁମେହ ରୋଗରେ ଡାଲଚିନି ଖାଇବା ଲାଭଦାୟକ ବୋଲି ବିବେଚନା କରାଯାଏ। ଆପଣ ଏହାକୁ ଅନେକ ଉପାୟରେ ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ। ତେବେ ଆସନ୍ତୁ ଜାଣିବା ଖାଦ୍ୟରେ ଡାଲଚିନି ଅନ୍ତର୍ଭୁକ୍ତ କରିବାର ଲାଭ କ'ଣ। ଶ୍ରୋତା ବନ୍ଧୁ, ମଧୁମେହ ରୋଗୀମାନେ ସବୁବେଳେ ଭୋକିଲା ଅନୁଭବ କରନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଡାଲଚିନି ବ୍ୟବହାର କରିପାରିବେ। ଏହା ସହିତ ଏହା ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ବ୍ୟତୀତ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଶକ୍ତିଶାଳୀ ହୁଏ ଏବଂ ଆପଣ ଅନେକ ଋତୁକାଳୀନ ରୋଗରୁ ରକ୍ଷା ପାଇପାରିବେ। ଯଦି ଆପଣଙ୍କର ମଧୁମେହ ସହିତ ଯକୃତ ସମସ୍ୟା ରହିଛି, ତେବେ ଆପଣ ଡାଲଚିନି ଖାଇବା ଉଚିତ ନୁହେଁ, କାରଣ ଡାଲଚିନିରେ କୁମାରିନ୍ ଥାଏ, ଯାହାକି ଆପଣଙ୍କ ସମସ୍ୟାକୁ ଆହୁରି ବଢ଼ାଇପାରେ। ଆପଣ ଡାଲଚିନିକୁ ହାଲୁକା ଭାଜି ଏହାର ପାଉଡର ପ୍ରସ୍ତୁତ କରିପାରିବେ। ସକାଳର ଚା ତିଆରି କରିବା ସମୟରେ 1 ଚାମଚ ଡାଲଚିନି ପାଉଡର ମିଶାଇଲେ କେବଳ ଚା'ର ସ୍ୱାଦ ବଢ଼ିନଥାଏ, ବରଂ ଆପଣଙ୍କର ସୁଗାର ମଧ୍ୟ ନିୟନ୍ତ୍ରଣ ହୋଇଥାଏ। ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଡାଲଚିନି ପାଉଡର ସହିତ ମହୁ ମିଶାଇ ପିଇଲେ ତାହାର ଲାଭ ମଧ୍ୟ ପାଇପାରିବେ। ଶ୍ରୋତା ବନ୍ଧୁ, ଆଜିର ଜୀବନଶୈଳୀରେ ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ଅବଲମ୍ବନ କରୁଛନ୍ତି। ସମସ୍ତେ ଚାହାନ୍ତି ଯେ ସେମାନଙ୍କ ଶରୀର ଫିଟ୍ ଏବଂ ସୁସ୍ଥ ରହୁ, କିନ୍ତୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଏବଂ ଅଳସୁଆ ହେବା ଦ୍ୱାରା କେବଳ ପେଟର ଚର୍ବି ଜମା ହୋଇନଥାଏ, ବରଂ ସମଗ୍ର ଶରୀରରେ ମେଦବହୁଳତା ମଧ୍ୟ ବଢ଼ିଥାଏ। ଆଜିକାଲି ଲୋକମାନେ ସେମାନଙ୍କର ବଢ଼ୁଥିବା ମେଦବହୁଳତା ପାଇଁ ବହୁତ ଚିନ୍ତିତ ହେବା ସହ ପତଳା ହେବାର ଉପାୟ ଖୋଜୁଛନ୍ତି। ତେବେ ନିଜ ଶରୀରର ଓଜନ କିପରି ହ୍ରାସ କରିବେ, ଆସନ୍ତୁ ଜାଣିବା। ସେଥିପାଇଁ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ବିଶେଷ କରି କିଛି ଦିନ ପାଇଁ ଚିନି ଖାଇବା କମ୍ କରନ୍ତୁ କିମ୍ବା ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। ଚିନି କମ୍ ଖାଇବା କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିବା ଆପଣଙ୍କର ଓଜନ ହ୍ରାସ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଚିନିରେ ଅଧିକ କ୍ୟାଲୋରି ଥାଏ। ଯେତେବେଳେ ଆପଣ ଚିନି ଖାଇବା କମ୍ କରନ୍ତି କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତି, ସେତେବେଳେ ଆପଣଙ୍କ ଶରୀରରେ ଅତିରିକ୍ତ କ୍ୟାଲୋରି ଜମା ହେବା ବନ୍ଦ ହୋଇଯାଏ ଏବଂ ଶରୀରର ଓଜନ ଧୀରେ ଧୀରେ ହ୍ରାସ ପାଇଥାଏ। ଚିନି ଅଧିକ ଖାଉଥିବା ଲୋକଙ୍କ ଶରୀର

ରେ ଇନ୍ସୁଲିନ୍ର ସ୍ତର ବଢ଼ିଯାଇଥାଏ। ଇନ୍ସୁଲିନ୍ ହେଉଛି ଏକ ହରମୋନ୍ ଯାହା କୋଷରେ ଗ୍ଲୁକୋଜ୍ ଗଚ୍ଛିତ କରିବାରେ ସାହାଯ୍ୟ କରେ। ଯେତେବେଳେ ଇନ୍ସୁଲିନ୍ର ସ୍ତର ବଢ଼ିଯାଏ ସେତେବେଳେ ଆପଣଙ୍କ ଶରୀରରେ ଚର୍ବି ଜମା ହେବା ଆରମ୍ଭ ହୁଏ। ତେବେ ଚିନି ଖାଇବା କମ୍ କଲେ ଶରୀରରେ ଇନ୍ସୁଲିନ୍ ସ୍ତର ନିୟନ୍ତ୍ରଣରେ ରହିଥାଏ ଏବଂ ଶରୀରରେ ଚର୍ବି ଜମା ହେବା ହ୍ରାସ ପାଇଥାଏ। ସେହିଭଳି ଅଧିକ ଚିନି ଖାଇଲେ ଶରୀରରେ ଭୋକର ମାତ୍ରା ବଢ଼ିଥାଏ ଯାହାଦ୍ୱାରା ଆପଣଙ୍କୁ ବାରମ୍ବାର ଭୋକ ଲାଗେ ଏବଂ ଆପଣ ଅଧିକ ଖାଦ୍ୟ ଖାଆନ୍ତି। ତେଣୁ ଖାଦ୍ୟରେ ଚିନି ଖାଇବା କମ୍ କଲେ ଭୋକ ନିୟନ୍ତ୍ରଣରେ ରହିଥାଏ। ଶ୍ରୋତାବନ୍ଧୁ, ଚିନିମୁକ୍ତ ପାନୀୟ ଯେମିତି ସୋଡ଼ା, କୋଲ୍ଡ ଡ୍ରିଙ୍କ୍ସ ଏବଂ ଅନ୍ୟାନ୍ୟ ଥଣ୍ଡା ପାନୀୟ ଠାରୁ ଦୂରେଇ ରହିବା ଉଚିତ। ସେହିଭଳି ବିସ୍କୁଟ, କେକ୍ ଏବଂ ପେଷ୍ଟ୍ରି ପରି ଅନ୍ୟାନ୍ୟ ମିଠାକୁ ଖାଦ୍ୟରେ କମ୍ ସାମିଲ କରନ୍ତୁ। ଯଦି ଆପଣ ମିଠା ଖାଇବାକୁ ପସନ୍ଦ କରନ୍ତି ତେବେ ଖାଦ୍ୟରେ ପ୍ରାକୃତିକ ମିଠା ବ୍ୟବହାର କରନ୍ତୁ ଯେମିତି ମହୁ କିମ୍ବା ଗୁଡ଼। ସେହିଭଳି ତାଜା ଫଳ ଖାଆନ୍ତୁ। ବିଭିନ୍ନ ପ୍ରକାରର ଫଳରେ ପ୍ରାକୃତିକ ମିଠା ସହିତ ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ। ଏସବୁ ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତିଦିନ ବ୍ୟାୟାମ କରନ୍ତୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର। ଆପଣଙ୍କୁ ଆମର କାର୍ଯ୍ୟକ୍ରମ କିପରି ଲାଗିଲା ଆପଣଙ୍କର ସୁଚିନ୍ତିତ ମତାମତ ଲେଖି ଆମକୁ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ନିରାମୟ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ସୁସ୍ଥ ଜୀବନ ହିଁ ପ୍ରକୃତ ସମ୍ପଦ। ତେଣୁ ଆସନ୍ତୁ ଆଜିଠାରୁ ଶପଥ ନେବା ଯେ ଆମେ ଘରୋଇ ସୁସ୍ଥ ଖାଦ୍ୟ ଖାଇବା ଏବଂ ବାହାରର ଅପୁଷ୍ଟିକର ଖାଦ୍ୟକୁ ବର୍ଜନ କରିବା, ନିଜେ ସୁସ୍ଥ ରହିବା ଏବଂ ପରିବାରକୁ ସୁସ୍ଥ ରଖିବା। ଏହି ବାର୍ତ୍ତା ସହିତ ଆଜିର ନିରାମୟ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛି ମୁଁ ସୁପ୍ରିୟା ପଟ୍ଟନାୟକ।

ଏଇଠି ଶେଷ ହେଲା ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ନିରାମୟ। ଉପସ୍ଥାପନା କରିଥିଲେ ସୁପ୍ରିୟା ପଟ୍ଟନାୟକ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: ଭଗବତର ନାଥ ତଥା ଓଡ଼ିଆ ଜାତିର ପ୍ରାଣ କେନ୍ଦ୍ର। ସେ ହେଉଛନ୍ତି ସମଗ୍ର ବ୍ରହ୍ମାଣ୍ଡର ମାଲିକ। ଜଗନ୍ନାଥ ସଂସ୍କୃତି କେବଳ ଏକ ଧର୍ମ ନୁହେଁ, ବରଂ ଏହା ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଜୀବନର ଏକ ମହାନ ପ୍ରତୀକ। ଏହି ସଂସ୍କୃତିର ମୂଳମନ୍ତ୍ର ହେଉଛି ମାନବବାଦ ଏବଂ ବିଶ୍ୱ ଭାତୃତ୍ୱ। ଜଗନ୍ନାଥଙ୍କ ପାଖରେ କୌଣସି ଜାତି, ଧର୍ମ କିମ୍ବା ବର୍ଣ୍ଣର ଭେଦଭାବ ନଥାଏ। ତାଙ୍କ ପାଇଁ ବାର ମାସରେ ତେର ପର୍ବ ପାଳିତ ହୁଏ। ଏହି ସବୁ ପର୍ବପର୍ବାଣି ମଧ୍ୟରୁ ରଥଯାତ୍ରା ମୁଖ୍ୟ ପର୍ବ ଅଟେ। ଆଦ୍ୟ ଆଷାଢ଼ର ମେଘ ମେଦୁର ଆକାଶକୁ ସତୃଷ୍ଣ ନୟନରେ ପ୍ରତୀକ୍ଷା କରି ରହିଥାଏ ଉତ୍କଳ ଭୂଇଁ। ଏହି ଆଷାଢ଼ ମାସ ହିଁ ତା ପାଇଁ ଏକମାତ୍ର ଗର୍ବ ଏବଂ ଗୌରବର ସମୟ। ଏହି ସମୟରେ ଉତ୍କଳର ପ୍ରାଣକେନ୍ଦ୍ର ଓ ତାର ଧର୍ମପ୍ରାଣ ସନ୍ତାନମାନଙ୍କର ପରମ ଆରାଧ୍ୟ ଦେବତା ଜଗନ୍ନାଥ ରଥପବିଷ୍ଟ ହୋଇ ତାର ପରମ ପବିତ୍ର ଭୂମି ପୁରୀର ବଡ଼ଦାଣ୍ଡରେ ଆବିର୍ଭାବ ହୋଇଛନ୍ତି। ଆଜି ରଥଯାତ୍ରାର ତୃତୀୟ ଦିନ। ମହାପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ରଥ ଉପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବଧର୍ମ ସମନ୍ୱୟର ପ୍ରତୀକ। ରଥଯାତ୍ରା ମାନବତାର ଜୟଯାତ୍ରା। ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ 60ରୁ ଅଧିକ ସ୍ଥାନରେ ପାଳିତ ହୋଇଥାଏ। ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ସ୍ୱରଚନାରୁ ଗାଇ ଶୁଣାଇଛନ୍ତି ଅରବିନ୍ଦ ମୁଦୁଲି।
1: ଛାଡ଼ ଛାଡ଼ ଛାଡ଼।

ଆଜି ଏ ନେତ୍ର କ'ଣ ଦେଖୁଛି? ମୋ ଯନ୍ତ୍ରୀ ଭାଇମାନଙ୍କ ଉପରେ ବୋଧେ ଜଗନ୍ନାଥ ବିଜେ କରିଯାଇଛନ୍ତି। ରାଧା ବାବୁ ଯାହା ବଜାଉଛନ୍ତି, ଜଗନ୍ନାଥଙ୍କର ହୃଦୟ ସିଂହାସନ ଧରି ଉଠୁଛି। ଆହା, ବିଚିତ୍ର ବିଚିତ୍ର। ଧନ୍ୟ ଭକ୍ତ, ଧନ୍ୟ ଜଗନ୍ନାଥ, ଧନ୍ୟ ଜଗନ୍ନାଥ।

ଶୁଣୁଥିଲେ ଏହି ଗୀତଟିକୁ ଅଭିଜିତଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ କଥାଚିତ୍ର ଥିଲା ଆମ ଭିତରେ କିଛି ଅଛି କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା କଥାଚିତ୍ର ହେଉଛି ବଧ ନୁହେଁ ମୋ ବନ୍ଧୁ ଯୁଗଳ କଣ୍ଠରେ ଗାଇ ଶୁଣାଇଛନ୍ତି କ୍ରିଷ୍ଣା ଏବଂ ମନ୍ମଥ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ

ଶୁଣୁଥିଲେ ଏହି ଗୀତଟିକୁ ବଜରଙ୍ଗୀ ଭାଇଜାନ କଥାଚିତ୍ରରୁ ମୟୂର ପୁରୀଙ୍କ ଗୀତ ରଚନାରୁ କଣ୍ଠଦାନ କରିଥିଲେ ବିଶାଲ ଦାଦଲାନୀ, ନକ୍ସ ଅଜିଜ୍ ଏବଂ ପ୍ରୀତମ୍।

ଶୁଣୁଛନ୍ତି ଏହି ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇ ଶୁଣାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। କଥାଚିତ୍ର ହେଉଛି ମୁଁ ସେ ସାଧିକ ରୋଗୀ।

ଶୁଣୁଥିଲେ ଏଇ ଗୀତଟିକୁ ଯୁଗଳକଣ୍ଠରେ ଗାଇ ଶୁଣାଇଥିଲେ ରାମ ସମ୍ପତ ଏବଂ ଋତୁରାଜ ମହାନ୍ତି ବାଙ୍ଗିସ୍ତାନ କଥାଚିତ୍ରରୁ। ଗୀତ ରଚନା କରିଥିଲେ ପୁନିତ କ୍ରିଷ୍ଣା।

0: ବିଦ୍ୟାମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ମଧ୍ୟ ବିକ୍ରମ ୱାନ୍ର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳ ନୀତି କେବଳ ଏକ ବିବୃତ୍ତି ନୁହେଁ, ବରଂ ମତ ଆଧାରରେ ଦୃଢ଼ ଭାବେ ପଦକ୍ଷେପ ଗ୍ରହଣ କରୁଛି। ନୂଆଦିଲ୍ଲୀରେ ଆଜି ଫୋର୍ସ ଫାଷ୍ଟ ସମ୍ମିଳନୀକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, କେବଳ ଦେଶର ସୀମା ଭିତରେ ନୁହେଁ, ଆବଶ୍ୟକ ସ୍ଥଳେ ସୀମା ଆରପଟେ ଆତଙ୍କବାଦୀ ଶିବିରଗୁଡ଼ିକୁ ଆକ୍ରମଣ କରିବାକୁ ଭାରତ ପଶ୍ଚାତପଦ ହେବ ନାହିଁ। ଅପରେସନ୍ ସିନ୍ଦୁର ସମୟରେ ଭାରତ ଏହି ନୀତିକୁ ପ୍ରତିପାଦନ କରିସାରିଛି। ସେ କହିଛନ୍ତି, ପ୍ରଯୁକ୍ତି ବିଦ୍ୟା ହେଉଛି ଯୁଦ୍ଧର ଏକ ବଡ଼ ଆବଶ୍ୟକତା। ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ବ୍ରହ୍ମସ୍ ସମେତ ଅନେକ ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ଅପରେସନ୍ ସିନ୍ଦୁରରେ ବ୍ୟବହୃତ ହୋଇ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି।
1: आतंकवाद के खिलाफ भी हमारी गवर्नमेंट ने पूरी दुनिया के सामने अपने बदले हुए नजरिए को स्पष्ट किया है। आतंकवाद के विरुद्ध जीरो टॉलरेंस हमारे लिए केवल एक स्टेटमेंट नहीं है, बल्कि लाइन ऑफ एक्शन है। आतंकवाद के खिलाफ हम दरवाजे पर नहीं बल्कि घर में घुसकर मारेंगे। ऑपरेशन सिंदूर के दौरान सारी दुनिया ने यह देख भी लिया, हमारी सेनाओं का पराक्रम तो हमेशा ही अद्भुत रहा।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବାକୁ ପ୍ରାଥମିକତା ଦେଇ ଆସୁଛନ୍ତି। ପ୍ରତିରକ୍ଷା ଆବଶ୍ୟକତା ପୂରଣ ଲକ୍ଷ୍ୟ ନେଇ ସରକାର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସଂକଳ୍ପ ନେଇଛନ୍ତି। ସଶସ୍ତ୍ର ବାହିନୀର ଆଧୁନିକୀକରଣ ପାଇଁ ବରାଦ ହୋଇଥିବା ବଜେଟ୍ର 75% ଭାରତୀୟ ଶିଳ୍ପୋଦ୍ୟୋଗଗୁଡ଼ିକରୁ କ୍ରୟ ପାଇଁ ସଂରକ୍ଷିତ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ସରକାର ଏକ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି। ଦେଶର ପ୍ରତିରକ୍ଷା ଉତ୍ପାଦନ 2014 40,000 କୋଟି ରହିଥିବା ବେଳେ ଏବେ ଏହା ରେକର୍ଡ ପରିମାଣ 1,78,000 କୋଟି ପହଞ୍ଚିଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଆସନ୍ତା ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମ୍ୟାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଦ୍ୱାରା ଆୟୋଜିତ 3-ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ସୁଶ୍ରୁତମ 2026 ଗତକାଲି ଉଦ୍ଯାପିତ ହୋଇଯାଇଛି। ଏଥିରେ ଭାରତ ସମେତ ଥାଇଲାଣ୍ଡ, ଇସ୍ରାଏଲ, ଅଷ୍ଟ୍ରେଲିଆ, ବ୍ରିଟେନ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ନେପାଳ ଏବଂ ଗ୍ରୀସ୍ ଆଦି ରାଷ୍ଟ୍ରଗୁଡ଼ିକର ଆୟୁର୍ବେଦ କ୍ଷେତ୍ରର ଶିକ୍ଷାବିତ୍, ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆୟୁଷ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଅଂଶଗ୍ରହଣକାରୀ ଆୟୁର୍ବେଦ ଆଧାରିତ ଶଲ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ନେଇ ମତ ବିନିମୟ କରିଛନ୍ତି। ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଜୟପୁରସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ, ଜାମନଗରସ୍ଥିତ ଆୟୁର୍ବେଦ ଶିକ୍ଷା ଓ ପ୍ରତିଷ୍ଠାନ ଆଦିର ବିଶେଷଜ୍ଞ ଏବଂ ଅଧ୍ୟାପକ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ସାମାଜିକ କର୍ମୀ ସୋନମ ବାଙ୍ଗଚୁକଙ୍କୁ ଜରୁରୀ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୂଆଦିଲ୍ଲୀର ଉପ ପୁଲିସ କମିଶନର ସଚିନ ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ବିଶେଷଜ୍ଞ ଡାକ୍ତରୀ ପରାମର୍ଶ ପାଇଁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଗତ କିଛିଦିନ ଧରି ଶ୍ରୀ ୱାଙ୍ଗଚୁକ ଯନ୍ତର୍ମନ୍ତରରେ ଅନଶନ କରୁଛନ୍ତି। ସଫଦରଜଙ୍ଗ ମେଡିକାଲ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଚାରୁ ବାମ୍ବା କହିଛନ୍ତି, ଶ୍ରୀ ୱାଙ୍ଗଚୁକ ନିରନ୍ତର ଡାକ୍ତରୀ ନିରୀକ୍ଷଣରେ ରହି

0: ଚିକିତ୍ସା ପାଉଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ପୁଣେଠାରେ 16,700 କୋଟିରୁ ଅଧିକ ଟଙ୍କାର 3 ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ସଡ଼କ ଯୋଗାଯୋଗ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ସହ ଯାତ୍ରା ସମୟ ତଥା ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହେବ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ଭାରତର ପିଭି ସିନ୍ଧୁ ଉନ୍ନୀତ ହୋଇଛନ୍ତି। ମହିଳା ଏକକ ବର୍ଗରେ ଟୋକିଓଠାରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍ରେ ସିନ୍ଧୁ ଚୀନ୍ର ଚେ ୟୁଫେଇଙ୍କୁ ଭେଟିଥିଲେ, ତେବେ ଖେଳ ମଝିରେ ଚୀନ୍ର ପ୍ରତିଯୋଗୀ ଆହତ କାରଣରୁ ଓହରି ଯାଇଥିଲେ। ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମ୍ରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲ୍ରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହେଲା ଭାରତର ପ୍ରଥମ ଘରୋଇ ମହାକାଶଯାନ ବିକ୍ରମ 1, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ସରକାର। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ଶଗୁନ୍ ଚୋପ୍ରା ୱିତ୍ ଦ ମିଡ୍ ଡେ ନ୍ୟୁଜ୍। ଦ ହେଡ୍‌ଲାଇନ୍ସ। India's first privately developed orbital rocket Vikram 1 launched successfully from Satish Dhawan Space Center at Sriharikota. Prime Minister Narendra Modi congratulates the Skyroot Aerospace team, calls it a defining moment in India's space journey. Defense Minister Rajnath Singh says India's zero tolerance against terrorism is not merely a statement but a firm line of action. Red color warning issued for very heavy rainfall over sub-Himalayan West Bengal and Sikkim till tomorrow. And in badminton, PV Sindhu storms into women's singles final of Japan Open in Tokyo. And now the news in detail. India's first privately developed orbital rocket Vikram 1 under Mission Agaman has successfully reached orbit after completing its final burn and injecting payloads into a 450-kilometer orbit. The liftoff took place at 12.05 p.m. from the Satish Dhawan Space Center at Sriharikota in Andhra Pradesh.
2: 2-1-0.
3: And we have liftoff of Vikram 1, India's first private orbital launch
2: lift
3: vehicle.
2: Off, normal.
3: Vikram 1 ne apni udaan bhari pratham charan ka prajwalan.
1: Our correspondent reports that the milestone makes India the third country in the world to achieve private orbital launch capability. Developed under Mission Agaman, the rocket is intended to provide cost-effective and flexible launch services for small satellites. Named after Dr. Vikram Sarabhai, the father of the Indian space program, Vikram 1 features three solid propellant stages and a liquid-fueled Raman engine in its orbital adjustment module for precise orbital insertion and maneuvers. It is capable of placing payloads into low Earth orbit, a report.
4: Mission Agaman marks the first successful launch of an orbital class rocket fully designed, developed and launched by an Indian private company from Indian soil. Mr. Pawan Kumar thanked the Prime Minister for his leadership and said the government's space sector reforms along with the support of ISRO and InSpace had made the achievement possible. The mission is expected to strengthen India's position in the global small satellite launch market while advancing the objectives of Make in India and Atmanirbhar Bharat. Allu Murli, Akashvani News, Vijayawada.
1: Prime Minister Narendra Modi congratulated the Skyroot Aerospace team over a telephone call after India's first privately developed orbital rocket Vikram 1 successfully reached orbit. Mr. Modi said successful launch of Vikram 1 under Mission Agaman is a major milestone in India's journey towards self-reliance in the space sector. Mr. Modi also expressed happiness that the Skyroot team comprises mostly young professionals. The Prime Minister also invited team Vikram 1 to meet him. The Prime Minister said the historic achievement will inspire the youth of the country to come forward and contribute to innovation.
5: Success.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ଏକର ସଫଳ ପରୀକ୍ଷଣ, ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଯୋଗାଇବ, ଶୁଭେଚ୍ଛାରେ କହିଲେ ପ୍ରଧାନମନ୍ତ୍ରୀ। ସ୍ନାତକ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 mm ବର୍ଷା ରେକର୍ଡ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ

ହେଉଛି। ସନ୍ଧ୍ୟାରେ ଶ୍ରୀଜୀଉମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ, ତଡ଼ପଲାଗି, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଓ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜୀଉ ଦର୍ଶନ ଦେବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହେବ। ଶ୍ରୀଜୀଉମାନଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଗସ୍ତ କରୁଛନ୍ତି। ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏଏସ୍ଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ଗର୍ଭଗୃହ, ନାଟମଣ୍ଡପ ଓ ଭୋଗମଣ୍ଡପର ମରାମତି କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଘରୋଇ ଭାବେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ମିଶନ ଆଗମନ ଅଧୀନରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ 12:05 ଏହାର ଉତ୍କ୍ଷେପଣ କରାଯାଇଥିଲା। ଏହି ସଫଳତା ସହ ନିଜସ୍ୱ କକ୍ଷପଥ ପ୍ରକ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ମହାକାଶ ଯାନକୁ ହାଇଦ୍ରାବାଦ ଭିତ୍ତିକ ଏରୋସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ନାମରେ ନାମିତ ଏହି ବିକ୍ରମ 1 ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷମଣ୍ଡଳରେ ଅବସ୍ଥାପିତ ହେବାରେ ସକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ସ୍କାଇରୁଟ୍ ଏରୋସ୍ପେସ୍ ସଂସ୍ଥାକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଜଡ଼ିତ କର୍ମକର୍ତ୍ତାଙ୍କ ସହ ଶ୍ରୀ ମୋଦି ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ଯୋଗାଇବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ 684 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ମେଧାବୀ ଛାତ୍ରଛାତ୍ରୀଙ୍କୁ 61 ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ୱର ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତା ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ସ୍ନାତକ କଳା ଶ୍ରେଣୀରେ 1,06,880 ଆସନ ଫାଙ୍କା ରହିଥିବା ବେଳେ ବିଜ୍ଞାନ ଶ୍ରେଣୀରେ 60,828, ବାଣିଜ୍ୟରେ 24,288, ସେଲ୍ଫ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମଲେଖା ହେବ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତା 21-23 ତାରିଖ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଯାଇ ନାମ ଲେଖାଇ ପାରିବେ। ଚଳିତ ମାସ 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ମାସ 27 ତାରିଖରୁ ସ୍ନାତକ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶନ ପରେ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ରାଜ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ପରିଚାଳନା ବ୍ୟବସ୍ଥା ସୁସଂହତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ସର୍ଭେ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏନେଇ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି

0: ସଂସ୍କରଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାସ୍କର ରହିତ ସମସ୍ତ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ଅନୁମତି କିମ୍ବା ସ୍ୱୀକୃତି ନଥାଇ ଯଦି କୌଣସି ସ୍ୱତନ୍ତ୍ର ବିଦ୍ୟାଳୟ ପରିଚାଳିତ ହେଉଥିବ ସେଗୁଡ଼ିକୁ ଚିହ୍ନଟ କରାଯିବା ପରେ ପଦକ୍ଷେପ ଗ୍ରହଣ କରାଯିବ। ସୂଚନା ଅନୁଯାୟୀ ସମ୍ପୃକ୍ତ ବିଦ୍ୟାଳୟ କିମ୍ବା ବିଦ୍ୟାଳୟ ପରିଚାଳନା କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ସରକାରୀ ନିର୍ଦ୍ଦେଶାବଳୀ ଓ ଦିବ୍ୟାଙ୍ଗ ଅଧିକାର ଆଇନ 2016 ଅନୁଯାୟୀ ଅନୁମତି ଓ ସ୍ୱୀକୃତି ଲାଗି ଆବେଦନ କରିବାକୁ କୁହାଯିବ। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀମାନେ ଜିଲ୍ଲାରେ ଥିବା ସ୍ୱତନ୍ତ୍ର ବିଦ୍ୟାଳୟର ନାମ, ଠିକଣା, ପରିଚାଳନାକାରୀ ସ୍ୱେଚ୍ଛାସେବୀ ସଂସ୍ଥା ଓ ଅନୁମତି ଏବଂ ସ୍ୱୀକୃତି ପତ୍ର ସମ୍ପର୍କିତ ରିପୋର୍ଟ ଦାଖଲ କରିବେ। ରାଜ୍ୟରେ 35% ସ୍ୱତନ୍ତ୍ର ବିଦ୍ୟାଳୟ କୌଣସି ପଞ୍ଜୀକରଣ ନଥାଇ ପରିଚାଳିତ ହେଉଥିବା ଗତବର୍ଷ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ CAG ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏବେ ରାଜ୍ୟରେ 108 ସ୍ୱତନ୍ତ୍ର ବିଦ୍ୟାଳୟ ରହିଥିବା ବେଳେ ସମସ୍ତଙ୍କ ପାଇଁ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ନିୟମାବଳୀ ପାଳନ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅମୃତ 2.0 ଯୋଜନା ଅଧୀନରେ ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଏବଂ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଅଭିଯାନ ଅଧୀନରେ ଦେଶର 27 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ 900 ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଦିଗରେ ଏଥିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳାଶୟ ପୁନରୁଦ୍ଧାର କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ 121,000 ଏକର ଅଞ୍ଚଳ ଜଳାଶୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହିତ ଦେଶବ୍ୟାପୀ 18,000 ଏକରରୁ ଉର୍ଦ୍ଧ ଅଞ୍ଚଳରେ ସବୁଜ ବଳୟ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ସହରାଞ୍ଚଳରେ ଉତ୍ତାପ ହ୍ରାସ ଏବଂ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହେବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସୁରକ୍ଷା ନିଶ୍ଚିତ କରିବା କ୍ୟାଚ୍ ଦ ରେନ୍ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଯୋଗଦେଇ କହିଛନ୍ତି, ବାଲ୍ୟ ବିବାହ ଆଇନଗତ ଅପରାଧ ସହିତ ଏହା ଶିଶୁ ସୁରକ୍ଷା, ମାନବିକ ଅଧିକାର ଓ ସମାଜର ପ୍ରଗତି ପଥରେ ଏକ ବଡ଼ ପ୍ରତିବନ୍ଧକ। ଜିଲ୍ଲାକୁ ଏକ ପ୍ରଗତିଶୀଳ ଓ ବାଲ୍ୟ ବିବାହ ମୁକ୍ତ କରିବା ପ୍ରଶାସନର ପ୍ରାଥମିକ ସଂକଳ୍ପ। ନୟାଗଡ଼ ଜିଲ୍ଲା ଓଡ଼ଗାଁ NSE ଅଞ୍ଚଳରେ ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ବିକାଶମୂଳକ ଭିତ୍ତିଭୂମି ପ୍ରକଳ୍ପକୁ ସାଂସଦ ଡକ୍ଟର ସମ୍ବିତ ପାତ୍ର ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବନଧାରଣ ମାନକୁ ଅଧିକ ସହଜ, ସୁବିଧାଜନକ ଓ ସମୃଦ୍ଧ କରିବ ବୋଲି ସେ କହିଛନ୍ତି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଅଧିକାଂଶ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ତା ସହିତ ପ୍ରବଳ ଅତି ପ୍ରବଳ ବର୍ଷା, ଏଠି ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ ଜାଗାରେ ରେକର୍ଡ କରାଯାଇଛି। ଅତି ପ୍ରବଳ ବର୍ଷା 9 ସ୍ଥାନରେ ରେକର୍ଡ କରାଯାଇଛି ଏବଂ ପ୍ରବଳ ବର୍ଷା 48 ସ୍ଥାନରେ ରେକର୍ଡ କରାଯାଇଛି। 21, 22, 23 ରାଜ୍ୟରେ କିଛି କିଛି ସ୍ଥାନରେ ମଧ୍ୟ ବର୍ଷା ରହିବ, ପ୍ରବଳ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।
0: ଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 mm ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆଠଗଡ଼ର ବିଭିନ୍ନ ବନ୍ୟାଞ୍ଚଳକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଗସ୍ତ କରି ସାମ୍ପ୍ରତିକ ପରିସ୍ଥିତି ଉପରେ ଅବଗତ ହୋଇଛନ୍ତି। ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ସିନ୍ଦେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳ ପରୀକ୍ଷଣ। ସ୍ନାତକରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 mm ବର୍ଷା ରେକର୍ଡ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ଖେଚେ ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଆସନ୍ତୁ ଶୁଣିବା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଯୁବ ଭାଇ ଓ ଭଉଣୀମାନଙ୍କ ପାଇଁ ଯୁବବାଣୀ। ଆଜିର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଆଜିର ଉପସ୍ଥାପନାରେ ବିଷ୍ଣୁପ୍ରିୟା ଦାସ ଏବଂ ଅଙ୍କିତା ତ୍ରିପାଠୀ।

0: ନମସ୍କାର, ଜୟ ଜଗନ୍ନାଥ ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆଜିର ଯୁବବାଣୀ କାର୍ଯ୍ୟକ୍ରମରେ ଏକ ନୂତନ ଅଧ୍ୟାୟକୁ। ଉପସ୍ଥାପନାରେ ଅଛୁ ଆମେ ଆପଣଙ୍କ ଯୁବସାଥୀ, ମୁଁ ଅଙ୍କିତା
1: ଆଉ ମୁଁ ବିଷ୍ଣୁପ୍ରିୟା। ଶ୍ରୋତା ବନ୍ଧୁ, ଆଜି ଆମେ ଆଲୋଚନା କରିବା ଓଡ଼ିଶାର ଗର୍ବ, ବିଶ୍ୱବିଖ୍ୟାତ ଶ୍ରୀ ଜଗନ୍ନାଥ ସଂସ୍କୃତିର ଦୁଇଟି ମୁଖ୍ୟ ପବିତ୍ର ଆକର୍ଷଣୀୟ ପର୍ବ ରଥଯାତ୍ରା ଓ ହେରା ପଞ୍ଚମୀ ବିଷୟରେ।
0: ତେବେ ଚାଲନ୍ତୁ ନା ଶ୍ରୋତା ବନ୍ଧୁ, ଆଉ ଡେରି ନ କରି ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ସବୁଠାରୁ ଗୌରବମୟ ପରିଚୟ ହେଉଛି ଶ୍ରୀ ଜଗନ୍ନାଥ ସଂସ୍କୃତି। ଏହି ସଂସ୍କୃତି କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ମାନବତା, ସାମ୍ୟ, ସହିଷ୍ଣୁତା ଓ ବିଶ୍ୱ ବନ୍ଧୁତ୍ୱର ପ୍ରତୀକ। ପୁରୀ ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟ ତିଥିରେ ଆୟୋଜିତ ହେଉଥିବା ରଥଯାତ୍ରା ବିଶ୍ୱର ସର୍ବବୃହତ ଧାର୍ମିକ ଉତ୍ସବମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଉତ୍ସବରେ କେବଳ ଭାରତ ନୁହେଁ, ବିଶ୍ୱର ବିଭିନ୍ନ ଦେଶରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି।
1: ଆଉ ହଁ ଶ୍ରୋତା ବନ୍ଧୁ, ରଥଯାତ୍ରା ଯେ କେବଳ ଏକ ପର୍ବ ନୁହେଁ, ବରଂ ଏହା ଭକ୍ତି ଓ ଭକ୍ତଙ୍କର ଏକ ସାମାଜିକ ଏକତାର ମହାମିଳନ। ଆଉ ଏହି ଯାତ୍ରାରେ ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ଦେଶର କୌଣସି ଭେଦଭାବ ରହେ ନାହିଁ। ସମସ୍ତେ ଏକାଠି ହୋଇ ମହାପ୍ରଭୁଙ୍କ ରଥ ଟାଣିବାର ସୌଭାଗ୍ୟ ଲାଭ କରନ୍ତି। ଆଉ ଏହି କାରଣରୁ ଜଗନ୍ନାଥଙ୍କୁ ପତିତ ପାବନ ବା ବିଶ୍ୱନାଥ ବୋଲି କୁହାଯାଏ।
0: ଆପଣ ଜାଣନ୍ତି କି ଶ୍ରୋତା ବନ୍ଧୁ, ରଥଯାତ୍ରାର ଇତିହାସ ଅତ୍ୟନ୍ତ ପ୍ରାଚୀନ। ପୁରାଣ, ସ୍କନ୍ଦ ପୁରାଣ, ବ୍ରହ୍ମପୁରାଣ, ପଦ୍ମପୁରାଣ ଓ ଅନ୍ୟାନ୍ୟ ଧାର୍ମିକ ଗ୍ରନ୍ଥରେ ଏହାର ବିସ୍ତୃତ ବର୍ଣ୍ଣନା ମିଳେ। ପ୍ରଚଳିତ କଥା ଅନୁସାରେ ମାଳବ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ବିଦ୍ୟାପତି ସବରରାଜ ବିଶ୍ୱବାସଙ୍କ ସହାୟତାରେ ନୀଳମାଧବଙ୍କ ସନ୍ଧାନ ପାଇଥିଲେ। ପରେ ଭଗବାନଙ୍କ ଆଦେଶରେ ସମୁଦ୍ରରୁ ଭାସି ଆସିଥିବା ଦାରୁ ବ୍ରହ୍ମରୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହଟି ନିର୍ମାଣ କରାଯାଇଥିଲା।
1: ଆଉ ଜାଣ ଅଙ୍କିତା, ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ଶ୍ରୀ କୃଷ୍ଣ ମଥୁରା ଓ ବୃନ୍ଦାବନର ଲୀଳା ସ୍ମରଣ କରି ଭାବବିହ୍ୱଳ ହୋଇଯାଇଥିଲେ। ଆଉ ସେହି ଅବସ୍ଥାରେ ତାଙ୍କର ରୂପ ପରିବର୍ତ୍ତିତ ହୋଇ ଶ୍ରୀ ଜଗନ୍ନାଥଙ୍କ ବର୍ତ୍ତମାନର ସ୍ୱରୂପ ପ୍ରକାଶ ପାଇଥିଲା। ଆଉ ଏହି କାରଣରୁ ରଥଯାତ୍ରାକୁ ଶ୍ରୀକୃଷ୍ଣଙ୍କ ବୃନ୍ଦାବନ ଗମନର ପ୍ରତୀକ ବୋଲି ମଧ୍ୟ କୁହାଯାଏ।
0: ଆରେ ହଁ, ଏକଦମ ଠିକ କଥା କହିଲ। ତେବେ ଶ୍ରୋତା ବନ୍ଧୁ, ଆଗକୁ ତ ଆମେ ଏହି ବିଷୟରେ ଅନେକ କଥା ହେବା, ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣି ନବା ଏହି ଗୀତଟି।

0: ଶ୍ରୋତାବନ୍ଧୁ, ରଥଯାତ୍ରାର ସବୁଠାରୁ ବଡ଼ ବିଶେଷତା ହେଉଛି ମହାପ୍ରଭୁ ନିଜେ ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ପାଖକୁ ଆସିଥାନ୍ତି। ଯେଉଁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରନ୍ତି ନାହିଁ ସେମାନେ ମଧ୍ୟ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ପାଆନ୍ତି। ଏହା ଜଗନ୍ନାଥ ସଂସ୍କୃତିର ସାର୍ବଜନୀନତାକୁ ପ୍ରତିପାଦିତ କରେ। ରଥଯାତ୍ରା ସମାଜରେ ଏକତା, ସହଯୋଗ ଓ ଭାତୃଭାବର ବାର୍ତ୍ତା ପ୍ରଦାନ କରେ। ରଥ ଟାଣିବା ସମୟରେ ଧନୀ, ଗରିବ, ଶିକ୍ଷିତ, ଅଶିକ୍ଷିତ, ରାଜା, ପ୍ରଜା ସମସ୍ତେ ସମାନ ଭାବରେ ଅଂଶଗ୍ରହଣ କରିଥାନ୍ତି। ଏହା ଏକ ଭାରତୀୟ ସଂସ୍କୃତିର ସମତା ଓ ସହ ଅସ୍ତିତ୍ୱର ଏକ ଉଜ୍ଜଳ ଉଦାହରଣ।
1: ବନ୍ଧୁଗଣ, ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ସବୁଠାରୁ ଗୌରବମୟ ପରିଚୟ ହେଉଛି ଆମ ଶ୍ରୀ ଜଗନ୍ନାଥ ସଂସ୍କୃତି। ଆଉ ଏହି ସଂସ୍କୃତି କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଏହା ମାନବତା, ସାମ୍ୟ, ସହିଷ୍ଣୁତା ଓ ବିଶ୍ୱ ବନ୍ଧୁତ୍ୱର ପ୍ରତୀକ। ଆମ ପୁରୀ ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଆୟୋଜିତ ହେଉଥିବା ରଥଯାତ୍ରା ବିଶ୍ୱର ସର୍ବବୃହତ ଧାର୍ମିକ ଉତ୍ସବମାନଙ୍କ ମଧ୍ୟରୁ ଅନ୍ୟତମ। ଆଉ ଏହି ଉତ୍ସବରେ କେବଳ ଭାରତୀୟ ନୁହେଁ, ବରଂ ବିଶ୍ୱର ବିଭିନ୍ନ ଦେଶରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି।
0: ଶ୍ରୋତାବନ୍ଧୁ, ଆପଣମାନେ ତ ଜାଣିଥିବେ ଏହି ରଥଯାତ୍ରାର ପର୍ବ ସ୍ନାନଯାତ୍ରା ଠାରୁ ଆରମ୍ଭ ହୋଇ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଚାଲିଥାଏ। ଆଉ ତା ମଧ୍ୟରୁ ହେରା ପଞ୍ଚମୀର ଏକ ବିଶେଷ ସ୍ଥାନ ରହିଛି। ଏହା ଶ୍ରୀ ଜଗନ୍ନାଥ ଓ ମା ମହାଲକ୍ଷ୍ମୀଙ୍କ ଦାମ୍ପତ୍ୟ ଲୀଳାକୁ ସୁନ୍ଦର ଭାବରେ ପ୍ରକାଶ କରେ। ଏହି ଉତ୍ସବ ମାଧ୍ୟମରେ ଭକ୍ତମାନେ ମହାପ୍ରଭୁଙ୍କ ମାନବୀୟ ଭାବନା ଓ ଲୀଳାକୁ ଅନୁଭବ କରିଥାନ୍ତି।
1: ଶ୍ରୋତାବନ୍ଧୁ, ଏହି ହେରା ପଞ୍ଚମୀ ଓଡ଼ିଶାର ଲୋକଶିକ୍ଷା, ଜନପଦ ସଙ୍ଗୀତ, ପାଲା, ଦାସକାଠିଆ, ଓଡ଼ିଶୀ ସଂସ୍କୃତ ଓ ନାଟ୍ୟକଳାର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଅନେକ କବି ଓ ସାହିତ୍ୟିକ ମହାଲକ୍ଷ୍ମୀଙ୍କ ମାନ ଓ ଶ୍ରୀ ଜଗନ୍ନାଥଙ୍କର ମାନଭଞ୍ଜନକୁ ଆଧାର କରି ସୁନ୍ଦର କାବ୍ୟ ଓ କବିତାମାନ ରଚନା କରିଛନ୍ତି। ଆଉ ଏହା ଜଗନ୍ନାଥ ସଂସ୍କୃତିର ସୌନ୍ଦର୍ଯ୍ୟ ଓ ମାନବିକତାକୁ ଅଧିକ ଉଜ୍ଜଳ କରିଥାଏ।
0: ସେଥିପାଇଁ ତ ହେରା ପଞ୍ଚମୀ କେବଳ ଏକ ଧାର୍ମିକ ନୀତି ନୁହେଁ, ଏହା ଜଗନ୍ନାଥ ସଂସ୍କୃତିର ମାନବୀୟ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଦର୍ଶନର ଏକ ଅନନ୍ୟ ଉଦାହରଣ। ଆଉ ଆପଣ ଜାଣନ୍ତି ଶ୍ରୋତାବନ୍ଧୁ, ଏହି ରଥଯାତ୍ରାର ପଞ୍ଚମ ଦିନରେ ପାଳିତ ହେଉଥିବା ଉତ୍ସବ ହେଉଛି ହେରା ପଞ୍ଚମୀ। ଆଉ ହେରା ଶବ୍ଦର ଅର୍ଥ ହେଉଛି ଦେଖିବା, ଅର୍ଥାତ୍ ରଥଯାତ୍ରା ସମୟରେ ଶ୍ରୀ ଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି, କିନ୍ତୁ ମା ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥାନ୍ତି। ଆଉ ଏଥିରେ ଅଭିମାନ କରି ମହାଲକ୍ଷ୍ମୀ ପଞ୍ଚମୀ ଦିନ ପାଲିଙ୍କିରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ସେଠାରେ ଶ୍ରୀ ଜଗନ୍ନାଥଙ୍କ ସହ ପ୍ରତୀକାତ୍ମକ ମାନ ଅଭିମାନର ଲୀଳା ହୁଏ। ଶ୍ରୀ ଜଗନ୍ନାଥ ତାଙ୍କୁ ମନାଇବା ପାଇଁ ବିଭିନ୍ନ ଉପହାର ଦିଅନ୍ତି, କିନ୍ତୁ ମହାଲକ୍ଷ୍ମୀ ଅଭିମାନରେ ଫେରିବା ବେଳେ ଶ୍ରୀ ଜଗନ୍ନାଥଙ୍କ ରଥର ଏକ ଅଂଶ ପ୍ରତୀକାତ୍ମକ ଭାବେ କ୍ଷତିଗ୍ରସ୍ତ କରି ଶ୍ରୀମନ୍ଦିରକୁ ଫେରିଆସନ୍ତି। ଏହି ଲୀଳା ଦାମ୍ପତ୍ୟ ଜୀବନର ସ୍ନେହ, ଅଭିମାନ ଓ ପୁନର୍ମିଳନର ଏକ ସୁନ୍ଦର ପ୍ରତୀକ।
1: ଆଉ ଏହି ହେରା ପଞ୍ଚମୀର ସବୁଠାରୁ ଚର୍ଚ୍ଚିତ ନୀତି ହେଉଛି ରଥର ଏକ ଅଂଶକୁ ପ୍ରତୀକାତ୍ମକ ଭାବରେ କ୍ଷତିଗ୍ରସ୍ତ କରିବା। ମାନେ କହିବାକୁ ଗଲେ ମା ମହାଲକ୍ଷ୍ମୀଙ୍କ ସେବକମାନେ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥର ଏକ ଛୋଟ କାଠ ଅଂଶକୁ ଖୋଲି ଦିଅନ୍ତି, ଆଉ ଏହା ତାଙ୍କ ଅଭିମାନର ପ୍ରତୀକ। ଆଉ ଏହି ନୀତିରେ କୌଣସି କ୍ରୋଧ ନୁହେଁ, ବରଂ ସ୍ନେହ ଓ ଅଧିକାରର ଭାବ ପ୍ରକାଶ ପାଏ। ଆଉ ଏହି ନୀତି ସମାପ୍ତ ହେବା ପରେ ମା ମହାଲକ୍ଷ୍ମୀ ଯେଉଁ ପଥରେ ଶ୍ରୀ ମନ୍ଦିରକୁ ଫେରନ୍ତି ତାହାକୁ ହେରା ଗୋହରୀ ସାହି ବୋଲି କୁହାଯାଏ। ପାରମ୍ପରିକ ବିଶ୍ୱାସ ଅନୁଯାୟୀ ଶ୍ରୀ ଜଗନ୍ନାଥଙ୍କ ସହ ସିଧାସଳଖ ମୁହାଁମୁହିଁ ନ ହେବା ପାଇଁ ଏହି ପଥରେ ଫେରିଥାନ୍ତି। ଆଉ ଏହି ପରମ୍ପରା ଆଜି ମଧ୍ୟ ଅବିକଳ ଭାବରେ ପାଳନ କରାଯାଉଛି।
0: ଶ୍ରୋତାବନ୍ଧୁ, ହେରା ପଞ୍ଚମୀର ଅନ୍ତର୍ନିହିତ ବାର୍ତ୍ତା ଅତ୍ୟନ୍ତ ଗଭୀର। ଏହା ଆମକୁ ଶିଖାଏ ଯେ ପରିବାରରେ ମାନ ଅଭିମାନ ଥିଲେ ମଧ୍ୟ ପରସ୍ପର ପ୍ରତି

0: ସମ୍ମାନ, ଭଲ ପାଇବା ଓ କ୍ଷମାଶୀଳତା ଦ୍ୱାରା ସମ୍ପର୍କ ଅତୁଟ ରୁହେ। ଶ୍ରୀ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ଏହି ଲୀଳା ମାନବ ସମାଜକୁ ସୌହାର୍ଦ୍ଦ୍ୟ, ସହନଶୀଳତା ଓ ପାରିବାରିକ ମୂଲ୍ୟବୋଧର ଶିକ୍ଷା ଦେଇଥାଏ।
1: ତେବେ ଶ୍ରୋତା ବନ୍ଧୁ, ଆଗକୁ ତ ଅନେକ ଆଲୋଚନା କରିବା, ତେବେ ଚାଲନ୍ତୁ ନା କାର୍ଯ୍ୟକ୍ରମରୁ କିଛି ସମୟର ବିରତି ନେଇ ଏହି ହେରା ପଞ୍ଚମୀକୁ ନେଇ ଶୁଣିନେବା ଏହି ସୁନ୍ଦର ଗୀତଟି।

0: କରୁଛନ୍ତି।
1: ଆଉ ଏହି ଆଧୁନିକ ଯୁଗରେ ଇଣ୍ଟରନେଟ୍ ଓ ଡିଜିଟାଲ ପ୍ରଯୁକ୍ତି ଚେସ୍ ଖେଳକୁ ଏକ ନୂତନ ଦିଗ ଦେଇଛି। ପୂର୍ବରୁ ଚେସ୍ ଖେଳିବା ପାଇଁ ଦୁଇ ଜଣ ଖେଳାଳିଙ୍କୁ ସାମ୍ନାସାମ୍ନି ବସିବାକୁ ପଡୁଥିଲା, କିନ୍ତୁ ଏବେ ତ ଅନଲାଇନ୍ର ଯୁଗ, ଆଉ ଏହି ଅନଲାଇନ୍ ମାଧ୍ୟମରେ ବିଶ୍ୱର ଯେକୌଣସି ସ୍ଥାନର ଖେଳାଳିଙ୍କ ସହ ଖେଳି ହେବ। ଆଉ କମ୍ପ୍ୟୁଟର ଓ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚେସ୍ର ବିଶ୍ଳେଷଣ ଓ ପ୍ରଶିକ୍ଷଣକୁ ଆହୁରି ସହଜ କରିଦେଇଛି। ଆଜି ଖେଳାଳିମାନେ ସହଜରେ ନିଜର ଖେଳର ଭୁଲ ବିଶ୍ଳେଷଣ କରି ଉନ୍ନତ କରିପାରୁଛନ୍ତି।
0: ଶ୍ରୋତାବନ୍ଧୁ, ବିଶ୍ୱ ଚେସ୍ ଦିବସର ଇତିହାସ 20 ଜୁଲାଇ

0: ପ୍ରଶିକ୍ଷଣକୁ ଆହୁରି ସହଜ କରିଦେଇଛି। ଆଜି ଖେଳାଳିମାନେ ସହଜରେ ନିଜର ଖେଳର ଭୁଲ ବିଶ୍ଳେଷଣ କରି ଉନ୍ନତ କରିପାରୁଛନ୍ତି।
1: ଶ୍ରୋତାବନ୍ଧୁ, ବିଶ୍ୱ ଚେସ୍ ଦିବସର ଇତିହାସ 20 ଜୁଲାଇ 1924 ମସିହାରେ। ଶ୍ରୋତାବନ୍ଧୁ, ବିଶ୍ୱ ଚେସ୍ ଦିବସର ଇତିହାସ ବିଷୟରେ କହିବାକୁ ଗଲେ 20 ଜୁଲାଇ 1924 ମସିହାରେ ଫ୍ରାନ୍ସର ପ୍ୟାରିସ୍ ସହରରେ ଆନ୍ତର୍ଜାତୀୟ ଚେସ୍ ଫେଡେରେସନ୍ ପ୍ରତିଷ୍ଠା ହୋଇଥିଲା। FID ବିଶ୍ୱର ଚେସ୍ ପ୍ରତିଯୋଗିତା ନିୟମ, ରେଟିଂସ ବ୍ୟବସ୍ଥା ଓ ଆନ୍ତର୍ଜାତୀୟ ସହଯୋଗକୁ ପରିଚାଳନା କରୁଥିବା ସର୍ବୋଚ୍ଚ ସଂସ୍ଥା। ଆଉ ଏହି ବିଶ୍ୱ ଚେସ୍ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱରେ ଚେସ୍ ଖେଳକୁ ପ୍ରୋତ୍ସାହନ ଦେବା, ଆଉ ତା ସହିତ ଏହି ଦିନ ଲୋକମାନଙ୍କୁ ଚେସ୍ର ମହତ୍ତ୍ୱ ବିଷୟରେ ସଚେତନ ମଧ୍ୟ କରାଇବା।
0: ଆଉ ହଁ ଶ୍ରୋତାବନ୍ଧୁ, ଏହି ଚେସ୍ ମାଧ୍ୟମରେ ଶାନ୍ତି, ମୈତ୍ରୀ, ଆନ୍ତର୍ଜାତୀୟ ଏକତାର ବାର୍ତ୍ତା ପ୍ରସାର କରାଯାଏ। ଏହି ଖେଳ ଭାଷା, ଦେଶ ଓ ସଂସ୍କୃତିର ସୀମାକୁ ଅତିକ୍ରମ କରି ଲୋକମାନଙ୍କୁ ଏକତ୍ର କରିଥାଏ।
1: ଶ୍ରୋତାବନ୍ଧୁ, ଓଡ଼ିଶାରେ ମଧ୍ୟ ଚେସ୍ ଖେଳର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ କ୍ରୀଡ଼ା ସଂଗଠନ ମାଧ୍ୟମରେ ଚେସ୍ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଅନେକ ଯୁବ ଖେଳାଳି ନିଜର ପ୍ରତିଭା ଓ ପରିଶ୍ରମ ଦ୍ୱାରା ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରୁଛନ୍ତି। ଖାଲି ସେତିକି ନୁହେଁ ଶ୍ରୋତାବନ୍ଧୁ, ଆଧୁନିକ ଯୁଗରେ ଚେସ୍ର ଗୁରୁତ୍ୱ ଆହୁରି ବଢ଼ିଛି। ଶିକ୍ଷା କ୍ଷେତ୍ରରେ ଏହାକୁ ଏକ ଉପଯୋଗୀ ମାନସିକ ଅଭ୍ୟାସ ଭାବରେ ଗ୍ରହଣ କରାଯାଉଅଛି। ଭବିଷ୍ୟତରେ ଅଧିକ ସଂଖ୍ୟକ ଶିଶୁ ଓ ଯୁବକ ଯୁବତୀ ଚେସ୍ ସହ ଯୋଡ଼ି ହେବେ ବୋଲି ଆଶା ମଧ୍ୟ କରାଯାଉଛି।
0: ଆଉ ପ୍ରଯୁକ୍ତିର ବିକାଶ ଫଳରେ ଅନଲାଇନ୍ ଚେସ୍ ଆହୁରି ସହଜ ହୋଇଯାଇଛି। ଦୂର ଅଞ୍ଚଳର ଖେଳାଳିମାନେ ମଧ୍ୟ ଆଜି ବିଶ୍ୱସ୍ତରର ଖେଳାଳିମାନଙ୍କ ସହ ପ୍ରତିଯୋଗିତା କରିପାରୁଛନ୍ତି, ଆଉ ଏହା ଚେସ୍ର ଭବିଷ୍ୟତକୁ ଆହୁରି ଉଜ୍ଜଳ କରିପାରିବ।
1: ଶ୍ରୋତାବନ୍ଧୁ, ଏହି ବିଶ୍ୱ ଚେସ୍ ଦିବସ ଆମକୁ ଅନେକ ସନ୍ଦେଶ ଓ ଅନେକ ମୂଲ୍ୟବାନ ଶିକ୍ଷା ଦେଇଥାଏ। ଯେମିତିକି ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବି ଚିନ୍ତି ନିଷ୍ପତ୍ତି ନେବା ଆବଶ୍ୟକ। ଧୈର୍ଯ୍ୟ ଓ ଏକାଗ୍ରତା ସଫଳତାର ମୁଖ୍ୟ ଚାବିକାଠି।
0: ଆଉ ତା ସହ ହାର ଓ ଜିତ୍ ଉଭୟ ଜୀବନର ଗୋଟେ ଅଂଶ। ହାରରୁ ଶିକ୍ଷା ନେଇ ଆଗକୁ ବଢ଼ିବା ଉଚିତ। ଯୋଜନା ଓ ଦୂରଦୃଷ୍ଟି ଦ୍ୱାରା କଠିନ ପରିସ୍ଥିତିକୁ ମଧ୍ୟ ଜୟ କରାଯାଇପାରିବ।
1: ଶ୍ରୋତାବନ୍ଧୁ, ମୋଟ ଉପରେ କହିବାକୁ ଗଲେ ବିଶ୍ୱ ଚେସ୍ ଦିବସ କେବଳ ଏକ ଖେଳର ଉତ୍ସବ ନୁହେଁ, ଏହା ମଣିଷର ବୁଦ୍ଧି, ସୃଜନଶୀଳତା ଓ ଚିନ୍ତନ ଶକ୍ତିର ଉତ୍ସବ। ଚେସ୍ ଆମକୁ ଶିଖାଏ ଯେ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟ, ଯୋଜନା ଓ ବିବେକ ଆବଶ୍ୟକ।
0: ତେବେ ଭାରତରୁ ଆରମ୍ଭ ହୋଇଥିବା ଏହି ମହାନ ଖେଳ ଆଜି ସମଗ୍ର ବିଶ୍ୱକୁ ଏକତ୍ର କରି ରଖିଛି। ବିଶ୍ୱ ଚେସ୍ ଦିବସ ଆମକୁ ଆମର ଏହି ପ୍ରାଚୀନ ଐତିହ୍ୟକୁ ସମ୍ମାନ କରିବା ସହ ନୂତନ ପିଢ଼ିକୁ ଚେସ୍ ଖେଳ ପ୍ରତି ଆକର୍ଷିତ କରିବା ପାଇଁ ପ୍ରେରଣା ଦେଇଥାଏ। ତେବେ ଏହି ଚେସ୍ କେବଳ ଏକ ଖେଳ ନୁହେଁ, ବରଂ ଏହା ଏକ ଜୀବନ ଦର୍ଶନ। ଏହା ମନକୁ ଶକ୍ତିଶାଳୀ, ଚିନ୍ତାକୁ ଏକତ୍ରିତ କରିବା ଓ ଜୀବନକୁ ଅଧିକ ସଫଳ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ।
1: ଶ୍ରୋତାବନ୍ଧୁ, ଆକାଶର ସୀମା ହିଁ ଶେଷ ନୁହେଁ। ଏହି କଥାକୁ ସତ୍ୟରେ ପରିଣତ କରିଥିବା ସବୁଠାରୁ ମହାନ ଘଟଣା ହେଉଛି ମନୁଷ୍ୟମାନଙ୍କର ଚନ୍ଦ୍ରପୃଷ୍ଠରେ ପ୍ରଥମ ପଦାର୍ପଣ। ପୃଥିବୀର ଇତିହାସରେ କେତେକ ଘଟଣା ଏପରି ଘଟିଛି ଯାହା କେବଳ ବୈଜ୍ଞାନିକ ସଫଳତା ନୁହେଁ, ବରଂ ମାନବ ସାହସ, ଦୃଢ ସଂକଳ୍ପ ଓ ଅଦମ୍ୟ ଇଚ୍ଛା ଶକ୍ତିର ଅନନ୍ୟ ପ୍ରତୀକ।
0: ଶ୍ରୋତାବନ୍ଧୁ, 1969 ମସିହା ଜୁଲାଇ 20 ତାରିଖରେ ସେହିପରି ଏକ ସ୍ୱର୍ଣ୍ଣିମ ଦିନ ଥିଲା, ଯେଉଁଦିନ ମନୁଷ୍ୟ ପ୍ରଥମ ଥର ପାଇଁ ପୃଥିବୀ ବାହାରେ ଥିବା ଅନ୍ୟ ଏକ ମହାଜାଗତିକ ପିଣ୍ଡ ଚନ୍ଦ୍ରରେ ପାଦ ରଖି ଅସମ୍ଭବକୁ ସମ୍ଭବ କରିଥିଲା। ଆଉ ଏହି ଘଟଣା କେବଳ ଆମେରିକାରେ ନୁହେଁ, ସମଗ୍ର ମାନବ ଜାତିର ବିଜୟ ଭାବରେ ଇତିହାସରେ ସ୍ଥାନ ପାଇଥିଲା।
1: ପ୍ରାଚୀନ କାଳରୁ ଚନ୍ଦ୍ର ମନୁଷ୍ୟର କଳ୍ପନା, ସାହିତ୍ୟ, ପୁରାଣ ଓ ବୈଜ୍ଞାନିକ ଅନୁସନ୍ଧାନର କେନ୍ଦ୍ରବିନ୍ଦୁ ହୋଇଆସିଛି। ରାତିର ଆକାଶରେ ଉଚ୍ଛଳ ଚନ୍ଦ୍ରକୁ ଦେଖି ମନୁଷ୍ୟ ମନରେ ଅନେକ ପ୍ରଶ୍ନ ଜନ୍ମ ନେଇଥିଲା। ଚନ୍ଦ୍ରରେ କଣ ଅଛି ବୋଲି, ସେଠାରେ ଜୀବନ ସମ୍ଭବ କି ନାହିଁ, ମନୁଷ୍ୟମାନେ କେବେ ସେଠାରେ ପହଞ୍ଚି ପାରିବ କି ନାହିଁ, ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବାରେ ବୈଜ୍ଞାନିକମାନେ ଦଶନ୍ଧି ଧରି ନିରନ୍ତର ପ୍ରୟାସ କରିଥିଲେ। ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ଆଧୁନିକ ବିଜ୍ଞାନର ଅଗ୍ରଗତି ଫଳରେ ଶେଷରେ ମନୁଷ୍ୟର ଏହି ସ୍ୱପ୍ନଟି ସାକାର ହୋଇଥିଲା।
0: ଆଉ ଚନ୍ଦ୍ରରେ ଅବତରଣ କୌଣସି ଗୋଟିଏ ଦିନର କାର୍ଯ୍ୟ ନଥିଲା, ଏହା ପଛରେ ରହିଥିଲା ବର୍ଷ ବର୍ଷର ଗବେଷଣା, ଉନ୍ନତ ପ୍ରଯୁକ୍ତି, ହଜାର ହଜାର ବୈଜ୍ଞାନିକ, ଇଞ୍ଜିନିୟର ଓ ମହାକାଶ ବିଶେଷଜ୍ଞଙ୍କର ନିଷ୍ଠାପୂର୍ଣ୍ଣ ପରିଶ୍ରମ। ଅନେକ ପରୀକ୍ଷା, ବିଫଳତା ଓ ବିପଦକୁ ଅତିକ୍ରମ କରି ଆମେରିକାର Apollo 11 ଅଭିଯାନ ସଫଳତାର ସହ ଇତିହାସ ସୃଷ୍ଟି କରିଥିଲା। ଆଉ ଏହି ଅଭିଯାନରେ ନିଲ୍ ଆର୍ମଷ୍ଟ୍ରଙ୍ଗ, ବଜ୍ ଅର୍ଲିନ୍ ଓ ମାଇକେଲ୍ କଲିନ୍ସ ଅଂଶଗ୍ରହଣ କରିଥିଲେ। ନିଲ୍ ଆର୍ମଷ୍ଟ୍ରଙ୍ଗ ପ୍ରଥମେ ଚନ୍ଦ୍ରରେ ପାଦ ରଖି ଇତିହାସ ରଚନା କରିଥିଲେ।
1: ଆପଣ ଜାଣନ୍ତି କି ଶ୍ରୋତାବନ୍ଧୁ, ନିଲ୍ ଆର୍ମଷ୍ଟ୍ରଙ୍ଗଙ୍କର ଏକ ଐତିହାସିକ ଉକ୍ତି ରହିଛି, ଏହା ଜଣେ ମଣିଷ ପାଇଁ ଏକ ଛୋଟ ପଦକ୍ଷେପ କିନ୍ତୁ ମାନବ ଜାତି ପାଇଁ ଏକ ବିରାଟ ଲମ୍ଫ। ଆଜି ମଧ୍ୟ ସମଗ୍ର ବିଶ୍ୱକୁ ଏହି ଉକ୍ତିଟି ପ୍ରେରଣା ଦେଇ ଆସୁଛି। ଏହି ବାକ୍ୟଟି କେବଳ ଜଣେ ମହାକାଶଚାରୀଙ୍କ ସଫଳତାର ପରିଚୟ ନୁହେଁ, ଏହା ମାନବ ସଭ୍ୟତାର ଅସୀମ ସମ୍ଭାବନା ଏବଂ ବୈଜ୍ଞାନିକ ପ୍ରଗତିର ଏକ ଅମର ସନ୍ଦେଶ।
0: ଆଉ ସେଥିପାଇଁ ପ୍ରତିବର୍ଷ 20 ଜୁଲାଇ

0: କୁ ଏକ ଐତିହାସିକ ଘଟଣାର ବାର୍ଷିକୀ ଭାବେ ପାଳନ କରାଯାଏ। ଆଉ ଏହି ଦିନଟି ଆମକୁ ଏଇଆ ସ୍ମରଣ କରାଇଛେ, ଦୃଢ଼ ଇଚ୍ଛାଶକ୍ତି, ବୈଜ୍ଞାନିକ ଚିନ୍ତାଧାରା, ପରିଶ୍ରମ ଏବଂ ଏକତାର ଶକ୍ତି ଦ୍ଵାରା ମଣିଷ ଅସମ୍ଭବ ମନେ ହେଉଥିବା ଲକ୍ଷ୍ୟକୁ ମଧ୍ୟ ହାସଲ କରିପାରିବ।
1: ଆଉ ଏହି ବାର୍ଷିକୀ କେବଳ ଏକ ଐତିହାସିକ ଘଟଣାର ସ୍ମରଣ ନୁହେଁ, ଏହା ଭବିଷ୍ୟତ ପିଢ଼ିକୁ ନୂତନ ସ୍ୱପ୍ନ ଦେଖିବା, ଗବେଷଣା କରିବା ଏବଂ ବିଜ୍ଞାନ ମାଧ୍ୟମରେ ମାନବ କଲ୍ୟାଣର ଅବଦାନ ରଖିବା ପାଇଁ ପ୍ରେରଣା ଦେଇଥାଏ।
0: ତେବେ ଶ୍ରୋତା ବନ୍ଧୁ, ଏହି ଚନ୍ଦ୍ର ଅଭିମୁଖେ ଯାତ୍ରାଟି କିଛି ଏହିପରି ଆରମ୍ଭ ହୋଇଥିଲା। 1969 ମସିହା ଜୁଲାଇ 16 ତାରିଖରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ବିଶାଳ ସାଟର୍ନ 5 ରକେଟ୍ ମାଧ୍ୟମରେ ଆପୋଲୋ 11 ଉତ୍କ୍ଷେପଣ କରାଯାଇଥିଲା। ଲକ୍ଷ ଲକ୍ଷ ଲୋକ ଏହି ଐତିହାସିକ ଉତ୍କ୍ଷେପଣକୁ ସାକ୍ଷାତ ଓ ଟେଲିଭିଜନ ମାଧ୍ୟମରେ ଦେଖିଥିଲେ। ପ୍ରାୟ 4 ଦିନର ଯାତ୍ରା ପରେ ମହାକାଶ ଯାନଟି ଚନ୍ଦ୍ରର କକ୍ଷପଥରେ ପହଞ୍ଚିଥିଲା। ତାପରେ ଇଗଲ ନାମକ ଲୁନାର ମଡ୍ୟୁଲାର ନିଲ୍ ଆମଷ୍ଟ୍ରଙ୍ଗ ଓ ବର୍ଜ ଅଲିନ୍ ଚନ୍ଦ୍ର ଆଡ଼କୁ ଅବତରଣ କରିଥିଲେ। ମାଇକେଲ କଲିନ୍ସ କଲମ୍ବିଆ କମାଣ୍ଡ ମଡ୍ୟୁଲରେ ଚନ୍ଦ୍ରକୁ ପରିକ୍ରମା କରୁଥିଲେ।
1: ଖାଲି ସେତିକି ନୁହେଁ ଶ୍ରୋତା ବନ୍ଧୁ, 20 ଜୁଲାଇ 1969 ଇକଲ ସଫଳତାର ସହ ସି ଅଫ୍ ଟ୍ରାଙ୍କ୍ଲୁଟି ନାମକ ସ୍ଥାନରେ ଅବତରଣ କରିଥିଲା। କିଛି ସମୟ ପରେ ନିଲ୍ ଆମଷ୍ଟ୍ରଙ୍ଗଙ୍କ ସିଡି ବାହାରି ଚନ୍ଦ୍ରରେ ପ୍ରଥମ ପାଦ ରଖିଥିଲେ। ଏହି ଐତିହାସିକ ମୁହୂର୍ତ୍ତକୁ ବିଶ୍ୱର କୋଟି କୋଟି ଲୋକ ସିଧାସଳଖ ଦେଖିପାରିଥିଲେ। ତାଙ୍କ ପରେ ବଜ୍ ଅର୍ଲିନ୍ ମଧ୍ୟ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ। ଉଭୟ ମହାକାଶଚାରୀ ପ୍ରାୟ 2 ଘଣ୍ଟାରୁ ଅଧିକ ସମୟ ଚନ୍ଦ୍ରରେ ରହି ବିଭିନ୍ନ ବୈଜ୍ଞାନିକ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହି ଘଟଣାଟି ମାନବ ସଭ୍ୟତାର ସବୁଠାରୁ ବଡ ବୈଜ୍ଞାନିକ ସଫଳତା ମାନଙ୍କ ମଧ୍ୟରୁ ଏକ ଭାବରେ ଇତିହାସରେ ସ୍ଥାନ ପାଇଛି।
0: ଶ୍ରୋତା ବନ୍ଧୁ, ଚନ୍ଦ୍ରରେ ମଣିଷଙ୍କର ପ୍ରଥମ ପଦାର୍ପଣ ବିଜ୍ଞାନ ଓ ପ୍ରଯୁକ୍ତିର ଏକ ବିପ୍ଳବ ଆଣିଥିଲା। ଏହି ଅଭିଯାନ ଫଳରେ ରକେଟ୍ ବିଜ୍ଞାନ, କମ୍ପ୍ୟୁଟର ପ୍ରଯୁକ୍ତି, ଉପଗ୍ରହ ଯୋଗାଯୋଗ, ନେଭିଗେସନ୍ ଏବଂ ମହାକାଶ ଯନ୍ତ୍ରପାତିରେ ଦ୍ରୁତ ଅଗ୍ରଗତି ଘଟିଥିଲା। ଆଜି ଆମେ ବ୍ୟବହାର କରୁଥିବା GPS, ଉପଗ୍ରହ ଯୋଗାଯୋଗ, ପାଣିପାଗ ପୂର୍ବାନୁମାନ ଓ ଅନେକ ଆଧୁନିକ ପ୍ରଯୁକ୍ତି ମହାକାଶ ଗବେଷଣାରୁ ବହୁତ ଉପକୃତ ହୋଇଛି।
1: ଶ୍ରୋତା ବନ୍ଧୁ, ଚନ୍ଦ୍ରରେ ମନୁଷ୍ୟଙ୍କ ପ୍ରଥମ ପଦାର୍ପଣ ଆମକୁ ଅନେକ ମୂଲ୍ୟବାନ ଶିକ୍ଷା ଦେଇଥାଏ। ଏହା ଶିଖାଏ ଯେ କଠିନ ପରିଶ୍ରମ, ଅଧ୍ୟବସାୟ, ଶୃଙ୍ଖଳା, ସାହସ ଓ ବୈଜ୍ଞାନିକ ଚିନ୍ତାଧାରା ଦ୍ଵାରା ଅସମ୍ଭବ ମନେ ହେଉଥିବା କାର୍ଯ୍ୟକୁ ମଧ୍ୟ ସମ୍ଭବ କରାଯାଇପାରେ। ବିଫଳତାକୁ ଭୟ ନ କରି ତାହାର ଶିକ୍ଷା ନେଇ ଆଗକୁ ବଢିବା ହିଁ ପ୍ରକୃତ ସଫଳତାର ପଥ। ଆଜିର ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ ପ୍ରଯୁକ୍ତି ପ୍ରତି ଆଗ୍ରହୀ ହୋଇ ଭବିଷ୍ୟତରେ ଦେଶର ଉନ୍ନତିରେ ନିଜର ଅବଦାନ ରଖିପାରିବେ।
0: ତେବେ ମନୁଷ୍ୟର ଚନ୍ଦ୍ର ପୃଷ୍ଠରେ ପ୍ରଥମ ପଦାର୍ପଣ ମାନବ ସଭ୍ୟତାର ସବୁଠାରୁ ଗୌରବମୟ ଏବଂ ଯୁଗାନ୍ତକାରୀ ସଫଳତା ମାନଙ୍କ ମଧ୍ୟରୁ ଗୋଟିଏ। 20 ଜୁଲାଇ 1969 ନିଲ୍ ଆମଷ୍ଟ୍ରଙ୍ଗଙ୍କ ପ୍ରଥମ ପଦକ୍ଷେପ ପ୍ରମାଣ କରିଥିଲା ଯେ ମନୁଷ୍ୟର ସାହସ, ଜ୍ଞାନ, ଦୃଢ଼ ସଂକଳ୍ପ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ ଦ୍ଵାରା ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସାଧ୍ୟ କରାଯାଇପାରେ।
1: ଆଉ ଏହି ବାର୍ଷିକୀ କେବଳ ଅତୀତର ଏକ ଐତିହାସିକ ସଫଳତାର ସ୍ମରଣ ନୁହେଁ, ବରଂ ଭବିଷ୍ୟତ ପାଇଁ ଏକ ନୂତନ ପ୍ରେରଣା। ଏହା ଆମକୁ ବିଜ୍ଞାନକୁ ସମ୍ମାନ କରିବା, ଗବେଷଣାକୁ ପ୍ରୋତ୍ସାହନ ଦେବା ଏବଂ ନୂତନ ଆବିଷ୍କାର ପାଇଁ ନିରନ୍ତର ପ୍ରୟାସ କରିବାର ବାର୍ତ୍ତା ଦେଇଥାଏ। ଭାରତ ମଧ୍ୟ ଚନ୍ଦ୍ରଯାନ ଭଳି ସଫଳ ଅଭିଯାନ ମାଧ୍ୟମରେ ପ୍ରମାଣ କରିପାରିଛି ଯେ ଦୃଢ ଇଚ୍ଛାଶକ୍ତି ଓ ନିରନ୍ତର ପରିଶ୍ରମ ଦ୍ଵାରା ବିଶ୍ୱର ଶ୍ରେଷ୍ଠ ଦେଶମାନଙ୍କ ସହ ସମକକ୍ଷ ହୋଇପାରିବ।
0: କହିବାକୁ ଗଲେ ମଣିଷର ଚନ୍ଦ୍ର ପୃଷ୍ଠରେ ପ୍ରଥମ ପଦାର୍ପଣର ବାର୍ଷିକୀ ଆମକୁ ସଦା ମନେ ପକାଇ ଦିଏ ଯେ ଜ୍ଞାନ, ପରିଶ୍ରମ, ସାହସ ଓ ଏକତାର ଶକ୍ତି ଦ୍ଵାରା ମାନବ ଜାତି ଯେକୌଣସି ଚ୍ୟାଲେଞ୍ଜକୁ ଜୟ କରିପାରିବ ଏବଂ ଭବିଷ୍ୟତରେ ମହାକାଶର ଅଧିକ ରହସ୍ୟ ଉନ୍ମୋଚନ କରି ନୂତନ ଇତିହାସ ଏମିତି ରଚନା କରିପାରିବ। ଶ୍ରୋତା ବନ୍ଧୁ, ମହାକାଶକୁ ନେଇ ଏତେ କଥା ହେଲେଣି ଯେତେବେଳେ, ତେବେ ଚାଲନ୍ତୁ ନା ମିଶନ ମଙ୍ଗଲ ଚଳଚ୍ଚିତ୍ରରୁ ଶୁଣିନେବା ଏଇ ଗୀତଟି।

ଶୁଣୁଥିଲେ ଯୁବ ଭାଇ ଓ ଭଉଣୀମାନଙ୍କ ପାଇଁ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଯୁବବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ବିଷ୍ଣୁପ୍ରିୟା ଦାସ ଏବଂ ଅଙ୍କିତା ତ୍ରିପାଠୀ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। କିଛି ସମୟ ମଧ୍ୟରେ ଆପଣମାନେ ଶୁଣିପାରିବେ ହିନ୍ଦୀରେ ସମ୍ବାଦ, ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣିଲେ ହିନ୍ଦୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ପୁରୀ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:05:18 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସନ୍ଧ୍ୟା ଅଧିବେଶନର କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ।

ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି, ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ଆଜି ଜୁଲାଇ ମାସ 18 ତାରିଖ, ଆସନ୍ତୁ ଶୁଣିବା ଆଜିର ପାଣିପାଗର ସୂଚନା ସମ୍ପର୍କରେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶାର ପୁରୀ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ତେବେ ସର୍ବାଧିକ ବର୍ଷା ପୁରୀର ସତ୍ୟବାଦୀଠାରେ 11 ସେଣ୍ଟିମିଟର ରେକର୍ଡ କରାଯାଇଥିବା ସମୟରେ ଗୋପରେ 10 ସେଣ୍ଟିମିଟର, ନିମାପଡ଼ା ଏବଂ ପୁରୀରେ 9 ସେଣ୍ଟିମିଟର, ଅସ୍ତରଙ୍ଗରେ 8 ସେଣ୍ଟିମିଟର, କାକଟପୁର, ବ୍ରହ୍ମଗିରି, ପିପିଲି ଓ ବାଲିପାଟଣା

ଠାରେ 6 ସେଣ୍ଟିମିଟର, ଟାଙ୍ଗୀ ଠାରେ 5 ସେଣ୍ଟିମିଟର, ଜଟଣୀ ଠାରେ 3 ସେଣ୍ଟିମିଟର ବର୍ଷା ହୋଇଛି। ଦକ୍ଷିଣ ଉପକୂଳ ଓଡ଼ିଶାର ସମତଳ ଅଞ୍ଚଳରେ ସର୍ବାଧିକ ଦିନର ତାପମାତ୍ରା ପାରଳା ଖେମୁଣ୍ଡିରେ 36 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା, ତା ସହିତ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ତେବେ ମତ୍ସ୍ୟଜୀବୀମାନଙ୍କ ପାଇଁ ଆସନ୍ତା 5 ଦିନ ପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ପାଣିପାଗ ସତର୍କ ସୂଚନା ଜାରି କରାଯାଇ ନାହିଁ। ସେହିପରି ବର୍ତ୍ତମାନ ଆଗାମୀ 2 ଦିନ ମଧ୍ୟରେ ପାଣିପାଗର ବଡ଼ ଧରଣର ସେହିଭଳି କୌଣସି ବଡ଼ ପରିବର୍ତ୍ତନ ସମ୍ଭାବନା ନାହିଁ। ଏଇଠି ଶେଷ ହେଲା ପାଣିପାଗର ସୂଚନା। ଆସନ୍ତା ଶୁଣିବା ଭକ୍ତି ଗୀତଟି। ଗାଇଛନ୍ତି ଚିତ୍ତ ଜେନା, ଗୀତ ରଚନା କରିଛନ୍ତି ଅମରେନ୍ଦ୍ର ମହାନ୍ତି, ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କର ସଙ୍ଗୀତ ସଂଯୋଜନା।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ RBI କହେ ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
1: ଏକ ପ୍ରକାର ସେ PM ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମେ ଶିଳ୍ପୀ ଭିକିଙ୍କ କଣ୍ଠରେ ଶୁଣିବା ଯତୀନ୍ଦ୍ର ପ୍ରଧାନଙ୍କ ଗୀତ ରଚନାରୁ, ଗୀତଟିକୁ ସଂଯୋଜନା କରିଛନ୍ତି ଶାନ୍ତିରାଜ ଖୋସଲା।

ଉଦିତ ନାରାୟଣଙ୍କ କଣ୍ଠରେ ଆସନ୍ତା ଶୁଣିବା ଓଡ଼ିଆ ଆଲବମ୍ ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

0: ଏହି ଗୀତ ସହିତ ଶେଷ କରୁଛୁ ଆଜିର ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆଜି ଆପଣମାନେ ଶୁଣିଲେ ଭିକି, ନିବେଦିତା, ଉଦିତ ନାରାୟଣ ଏବଂ ଇରା ମହାନ୍ତିଙ୍କ କଣ୍ଠରେ କେତୋଟି ଓଡ଼ିଆ ଆଲବମ୍ ଗୀତ। ପରବର୍ତ୍ତୀ କାର୍ଯ୍ୟକ୍ରମ ବିଜ୍ଞାପନ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଏବଂ ତାପରେ ପରେ ଆଜିର ପ୍ରସଙ୍ଗ ଆକାଶବାଣୀ କଟକରୁ।
1: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ।

0: ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଭୋଇ ସେବକମାନଙ୍କ ଦ୍ୱାରା ଚାରମାଳ ବନ୍ଧା କାର୍ଯ୍ୟ ଜାରି ରହିଛି। ଏହାପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ଓ ମଙ୍ଗଳାର୍ପଣ କରାଯାଇ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରାଯିବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅଭଡ଼ା ଉପଲବ୍ଧ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି।
1: ଆଡ଼ପ ମଣ୍ଡପ ପହଣ୍ଡିରେ ମହାପ୍ରଭୁ ଏବଂ ସମସ୍ତ ରଥତ୍ରୟରେ ଅବସ୍ଥାପିତ ଶ୍ରୀବିଗ୍ରହ ମାନେ ଆଡ଼ପ ମଣ୍ଡପକୁ ଯିବେ। ତେଣୁ ଆସନ୍ତାକାଲି ଯେହେତୁ ଆଡ଼ପ ମଣ୍ଡପ ବିଜେ କଲା ପରେ ଆଡ଼ପ ଅଭଡ଼ା ବାହାରିବ, ତେଣୁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ମଧ୍ୟ ଆସିବା। ତେଣୁ ଆମେ ଆଶା କରିବୁ ସମସ୍ତଙ୍କ ସହଯୋଗରେ ଯୋଉ ବି ଶ୍ରଦ୍ଧା

0: ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି।
1: ଆଡ଼ପ ମଣ୍ଡପ ପହଣ୍ଡିରେ ମହାପ୍ରଭୁ ଏବଂ ସମସ୍ତ ରଥତ୍ରୟରେ ଅବସ୍ଥାପିତ ଶ୍ରୀବିଗ୍ରହ ମାନେ ଆଡ଼ପ ମଣ୍ଡପକୁ ଯିବେ। ତେଣୁ ଆସନ୍ତାକାଲି ଯେହେତୁ ଆଡ଼ପ ମଣ୍ଡପ ବିଜେ କଲା ପରେ ଆଡ଼ପ ଅଭଡ଼ା ବାହାରିବ, ତେଣୁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ମଧ୍ୟ ଆସିବା, ତେଣୁ ଆମେ ଆଶା କରିବୁ ସମସ୍ତଙ୍କ ସହଯୋଗରେ ଯେଉଁ ବି ଶ୍ରଦ୍ଧାଳୁ ଭକ୍ତ ଆସିବେ ଗୋଟେ ସୁଖଦ ଅନୁଭୂତି ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଦର୍ଶନ କରିବେ। ବିଗତ ଦିନର ବୈଠକ ପରେ ଆଜି ଆମେ ତାର ଜଏଣ୍ଟ କୋଅର୍ଡିନେସନ ମିଟିଂ କରିଛୁ, କିନ୍ତୁ ପ୍ରସ୍ତୁତିକରଣ ସରିଛି। ତେଣୁ ସେଇ ବୈଷୟିକ ଦଳ ଏବେ ଯାଇକି ତାର ଅନୁଧ୍ୟାନ କରିବେ। ଜଗମୋହନ ନାଟମଣ୍ଡପ ଭୋଗମଣ୍ଡପର ଯାହାର ବି ସଂରକ୍ଷଣ କାର୍ଯ୍ୟ ଅଛି ତା ଉପରେ ଆମେ ଆଗତରା ଆଲୋଚନା କରିକି ତାର ପ୍ରସ୍ତୁତିକରଣ କରିଛୁ, ସେହି କାର୍ଯ୍ୟ ସେମାନେ ତୁରନ୍ତ ଆରମ୍ଭ କରିବେ।
0: ସମାଜର ସମସ୍ତ ବର୍ଗ ବିଶେଷ କରି ଜନଜାତିଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ଜନଜାତିଙ୍କ ବିକାଶ ପାଇଁ ସରକାର ବୈଷୟିକ ଶିକ୍ଷାରେ ସମାନୁପାତିକ ସଂରକ୍ଷଣ, ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ବୃଦ୍ଧି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଅଣୁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ କରାଯାଉଛି। ସେହିପରି କେନ୍ଦ୍ର ସରକାରଙ୍କ ଆଦି କର୍ମଯୋଗୀ, ଧର୍ତ୍ତିଆ ବା ଜନଭାଗିଦାରୀ ଆଦି ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଅନ୍ତୋଦୟର ମୂଲ୍ୟବୋଧରେ ସମାଜର ଅନ୍ତିମ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚି ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତା ମାସରେ ଇନ୍ଭେଷ୍ଟର୍ସ ରୋଡ୍ ଶୋ ଆୟୋଜିତ ହେବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରୋଡ୍ ଶୋରେ ଓଡ଼ିଶା ଦଳର ନେତୃତ୍ୱ ନେବେ। ଏଥିରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯିବ। ଗତ 2 ବର୍ଷ ମଧ୍ୟରେ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ହେବା ସହିତ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନିୟମିତ ପୁଞ୍ଜିନିବେଶ, ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେବା ସହିତ ସମୀକ୍ଷା କରୁଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ଶିଳ୍ପାନୁକୂଳ ଦକ୍ଷତା ପ୍ରଦାନ ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ଅଭିଷେକ ହଲ୍ରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରବଣ ଶକ୍ତି ବାଧିତ ବାଳିକାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରବଣ ଶକ୍ତି ବାଧିତ ବାଳିକାଙ୍କ ନିମନ୍ତେ ଦକ୍ଷତା ବିକାଶ ଓ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ଶିଳ୍ପ କ୍ଷେତ୍ର ସହ ସେମାନଙ୍କୁ ଯୋଡ଼ିବା ପାଇଁ ଆଗାମୀ ଦିନରେ ପ୍ରୟାସ କରାଯିବ। ଏହାଦ୍ୱାରା ସେମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ସମ୍ମାନଜନକ ଜୀବନଯାପନ କରିପାରିବେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଯୋଗଦେଇ କହିଛନ୍ତି, ଚିକିତ୍ସା ଶିକ୍ଷା, ଗବେଷଣା, ନବସୃଜନ ଏବଂ ରୋଗୀ ସେବାରେ ପ୍ରତିଷ୍ଠାନର ଉତ୍କର୍ଷତା ଯାତ୍ରାରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଡାକ୍ତରୀ ବୃତ୍ତିକୁ ଦାୟିତ୍ୱ, ପ୍ରତିବଦ୍ଧତା ଏବଂ ସେବା ମନୋଭାବ ସହ ନିର୍ବାହ କରିବା ପାଇଁ ସ୍ନାତକ ଡାକ୍ତରମାନଙ୍କୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି।
2: और ये सभी डॉक्टर्स, ये सभी हमारे नर्सिंग प्रोफेशनल्स देश का भविष्य हैं। हम सभी एक स्वस्थ भारत के जरिए एक विकसित भारत एट 2047 बनाने की दिशा में अग्रसर हैं। और मैं यही उम्मीद करती हूँ कि ये सभी बच्चे जब अपनी प्रैक्टिस प्रारंभ करें तो देश के हर नागरिक के प्रति मन में सेवा भाव के साथ काम करें।
0: କେନ୍ଦ୍ର ସରକାର ଏମ୍ସରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉନ୍ନତ ଚିକିତ୍ସା ଓ ଗବେଷଣା ସୁଯୋଗ ପ୍ରଦାନ କରୁଛନ୍ତି। ସୁଲଭ ସ୍ୱାସ୍ଥ୍ୟସେବା ପ୍ରତି କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ମତବ୍ୟକ୍ତ କରି ଶ୍ରୀମତୀ ପଟେଲ କହିଛନ୍ତି, ଡିଜିଟାଲ ସ୍ୱାସ୍ଥ୍ୟ ପଦକ୍ଷେପ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ମେଡିକାଲ ସିଟ୍ ଏବଂ 85,000 ସ୍ନାତକୋତ୍ତର ସିଟ୍ ରହିଛି। କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ ଆଜି 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। କାର୍ତ୍ତିକ ଆର୍ୟନ ଓ ମାମୁଟିଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା ଭାବେ ଚୟନ କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ରାଜକୁମାର ରାଓଙ୍କ ଅଭିନୀତ ଶ୍ରୀକାନ୍ତକୁ ଶ୍ରେଷ୍ଠ ହିନ୍ଦୀ ସିନେମା ଭାବେ ଚୟନ କରାଯାଇଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କର୍କଟ ରୋଗର ଚିକିତ୍ସା ସୁବିଧା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଚଳିତ ବର୍ଷ ବଜେଟ୍ରେ ମୁଖ୍ୟମନ୍ତ୍ରୀ କର୍କଟ ଆରୋଗ୍ୟ ଯୋଜନା ସାମିଲ ହୋଇଛି। ଏଥିସହିତ 121 ପ୍ୟାକେଜ୍କୁ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କର୍କଟ ରୋଗର ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ପାଣ୍ଠିରୁ ବହନ କରାଯିବ ବୋଲି ମନ୍ତ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ବାହ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ବିଧାନସଭା ବାଚସ୍ପତି ତଥା

0: ପୂର୍ବ ବିଧାୟିକା ସୁରମା ପାଢ଼ୀ ଏବଂ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ଶୁଭାରମ୍ଭ କରିଛନ୍ତି। ରଣପୁର ଅଞ୍ଚଳରେ ସଂସ୍କୃତି ଓ ବିକାଶର ଧାରା ନିରନ୍ତର ଆଗକୁ ବଢ଼ିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ କ୍ଷେତ୍ର ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧିକୁ ନେଇ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଦ୍ୱାରା ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କଳା ସାହିତ୍ୟ ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା 58 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନୂଆପଡ଼ା ପୁଲିସ ପକ୍ଷରୁ ସୁସ୍ଥ ଶରୀର ସୁଦୃଢ଼ ମନ ଓ ନିଶାମୁକ୍ତ ସମାଜ ଗଠନ ବାର୍ତ୍ତା ନେଇ ମିଶନ ଫିଟ୍ ନୂଆପଡ଼ା ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ୱାକାଥନ୍ରେ ଅଂଶଗ୍ରହଣ କରିଥିଲେ। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ବିଧିସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅଦାଲତରେ 80 ମାମଲା ଚିହ୍ନଟ କରାଯାଇ ସେଥିମଧ୍ୟରୁ 13 ମାମଲାର ଆପୋଷ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟରେ 12 ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଉପମା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ନବରଙ୍ଗପୁର ବାପୁଜୀ ପବ୍ଲିକ ବିଦ୍ୟାଳୟଠାରେ ଚାଇଲ୍ଡ ହେଲ୍ପଲାଇନ୍ କର୍ମଚାରୀଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ସ୍ୱଚ୍ଛତା ହିଁ ସେବା ଅଭିଯାନର ଆଭିମୁଖ୍ୟକୁ ଆଧାର କରି ପୁରୀ ରଥଯାତ୍ରାରେ ସାମିଲ ହେଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାଗତ ପାଇଁ ଏକ ବୃହତ ନାଗରିକ ସେବା ଅଭିଯାନ ଜାରି ରହିଛି। ସହରକୁ ନିର୍ମଳ ରଖିବା ପାଇଁ ନିରନ୍ତର ଶ୍ରମଦାନ କରୁଥିବା ହଜାର ହଜାର ସଂଖ୍ୟକ ଉତ୍ସର୍ଗୀକୃତ ସଫେଇ କର୍ମଚାରୀ ଏହି ଅଭିଯାନର କର୍ଣ୍ଣଧାର ସାଜିଛନ୍ତି। ମୌସୁମୀ ବର୍ଷା ପରିସ୍ଥିତି ସତ୍ତ୍ୱେ ବର୍ତ୍ତମାନ ପରିବେଶକୁ ସ୍ୱଚ୍ଛ ସୁରକ୍ଷିତ ଓ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ନିମନ୍ତେ ପୁରୀ ମହାନଗର ନିଗମ ପକ୍ଷରୁ ଏକ ବୃହତ ନାଗରିକ ସେବା ଯୋଜନା ଆରମ୍ଭ କରାଯାଇଛି। ଏହି ଅଭିଯାନରେ 1451 ଜଣ ସଫେଇ କର୍ମଚାରୀ 570 ଆବର୍ଜନା ସଂଗ୍ରହ ଗାଡ଼ି 15 ସେସ୍ପୁଲ୍ ଗାଡ଼ି ଏବଂ 3 ମେକାନିକାଲ୍ ରୋଡ୍ ସୁଇପିଂ ମେସିନ୍ ନିୟୋଜିତ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରାୟ 1600 ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି। 3000 ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଲୋକୀକରଣର ମଧ୍ୟ ବ୍ୟବସ୍ଥା କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ 610.21 ଫୁଟ୍ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 84,767 ଘନଫୁଟ୍ ଜଳ ପ୍ରବେଶ କରୁଥିବାବେଳେ 32,608 ଘନଫୁଟ୍ ଜଳ ନିଷ୍କାସିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ତଳେ ଥିବାବେଳେ ଶାଖାନଦୀ ଗେଙ୍ଗୁଟି କୋଚିଳା ରେବ କପାଳି କଣ୍ଡିଆରେ ବନ୍ୟା ଜଳ ପ୍ରବେଶ କରିଛି। ଜିଲ୍ଲାର 7 ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଚାଷଜମି ଜଳମଗ୍ନ ହୋଇଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଭାରତର ମହାକାଶ କ୍ଷେତ୍ରରେ ସଂସ୍କାର ଏବଂ ଉତ୍ଥାନର ପ୍ରତିଫଳନ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ର ସରକାରଙ୍କ ଭବିଷ୍ୟମୁଖୀ ସଂସ୍କାର ମାଧ୍ୟମରେ ଭାରତର ମହାକାଶ କ୍ଷେତ୍ର ଏକ ଐତିହାସିକ ପରିବର୍ତ୍ତନ ଦେଇ ଗତି କରୁଛି। ଘରୋଇ ଭାବେ ବିକଶିତ ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ପହଞ୍ଚିଛି। ଆଗମନ ମିଶନ ଅଂଶସ୍ୱରୂପ ଏହି ଯାନ ପୃଥିବୀ ପୃଷ୍ଠରୁ 450 କିଲୋମିଟର ଉର୍ଦ୍ଧ୍ୱରେ ଏକ ପେଲୋଡ୍କୁ ସଫଳତାର ସହ କକ୍ଷପଥରେ ସ୍ଥାପନ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ

0: ଆଜିର ପ୍ରସଙ୍ଗରେ ଶୁଣିଲେ ଭାରତର ମହାକାଶ କ୍ଷେତ୍ରରେ ସଂସ୍କାର ଏବଂ ଉତ୍ଥାନର ପ୍ରତିଫଳନ, ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ୱାନ୍, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଛି।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ପରେ ପରେ ଆଜିର ପ୍ରସଙ୍ଗ। ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଦିୱାନା, ଗାଇଛନ୍ତି ଗୀତଟିକୁ କୃଷ୍ଣା।

0: ଏଇ ଗୀତ ସହିତ ଶେଷ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଆପଣ ଶୁଣିଲେ ଦିୱାନା କଥାଚିତ୍ର ଏବଂ ପାଗଳପ୍ରେମୀ କଥାଚିତ୍ରର ଗୀତ। ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଆକାଶବାଣୀ କଟକରୁ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା ଯାତ୍ରାରେ ଏକ ଅଧ୍ୟାୟ ଯୋଡ଼ିଛି, କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଆର୍ଟିକିଲ୍ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ। ଗୁଜରାଟର ଅହମ୍ମଦାବାଦସ୍ଥିତ ଏକ ବାଣ ପ୍ରସ୍ତୁତି କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ପରସ୍ପରକୁ ଭେଟିବେ ଫ୍ରାନ୍ସ ଓ ଇଂଲଣ୍ଡ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଆସନ୍ତା ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତର ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ଚିକିତ୍ସା, ଶିକ୍ଷା ଓ ଗବେଷଣା, ନବସୃଜନ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏହି ଅନୁଷ୍ଠାନର ଉତ୍କର୍ଷତା ଦେଶର ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି। ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି, ଏବେ ଦେଶରେ ଏମ୍ସ ସଂଖ୍ୟା 23କୁ ବୃଦ୍ଧି ପାଇଛି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷାର କ୍ଷେତ୍ରକୁ ଏହା ଅଧିକ ସୁଦୃଢ଼ କରୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ତାଲିମ ମାଧ୍ୟମରେ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତରୀ ସ୍ନାତକ ସମାଜରେ ସ୍ୱତନ୍ତ୍ର ଭାବେ ପରିଗଣିତ ହୁଅନ୍ତି, ଏପରିକି ତାଙ୍କୁ ଡାକ୍ତର ପ୍ଲସ୍ ଭାବେ ମାନ୍ୟତା ମିଳିଥାଏ। ସୁଲଭ ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୁଫଳ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଦେଶବ୍ୟାପୀ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଦେଶରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ଅଧିକ ସୁବ୍ୟବସ୍ଥିତ ତଥା ସଶକ୍ତ କରିବାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଭୂମିକା ଉପରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏବେ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ଡାକ୍ତରୀ ସିଟ୍ ଏବଂ ପ୍ରାୟ 85,000 ସ୍ନାତକୋତ୍ତର ଡାକ୍ତରୀ ସିଟ୍ ଉପଲବ୍ଧ ରହିଛି। ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ଏଭଳି ଭିତ୍ତିଭୂମି ଅଧିକ ସୁଯୋଗ ପ୍ରଦାନ କରିପାରିଛି ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏକ ସୁସ୍ଥ ସମାଜ ହେଉଛି ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ। ନୂଆଦିଲ୍ଲୀରେ ଆଜି ଭାରତୀୟ ଡାକ୍ତରୀ ସଂଘ ପୁରସ୍କାର ସମାରୋହରେ ଯୋଗଦେଇ ଶ୍ରୀ ସିଂ କହିଛନ୍ତି, ଚିକିତ୍ସା ବୃତ୍ତିଗତ ସ୍ୱାସ୍ଥ୍ୟସେବା ପ୍ରଦାନ ସହିତ ଦେଶର ବିକାଶ ଯାତ୍ରାକୁ ମଧ୍ୟ ସଶକ୍ତ କରିଛନ୍ତି। ସମର୍ପଣ ଏବଂ ସେବା ମାଧ୍ୟମରେ ଡାକ୍ତରମାନେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ।

0: ଗ୍ଲାସ୍ଗୋର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍ଘାଟନୀ ସମାରୋହରେ ଭାରତୀୟ ଦଳର ପତାକା ଏବଂ ବ୍ୟାଟନଧାରୀଙ୍କ ନାମ ଘୋଷଣା କରାଯାଇଛି। ଭାରତୀୟ ଅଲିମ୍ପିକ୍ ସଂଘ ଆଜି ଏହା ଘୋଷଣା କରିଛି। ଅଲିମ୍ପିକ୍ ପଦକ ବିଜେତା ମୀରାବାଇ ଚାନୁ ଜାତୀୟ ପତାକା ଏବଂ ଲଭ୍ଲିନା ବୋର୍ଗୋହେଁ ବ୍ୟାଟନ ଧରିବେ। ଉଦ୍ଘାଟନୀ ସମାରୋହ ଆସନ୍ତା 23 ତାରିଖରେ ଓଭୋ ହାଇଡ୍ରୋ ଆରେନାଠାରେ ଅନୁଷ୍ଠିତ ହେବ। ଏକ ପ୍ରେସ୍ ବିଜ୍ଞପ୍ତିରେ ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପିଟି ଉଷା କହିଛନ୍ତି, ଭାରତୀୟ କ୍ରୀଡ଼ାରେ ଏହି ଦୁଇ କ୍ରୀଡ଼ାବିତ୍ଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଧ୍ୟାୟ ଯୋଡ଼ିଛି, କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ। ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଲାଗି ଆଜି ପରସ୍ପରକୁ ଭେଟିବେ ଫ୍ରାନ୍ସ ଏବଂ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବାଦଦାତା ବସନ୍ତ କୁମାର ଜେନା, ଉପସ୍ଥାପନାରେ ମୁଁ ନୀନା ସାହୁ। ସୁନ୍ଦରଗଡ଼ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା ଲକ୍ଷ୍ୟରେ ଚାଲିଥିବା 15 ଦିନିଆ ସ୍ୱତନ୍ତ୍ର ଶିଶୁ ଶ୍ରମିକ ନିରାକରଣ ଅଭିଯାନର ଅଂଶସ୍ୱରୂପ ରାଉରକେଲା ମହାନଗର ନିଗମ ସଭାଗୃହରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଆର୍ଏମ୍ସିର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଶିଶୁମାନଙ୍କ ସ୍ଥାନ ବିଦ୍ୟାଳୟରେ, କୌଣସି କାରଖାନା, ଦୋକାନ କିମ୍ବା ବିପଦପୂର୍ଣ୍ଣ କାର୍ଯ୍ୟସ୍ଥଳରେ ନୁହେଁ। ସଭାରେ ଜିଲ୍ଲାକୁ କିପରି ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ସେ ନେଇ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏ ସମ୍ବନ୍ଧରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ମୁଖ୍ୟ ଶ୍ରୀବନ୍ତ ଜେନା କହନ୍ତି,
3: ଚାଇଲ୍ଡ ପ୍ରୋଟେକ୍ସନ ମେକାନିଜମ ହିସାବରେ ପ୍ରାୟ ଆମର ପ୍ରତି ବ୍ଲକରେ ଏବଂ ପଞ୍ଚାୟତରେ ଚାଇଲ୍ଡ ପ୍ରୋଟେକ୍ସନ କମିଟି ଅଛି। ଏହି କମିଟି ମାନଙ୍କୁ ବିଭିନ୍ନ ସମୟରେ ତାଲିମ ଦିଆଯାଉଛି। ତା ଛଡ଼ା ଆମେ ବିଭିନ୍ନ ପ୍ରକାର ଆୱାରନେସ୍ କାମ କରୁଛୁ, ସଚେତନତା କାମ କରୁଛୁ, ବିଶେଷ କରି ଚାଇଲ୍ଡ ଲେବର ଉପରେ ପିଲାମାନଙ୍କୁ କେମିତି ସ୍କୁଲକୁ ଅଣାଯିବ ସେ ଦିଗରେ ମଧ୍ୟ କାମ କରୁଛୁ। ଜିଲ୍ଲାସ୍ତରୀୟ ଯୋଉ ସଚେତନତା କାର୍ଯ୍ୟକ୍ରମ ହଉଛି, ଯେମିତି ଯତ୍ରା ହେଲା, ତୋଷାଳୀ ମେଳା ହେଲା, ସେଠି ମଧ୍ୟ ଆମର ଚାଇଲ୍ଡ ଲାଇନ୍ ତରଫରୁ ଏବଂ ଡିସିପି ୟୁନିଟ୍ ତରଫରୁ ଷ୍ଟଲ ଲାଗୁଛି ଏବଂ ଲିଫ୍ଲେଟ୍ ସବୁ ଦିଆହଉଛି। ଆଉ ବଡ଼ ବଡ଼ ଜାଗାରେ ମଧ୍ୟ କରାହେଇଛି, ବିଶେଷ କରି ସୁନ୍ଦରଗଡ଼ରେ ଶିଶୁ ଶ୍ରମିକ ଉଚ୍ଛେଦ କରିବା ପାଇଁ। ସୁନ୍ଦରଗଡ଼ ଯେହେତୁ ଟ୍ରାଇବାଲ ଡୋମିନେଟେଡ୍ ଏରିଆ, ଆଉ ଏଠି ବିଶେଷ କରି ରାଉରକେଲା କୋଡ଼ିଆ ସାଇଡ୍ରେ ଫ୍ଲୋଟିଂ ପପୁଲେସନ ରହୁଛନ୍ତି, ତେଣୁ ବାହାରୁ ଆସୁଛନ୍ତି ବହୁତ। ଏବଂ ଯେହେତୁ ରେଲୱେ ଲାଇନ୍ ରହୁଛି, ବହୁ ସମୟରେ ପିଲାମାନେ ଆସୁଛନ୍ତି, ଭିକ୍ଷାବୃତ୍ତି କରୁଛନ୍ତି, ଚାଇଲ୍ଡ ଲେବର ହିସାବରେ କାମ କରୁଛନ୍ତି ଏବଂ ତାଙ୍କୁ ଚାଇଲ୍ଡ ଲାଇନ୍ ତରଫରୁ ଏବଂ ଲେବର ଡିପାର୍ଟମେଣ୍ଟ ତରଫରୁ ମିଳିତ ଆନୁକୂଲ୍ୟରେ ମଧ୍ୟ ଆମର ପ୍ରୋଗ୍ରାମ କରାହଉଛି। ପିଲାମାନଙ୍କୁ ମଧ୍ୟ ରେଡ୍ କରାହଉଛି, ପିଲାମାନଙ୍କୁ ରେସ୍କ୍ୟୁ କରାହଉଛି। ରେସ୍କ୍ୟୁ କରାହେଇକି ତାଙ୍କର ହୋମ୍ ଡିଷ୍ଟ୍ରିକ୍ଟ ହେଲା, ହୋମ୍ ଷ୍ଟେଟ୍ ହେଲା, ତାଙ୍କୁ ଇଣ୍ଟିମେଟ୍ କରାହଉଛି ଏବଂ ସେ ଅନୁସାରେ ପିଲାମାନଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଉଛି।
2: ବିଶ୍ୱ ସାଇକେଲ ଦିବସ ପାଳନ ପରିପ୍ରେକ୍ଷୀରେ ଖେଲୋ ଇଣ୍ଡିଆ ଅନ୍ତର୍ଗତ ସିଟି ସ୍ତରୀୟ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ସଂଗଠନର ମହିଳା ସଦସ୍ୟଙ୍କ ସହ ସ୍କୁଲ ଓ କଲେଜର ଯୁବତୀମାନେ ଅଂଶଗ୍ରହଣ କରିଥିଲେ। ଭାରତ ସରକାରଙ୍କ ଯୁବ ଓ ସ୍ପୋର୍ଟସ୍ ମନ୍ତ୍ରଣାଳୟ, ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ, ଫିଟ୍ ଇଣ୍ଡିଆ, ସିଏଫ୍ଆଇ ଏବଂ ଓଡ଼ିଶା ସାଇକେଲିଂ ଆସୋସିଏସନର ମିଳିତ ସହଯୋଗରେ ଆୟୋଜିତ ଅସ୍ମିତା ସାଇକେଲିଂ ଲିଗ୍ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅନ୍ତର୍ଗତ ପରିଗଣନା ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଜିଲ୍ଲାର ସମସ୍ତ 7ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରିଗଣନା ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ମଧ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲାରେ ମୋଟ 14,64,547 ଜଣ ଭୋଟର ରହିଛନ୍ତି। ସେହିଭଳି 13,76,912 ପରିଗଣନା ଫର୍ମର ଡିଜିଟାଇଜେସନ ହୋଇଛି। ରାଉରକେଲା ମହାନଗର ନିଗମ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ରାଉରକେଲାର ମିଳିତ ଆନୁକୂଲ୍ୟରେ ବାଲୁଘାଟସ୍ଥିତ ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି ସେଣ୍ଟରରେ ପ୍ଲାଷ୍ଟିକ୍ ବର୍ଜ୍ୟର ମୂଲ୍ୟାଙ୍କନ ଓ ପୃଥକୀକରଣ ନିର୍ଦ୍ଧାରଣ ପାଇଁ ମାନକ ପରିଚାଳନା ପ୍ରକ୍ରିୟା ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ

0: ହୋଇଯାଇଛି। ଆର୍ଏମ୍ସିର ଡେପୁଟି କମିଶନର ଶ୍ରୀମତୀ ଅନିତା ନାୟକ ଯୋଗ ଦେଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଆସନ୍ତା ଅଗଷ୍ଟ 2ରୁ ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ସଫଳ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗିରିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ସେ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ସହରାଂଶ ବନୀକରଣରେ ଟାଉନ୍ ମାନଙ୍କରେ ଯୋଉ ଗଛ ଲଗାଯାଉଛି, ଆପଣ ଅର୍ବାନ୍ ପ୍ଲାଣ୍ଟେସନ୍ ତାକୁ କୁହାଯାଉଛି, ବିଭିନ୍ନ ଜାଗାରେ କଟକ ହଉ, ଭୁବନେଶ୍ୱର ହଉ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ରାଉରକେଲା, ସମ୍ବଲପୁର ବିଭିନ୍ନ ଜାଗାରେ ସବୁ ଆମର ଅର୍ବାନ୍ ପ୍ଲାଣ୍ଟେସନ୍ ସ୍କିମ୍ରେ ମଧ୍ୟ ଗଛ
1: ଲଗାଯାଉଛି,
0: ସହରାଞ୍ଚଳ ବୃକ୍ଷରୋପଣ କରାଯାଉଛି, ସହରରେ ଗଛ ସଂଖ୍ୟା ରହିବା ଦରକାର, ଗୋଟେ ଗ୍ରୀନ୍ ମାସ୍ ଡେଭଲପ୍ ହେବା ଦରକାର। ସେ ଜାଗାରେ ମଧ୍ୟ ଆପଣଙ୍କ ସ୍ପେଶାଲ କେୟାର ନିଆଯାଉଛି, ଚାରିପଟ ତାର ଫେନ୍ସିଂ କରାଯାଉଛି, ଯାହାଫଳରେ କି ସେଠି ଗାଈ ଗୋରୁ କିମ୍ବା ଅନ୍ୟାନ୍ୟ ନ ପଶି ସେଠି ନଷ୍ଟ ହୋଇପାରିବ ନାହିଁ। ପଥପାର୍ଶ୍ୱ ବନୀକରଣ ମଧ୍ୟ ଗୋଟେ ସ୍କିମ୍ ରହିଛି, ସେଠି ମଧ୍ୟ ଆଭିନ୍ୟୁ ପ୍ଲାଣ୍ଟେସନ୍ ଯୋଉ କରାହଉଛି, ବିଭିନ୍ନ ରୋଡ୍
1: ସାଇଡ୍ରେ
0: ପ୍ଲାଣ୍ଟେସନ୍ କରାଯାଉଛି, ଗୋଟେ ଗୋଟେ ଗଛରେ ମଧ୍ୟ ତାର ଫେନ୍ସିଂ କରାଯାଉଛି, ଗୋଟେ ଇଣ୍ଡିଭିଜୁଆଲ ଗଛ ମଧ୍ୟ ସେଠି ଫେନ୍ସିଂ କରାଯାଉଛି, 500 ଗଛ କୋଉ ଜାଗାରେ ଲଗା ହେଇଥିବ ଅର୍ବାନ୍ ପ୍ଲାଣ୍ଟେସନ୍, ସେଠି ମଧ୍ୟ ଚାରିପଟେ ବାର୍ବେଡ୍ ୱାର୍ ଫେନ୍ସିଂ ମଧ୍ୟ ଦିଆଯାଉଛି। ତା ସହିତ ଗୁଜୁରା ଜଙ୍ଗଲ ପୁନରୁଦ୍ଧାର କୁହାଯାଉଛି, ସେଠି ମଧ୍ୟ 200-800 ଗଛ ପର୍ଯ୍ୟନ୍ତ ମଧ୍ୟ ଲଗାଇ ସେ ଯାହାକୁ ରିଷ୍ଟକ୍ ଆଉଥରେ କରାଯାଉଛି। ଏ ଯୋଉ ଆମର ପ୍ଲାଣ୍ଟେସନ୍ ଆକ୍ଟିଭିଟି ଆପଣ ଦେଖୁଛନ୍ତି, ଆମର ବ୍ଲକ୍ ପ୍ଲାଣ୍ଟେସନ୍ ସାଧାରଣତଃ 1600 ଗଛ ଲାଗିଥାଏ, ଏବଂ ଅର୍ବାନ୍ ପ୍ଲାଣ୍ଟେସନ୍ ସେ ଜାଗାରେ ଯେତିକି ଫାଙ୍କା ଥିବ ସେ ଜାଗାରେ ଲାଗିବ, ଏବଂ ପଥପାର୍ଶ୍ୱ ବନୀକରଣରେ ଆପଣ ସାଧାରଣତଃ 4 meter ଗ୍ୟାପ୍ରେ ଗଛ ଲାଗିଥାଏ, ଏବଂ ଗୋଟେ ରନିଂ କିଲୋମିଟର ଆପଣଙ୍କର 250 ଗଛ ଲାଗିଥାଏ। ଯେଉଁ ଲୋକମାନଙ୍କୁ ମଧ୍ୟ ବାମ୍ବୋ ପ୍ଲାଣ୍ଟେସନ୍ ପାଇଁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି, ନ୍ୟାସନାଲ ବାମ୍ବୋ ପ୍ରୋଗ୍ରାମରେ ମଧ୍ୟ ଦିଆଯାଉଛି, ଏବଂ ଡିପାର୍ଟମେଣ୍ଟ ମଧ୍ୟ ବାମ୍ବୋ ପ୍ଲାଣ୍ଟେସନ୍ କରୁଛି। ତା ସହିତ ଏଇ ଯୋଉ ବୃକ୍ଷରୋପଣ କାର୍ଯ୍ୟକ୍ରମ କେବଳ ସରକାରୀ ସ୍ତରରେ ହେଉନି, ଏବଂ ବିଭିନ୍ନ ଡିପାର୍ଟମେଣ୍ଟ ମଧ୍ୟ କରୁଛି, ଫରେଷ୍ଟ ଡିପାର୍ଟମେଣ୍ଟ କରୁଛି, ସଏଲ କମିଶନ ଡିପାର୍ଟମେଣ୍ଟ କରୁଛି, ହର୍ଟିକଲଚର ଡିପାର୍ଟମେଣ୍ଟ ମଧ୍ୟ କରୁଛି। 2-3 ହବ ଆମର ବିଭିନ୍ନ ସ୍କିମ୍ରେ ମଧ୍ୟ ଲୋକମାନଙ୍କୁ ସବୁ ମାଗଣା ଚାରା ଦିଆହେଉଛି, ଲୋକମାନେ ମଧ୍ୟ ବିଭିନ୍ନ ଚାରା ସବୁ ନେଉଛନ୍ତି, ସେମାନଙ୍କୁ କାହାକୁ 50 କାହାକୁ 20 କାହାକୁ 100 ଯୋଉ ଚାରା ଦିଆଯାଇଛି, ସେମାନେ ମଧ୍ୟ ତାଙ୍କ ନିଜ ନିଜର ବାରିଆରେ କି ଫାଙ୍କା ଜାଗାରେ ମଧ୍ୟ ଗଛ ଲଗାଉଛନ୍ତି। ଏଇ ଯୋଉ ପ୍ଲାଣ୍ଟେସନ୍ ଆକ୍ଟିଭିଟି ସବୁ ରହିଛି, କେମିତି ପିଟ୍ ଖୋଳିବେ, କେମିତି ଗଛ ପୋତିବେ, ଏବଂ କେମିତି ସାର ଦେବେ, ସେମାନେ ମଧ୍ୟ ଗଛ ଯତ୍ନ ନେଇଥାନ୍ତି, ଯେମିତି ସରକାରୀ ସ୍ତରରେ ଅଫିସିଆଲ ମାନେ କରୁଛନ୍ତି, ଏବଂ ପ୍ରାଇଭେଟ ଲୋକମାନେ ମଧ୍ୟ ଏଇ ଯୋଉ ଚାରା ନେଇକି ସେମାନେ ମଧ୍ୟ ନିଜର ବାଡ଼ି ବଗିଚା ଲଗାଉଛନ୍ତି, ଏବଂ ତାର ମଧ୍ୟ ଯତ୍ନ ନେଉଛନ୍ତି।
1: ଯେମିତି ଆପଣ କହିଲେ ଉଜଡ଼ା ଜଙ୍ଗଲ ଯୋଉଗୁଡା ରହିଛି, ବା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ, କି ପଥପାର୍ଶ୍ୱ ବନୀକରଣ କାର୍ଯ୍ୟକ୍ରମ, ଯୋଉ ଯୋଉ ବନୀକରଣ କାର୍ଯ୍ୟକ୍ରମ ଆପଣଙ୍କର ସବୁ ରହିଛି, ସେ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଆମେ ଦେଖୁଛେ କି ସେ ଗଛଟି ବଞ୍ଚିଲା, ଏବଂ ତାର ଉପଯୁକ୍ତ ଯେମିତି ଆମେ ସାର ଦେବା କଥା, ଘାସ ବଛା କାମ, ଏଗୁଡ଼ା ସବୁ କେମିତି ପରିଚାଳନା କରନ୍ତି, କିଭଳି ଭାବରେ ସମ୍ଭବ ହୁଏ?
0: ଏଇଟା ସବୁ ଟାଇମଲି ସବୁ କାମ କରିବାକୁ ପଡେ, ଯେମିତି ଡିସେମ୍ବର କି ନଭେମ୍ବର କିମ୍ବା ଜାନୁଆରୀ ମାସରେ ନର୍ସରୀ କରାଯାଏ, ଏବଂ ଚାରାଟା ମଧ୍ୟ ଲାଗେ 6-7 ବଢିବା ପାଇଁ। ସେଭଳି ଭାବରେ ଏଇ ସବୁ ଟାଇମ ଅନୁସାରେ ଆପଣଙ୍କର ସାଇକ୍ଲିକ ପ୍ରୋସେସ କରାଯାଏ, ଚାରାଟା ଠିକ ହେଇଗଲା ଆପଣଙ୍କର 15-20 ଭିତରେ ଚାରାଟା ଠିକ ହେଇଗଲା, ଚାରା ଯାଇକି ଆପଣ ପ୍ଲାଣ୍ଟେସନ୍ ସାଇଡ୍ରେ ପହଞ୍ଚିଗଲା, ଏବଂ ମାର୍ଚ୍ଚ ଏପ୍ରିଲ ଭିତରେ ଗାତ ଖୋଳାଟା ସରିଗଲେ ଭଲ, ଏବଂ ତା ସହିତ ଗଛ ଲଗା ପରେ ପରେ ଯେମିତି ୱିନିଂ କରିବାକୁ ପଡିବ, ସଏଲ ୱାର୍କିଂ କରିବାକୁ ପଡିବ, ସଏଲ ମସ କନଜର୍ଭେସନ ଆକ୍ଟିଭିଟି କରିବାକୁ ପଡିବ, ଏସବୁ ହେଇସାରିଲା ପରେ ପ୍ରଥମ କଥା ହେଉଛି ଆମେ ପ୍ରୋଟେକ୍ସନ କେମିତି ଦେବା ଗଛ।
1: ହୁଏତ ପାହାଡ଼ରେ ସେଇଠି ଆପଣଙ୍କର ଗଛଟି ଲାଗିଗଲା, କିନ୍ତୁ ତାକୁ ପୁଣି ସୁରକ୍ଷା ଦେବାକୁ ପଡିବ।
0: ସୁରକ୍ଷା ଆମର ପ୍ରୋବ୍ଲେମ ରହୁଛି, ଉଜାଡ଼ ଜଙ୍ଗଲ ଯୋଉଠି ଆମର ଗଛ ଲଗାଯାଉଛି ସେ ଜାଗାରେ ଆପଣଙ୍କର ଗ୍ରୀନ ଫେନ୍ସିଂ ଗୋଟେ କରାହଉଛି, ଆପଣ ବାଉଁଶ ଲଗାଯାଉଛି, ତା ମଝିରେ ମଝିରେ ଆଗେପ ଲଗାଯାଉଛି, ଏବଂ ଡ୍ରାଇ ଫେନ୍ସିଂ ମଧ୍ୟ କରାହଉଛି। 2 ଫେନ୍ସିଂ କରାହଉଛି ଉଜାଡ଼ ଜଙ୍ଗଲର ପୁନରୁଦ୍ଧାରରେ, ଡ୍ରାଇ ଫେନ୍ସିଂ ଏବଂ ଗ୍ରୀନ ଫେନ୍ସିଂ କରାହଉଛି।
1: ସେଟା କେମିତି କ'ଣ?
0: ସେଠି 2 ବାଉଁଶ ଲଗାଯିବ, ତା ମଝିରେ 3 ଆଗେପ ଗଛ ଲଗାଯିବ, ଏମିତି ପ୍ଲାଣ୍ଟେସନ ଚାରିପଟେ ଆପଣଙ୍କର ବାଉଁଶ ଲଗାଯିବ ଏବଂ ଆଗେପ ଲଗାଯିବ, ଆମେ କହୁଛୁ ଗ୍ରୀନ ଫେନ୍ସିଂ କହୁଛୁ। ତା ସହିତ ମଧ୍ୟ ଆପଣ ଡ୍ରାଇ ଫେନ୍ସିଂରେ ବିଭିନ୍ନ ପ୍ରକାର ଚାରିପଟୁ ବାଡ଼ା କରାଯାଇଛି, ବାଉଁଶ ବାଡ଼ କରାଯିବ, କିମ୍ବା ବିଭିନ୍ନ ଲଟାରେ ଝାଟିରେ ବାଉଁଶ ବାଡ଼ କରାଯିବ, ବାଡ଼ କରାଯାଇ ଚାରିପଟୁ ଆପଣ ପ୍ଲାଣ୍ଟେସନ୍ଟା ବାଡ଼ କରାଯିବ ଉଜୁଳା ଜଙ୍ଗଲ ପୁନରୁଦ୍ଧାରରେ। ଆପଣ ଅର୍ବାନ୍ ପ୍ଲାଣ୍ଟେସନ୍ ମଧ୍ୟ ଚାରିପଟୁ ବାଡ଼ କରାଯିବ, ଏସବୁ କରିବା ପରେ ମଧ୍ୟ ଆପଣଙ୍କର ଗୋଟେ ଗୋଟେ ପ୍ରୋଟେକ୍ସନ୍ ୱାଚର୍ ମଧ୍ୟ ରଖାଯାଏ, ବର୍ଷ ତକ ରଖାଯାଏ। ଏବଂ ଏଇ ଯୋଉ ପ୍ଲାଣ୍ଟେସନ୍ କରାହଉଛି ଆପଣଙ୍କ ବିଭିନ୍ନ ପ୍ରକାର ପ୍ଲାଣ୍ଟେସନ୍ ସ୍କିମ୍ରେ 3 ପ୍ରୋଟେକ୍ସନ୍ ହେଇଛି, 4 ପ୍ରୋଟେକ୍ସନ୍ ରହିଛି, 5 ମଧ୍ୟ ବାଉଁଶ ପ୍ଲାଣ୍ଟେସନ୍ ମଧ୍ୟ 5 ପ୍ରୋଟେକ୍ସନ୍ କରାଯାଉଛି, 12 କି 15 ପାଇଁ ଗୋଟେ ଗୋଟେ ଲୋକ ରଖାଯାଉଛି। ଯୋଉଠି ବ୍ଲକ୍ ପ୍ଲାଣ୍ଟେସନ୍ କରାଯାଉଛି ସେଠି ଆପଣଙ୍କର ହାରାହାରି 50 ପ୍ଲାଣ୍ଟେସନ୍ କରାଗଲା, କିମ୍ବା 20 ପ୍ଲାଣ୍ଟେସନ୍ କରାଗଲା, 30 ପ୍ଲାଣ୍ଟେସନ୍ କରାଗଲା, ସେଇ ଜାଗାରେ ଆପଣ 2-3 ଲୋକ ହାରାହାରି ସେ ଯୋଗୁଛନ୍ତି, ଚାରିପଟେ ଯୋଗୁଛନ୍ତି,
1: ଯେମିତି ଗାଈ ଗୋରୁ କି ଛେଳି ମେଣ୍ଢା।
0: ଆମର ମେଜର ପ୍ରୋବ୍ଲେମ୍ ହେଉଛି ଆମର ବାୟୋଟିକ୍ ଇଣ୍ଟରଫରେନ୍ସ, ଲୋକମାନେ ଏବଂ ଗାଈ ଗୋରୁ ଛେଳି ମେଣ୍ଢା ଏସବୁ ପଶି ଯୋଉ ପ୍ଲାଣ୍ଟେସନ୍ ନଷ୍ଟ କରିଥାନ୍ତି। କେବଳ ଆମେ ଏଇ ଯୋଉ ଲୋକମାନଙ୍କୁ ରଖିକି ପ୍ଲାଣ୍ଟେସନ୍ଟା ହେଇପାରିବ ଠିକ୍ ନାହିଁ, ପ୍ଲାଣ୍ଟେସନ୍ ପାଖରେ ମଧ୍ୟ ନିଆଁ ଲାଗିଯାଏ, ସେଥିପାଇଁ ମଧ୍ୟ ହାରାହାରି ଜାନୁଆରୀ ମାସରେ କି ଫେବୃଆରୀ ମାସରେ ଆପଣ ଫାୟାର ଲାଇନ୍ ମଧ୍ୟ କରାଯାଏ, ଯେମିତି ନିଆଁଟା ଆସିଲେ ମଧ୍ୟ ଗୋଟେ ଜାଗାରେ ଆଉ ଜାଗାକୁ ଯାଇପାରିବନି, ଫାୟାର ୱାଚର ମଧ୍ୟ ବିଭିନ୍ନ ଜାଗା ସବୁ ରଖାଯାଇଥାଏ। ଏଇ ଯୋଉ ପ୍ରୋଟେକ୍ସନ୍ କରିବା ପାଇଁ ଯୋଉ ଥାନ୍ତି ପ୍ଲାଣ୍ଟେସନ୍ ୱାଚର ମାନେ ଥାନ୍ତି, ତା ପରିବର୍ତ୍ତେ ମଧ୍ୟ ଯୋଉ ଜାଗାରେ ପ୍ଲାଣ୍ଟେସନ୍ କରାଯାଇଥାଏ ସେ ଜାଗାରେ ଆପଣଙ୍କ ବିଭିନ୍ନ ପ୍ରକାର ଗାଁ ସବୁ ଥାଏ, ଏବଂ ସେ ଲୋକମାନଙ୍କୁ ମଧ୍ୟ ଆୱାରନେସ୍ କ୍ରିଏଟ୍ କରାଯାଇ ଏଇ ଯୋଉ ପ୍ଲାଣ୍ଟେସନ୍ଟା କରାଯାଇଛି ତାର ମଧ୍ୟ ଜଗାରଖା କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଏ, ଏବଂ ବିଭିନ୍ନ ପ୍ରକାର ଆମର ରହିଛି ବନ ସୁରକ୍ଷା ସମିତି ବହୁତ ଜାଗା ରହିଛି, ବିଭିନ୍ନ ଜାଗାରେ ଏନ୍ଜିଓ ମାନେ ମଧ୍ୟ ପ୍ଲାଣ୍ଟେସନ୍ ସୁରକ୍ଷା କରୁଛନ୍ତି, ଗାଁର ଲୋକମାନେ ମଧ୍ୟ ପ୍ଲାଣ୍ଟେସନ୍ ସେମାନେ ସବୁ ସୁରକ୍ଷା କରୁଛନ୍ତି, ସେମାନେ ମଧ୍ୟ ଆମର ଫାୟାର ପ୍ରୋଟେକ୍ସନ୍ରେ ଏବଂ ବିଭିନ୍ନ VSS ମାନଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଥାଏ, ଜଙ୍ଗଲ ଜଗିବେ ଏବଂ ନୂଆ ପ୍ଲାଣ୍ଟେସନ୍କୁ ମଧ୍ୟ ଜଗିବା ପାଇଁ।

0: ମାନଙ୍କର ଏଠି କିଭଳି ଭାବରେ ଭୂମିକା ରହିଛି, କାହିଁକି ନା ଯୋଉ ଚାରା ଧରନ୍ତୁ ସେମାନେ ନେଲେ ତାକୁ ବଞ୍ଚେଇବେ, ନହେଲେ ଆମେ ସେଠି ଖର୍ଚ୍ଚାନ୍ତ ହେଇଥିବା ସେ ଚାରା ଗୋଟେ ଉତ୍ପାଦନ କରିବା ପାଇଁ ଦେଖିଲା ବେଳକୁ ସେ ଚାରା ଆପଣଙ୍କର ମରିଯିବ। ଏ କ୍ଷେତ୍ରରେ କେମିତି କ'ଣ ଆପଣମାନଙ୍କର କିଛି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ, ନା ଲୋକମାନେ ପ୍ରକୃତରେ କ'ଣ ଦେଖୁଛନ୍ତି ସେମାନେ ସଚେତନ ହେଲେଣି?
1: ଜଙ୍ଗଲ ପାଖାପାଖି ଯୋଉଠି ପ୍ଲାଣ୍ଟେସନ୍ କରାହଉଛି ସେ ଜାଗାରେ ଆମର ବନ ସୁରକ୍ଷା ସମିତି କିମ୍ବା ଗାଁ ଲୋକମାନେ ସୁରକ୍ଷା ଦେଇଥାନ୍ତି। ତା ସହିତ ମଧ୍ୟ ପ୍ଲାଣ୍ଟେସନ୍ କରିବା ପୂର୍ବରୁ ସେ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଏବଂ ଗ୍ରାମ ପଞ୍ଚାୟତ ଯେଉଁମାନେ ଅଛନ୍ତି କର୍ମକର୍ତ୍ତା ସେମାନେ ସହିତ ମଧ୍ୟ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ଥ୍ରୁରୁ ଆମର ଫରେଷ୍ଟର କି ଫରେଷ୍ଟ ଗାର୍ଡ କିମ୍ବା ରେଞ୍ଜ ଅଫିସର ସେମାନେ ମଧ୍ୟ ଯୋଗାଯୋଗ କରିଥାନ୍ତି ଏବଂ ସେମାନେ ପ୍ରଥମ ପ୍ଲାଣ୍ଟେସନ୍ କରିବା ପୂର୍ବରୁ ଯେଉଁ ଯୋଗାଯୋଗ କରିଥାନ୍ତି। ଆଜିକାଲି ବହୁତ ଗାଁରେ ଡିମାଣ୍ଡ ହେଉଛି ତାଙ୍କ ଗାଁ ପାଖରେ ଯେଉଁ ଫାଙ୍କା ଜାଗା ରହୁଛି ତା ପ୍ଲାଣ୍ଟେସନ୍ କରିବା ପାଇଁ, ଏବଂ ସେଥିପାଇଁ ସେମାନେ ଯେତେବେଳେ ତାଙ୍କ ଆଡ଼ୁ ସେମାନେ କହିଥାନ୍ତି ପ୍ଲାଣ୍ଟେସନ୍ କରିବା ପାଇଁ ଏବଂ ଡିପାର୍ଟମେଣ୍ଟରୁ ପ୍ଲାଣ୍ଟେସନ୍ କରିଥାଏ, ସେ ସମୟରେ ଗୋଟେ ଭଲ ସମ୍ପର୍କ ସ୍ଥାପନ ହୋଇଥାଏ ଏବଂ ସେମାନେ ତାଙ୍କ ଆଡ଼ୁ ମଧ୍ୟ ଲୋକ ଦେଇକି ପ୍ଲାଣ୍ଟେସନ୍କୁ ଜଗିଥାନ୍ତି। ପ୍ରଶାସନିକ ସ୍ତରରେ ମଧ୍ୟ ବିଭିନ୍ନ ପ୍ରକାର ଏନ୍ଜିଓ ମାନେ ଅଛନ୍ତି, ପ୍ରଶାସନ ସ୍ତରରେ ଅନ୍ୟାନ୍ୟ ଅଫିସର ମାନେ ବି ଅଛନ୍ତି, ସେମାନେ ମଧ୍ୟ ଚେଷ୍ଟା କରିଥାନ୍ତି। ବିଭିନ୍ନ ପ୍ରକାର ଆମର ମିଟିଂ ହେଇଥାଏ, ସେଠି ମଧ୍ୟ ସମସ୍ତେ ଚେଷ୍ଟା କରନ୍ତି ଯେ ଗୋଟେ ଜାଗାରେ ଯେଉଁ ପ୍ଲାଣ୍ଟେସନ୍ ହେଉଛି, ବର୍ତ୍ତମାନ ଅବସ୍ଥାରେ ସମସ୍ତେ ଦେଖୁଛନ୍ତି ଯେ ଯେମିତି ଆମର ଉତ୍ତାପ ବଢ଼ିଯାଉଛି ଏବଂ ବର୍ଷା ଠିକ୍ ଭାବରେ ହେଉନି, ସମସ୍ତେ ଚେଷ୍ଟା କରୁଛନ୍ତି ଯେଉଁ ଜାଗାରେ ପ୍ଲାଣ୍ଟେସନ୍ ହେଉଛି ସେ ଜାଗାରେ ଠିକ୍ ରହୁ ଏବଂ ଗଛଟି ଭଲ ଭାବରେ ବଢ଼ୁ। ଏବଂ ଫରେଷ୍ଟ ଡିପାର୍ଟମେଣ୍ଟ ଆଡ଼ୁ ଯେଭଳି ଭାବରେ ଆପଣଙ୍କର ପ୍ଲାଣ୍ଟେସନ୍ ୱାଚର୍ ରହୁଛି, ବନ ସୁରକ୍ଷା ସମିତିର ସଭ୍ୟମାନେ ସେମାନେ ମଧ୍ୟ ଆସୁଛନ୍ତି ଜଗିବା ପାଇଁ। ତା ସହିତ ବିଭିନ୍ନ ପ୍ରକାର VSS ମାନଙ୍କୁ ମଧ୍ୟ ଆମେ ବିଭିନ୍ନ ପ୍ରକାର ଆୱାର୍ଡ଼ସ୍ ଦେଇଥାଉ, ପ୍ରୋଟେକ୍ସନ୍ ଏବଂ କନଜରଭେସନ୍ ପାଇଁ ଆୱାର୍ଡ଼ସ୍ ଦେଇଥାଉ। ତା ସହିତ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଅନରାରୀ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ମାନେ ଅଛନ୍ତି, ସେମାନେ ମଧ୍ୟ ଚେଷ୍ଟା କରନ୍ତି ପ୍ଲାଣ୍ଟେସନ୍ ଠିକ୍ ରହୁ, ଜଙ୍ଗଲ ଠିକ୍ ରହୁ ଏବଂ ଜନ୍ତୁ ମଧ୍ୟ ଠିକ୍ ରୁହନ୍ତୁ। ତା ପାଇଁ ସେମାନେ ମଧ୍ୟ ଚେଷ୍ଟା କରିଥାନ୍ତି ଯେ ଯେଉଁ ଜାଗାରେ ପ୍ଲାଣ୍ଟେସନ୍ ହେଉଛି ସେ ଜାଗାରେ ମଧ୍ୟ ଗଛ ଠିକ୍ଠାକ୍ ରହିଥାଉ। ଯେଉଁ ଜାଗାରେ ମଧ୍ୟ ମାଗଣାରେ ଚାରା ସବୁ ଦିଆଯାଇଛି ତାକୁ ମଧ୍ୟ ଆମେ ଦେଖିବା ପାଇଁ ବେଳେବେଳେ ଯାଉ ଯେ ଗୋଟେ ଲୋକ 200 ଚାରା ନେଇଛି ସେ କ'ଣ ଲଗେଇବ। ସେ ପ୍ରଥମେ କହୁଛନ୍ତି ନା ଆଜ୍ଞା ମୋର ବହୁତ ଫାଙ୍କା ଜାଗା ଅଛି ଆମେ ସବୁ ଲଗେଇବୁ। ଆମେ ଦେଖିଥାଉ ଯେ ସେ ଲୋକଟି ଚାରା ନେଇକି ଠିକ୍ରେ ଲଗେଇଲା କି ନାହିଁ। ଆମେ ଏମିତି ଦେଖିଛୁ ବିଗତ ଦିନମାନଙ୍କରେ ଯେଉଁ ଗଛ ଲାଗିଛି, ବିଭିନ୍ନ ଯେଉଁ ଲୋକ ଲଗେଇଛନ୍ତି ସେମାନେ ମଧ୍ୟ ତାଙ୍କ ପ୍ଲାଣ୍ଟେସନ୍ ମଧ୍ୟ ଯେମିତି ଫରେଷ୍ଟ ଡିପାର୍ଟମେଣ୍ଟ ଗଛ ଲଗାଉଛି, ବ୍ଲକ ପ୍ଲାଣ୍ଟେସନ୍ କରୁଛି, ସେମାନେ ମଧ୍ୟ ଚାରା ନେଇକି ତାଙ୍କ ବାରିରେ ଲଗେଇଛନ୍ତି ଏବଂ ସେମାନେ ମଧ୍ୟ ଭଲ ଭଲ ଗଛ କରିପାରିଛନ୍ତି।
0: ଏ ଯେଉଁ ବର୍ତ୍ତମାନର ଅନିୟମିତତା ଯେଭଳି ଭାବରେ ବର୍ଷାର ଆମେ ଦେଖୁଛେ, ଆମେ ହୁଏତ ଗଛ ଲଗେଇଲେ ନିଶ୍ଚିତ ଭାବରେ ମୃତ୍ତିକା ଜଳ ସଂରକ୍ଷଣ ବ୍ୟବସ୍ଥା ସେଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମେ ଏଇ ଦିଗରେ କିଭଳି ଭାବରେ ଧରନ୍ତୁ ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ ବର୍ଷା ହେଲା ନାହିଁ, ଯୋଉ ଛୋଟ ଗଛଟି ରହିଥିବ ହୁଏତ ପରବର୍ତ୍ତୀ ସମୟରେ ପାଣିର ଅଭାବ ଦେଖାଗଲା ତାହେଲେ ସେ ମରିଯିବ, ଏହାର କିଛି ପଦକ୍ଷେପ ସ୍ୱତନ୍ତ୍ର ଆପଣମାନେ?
1: ଆପଣ ଦେଖନ୍ତୁ ବିଭିନ୍ନ ସ୍କିମରେ ବିଭିନ୍ନ ପ୍ରକାର ସବୁ ସିଷ୍ଟମ ରହିଛି। ପଥପାର୍ଶ୍ୱ ବନୀକରଣ ଆମର ରହିଛି ଆଭିନ୍ୟୁ ପ୍ଲାଣ୍ଟେସନ୍ରେ ଖରାଦିନେ ପାଣି ଦେବା ପାଇଁ ସିଷ୍ଟମ ରହିଛି ଏବଂ ଫେବୃଆରୀ ମାର୍ଚ୍ଚ ମାସରେ ପାଣି ଦେବା କାମ ମଧ୍ୟ ଅପ୍ ଟୁ ଜୁନ୍ ମାସ ପର୍ଯ୍ୟନ୍ତ ପାଣି ଦିଆଯାଉଛି। ଆପଣ ସହରାଞ୍ଚଳ ବନୀକରଣ ମଧ୍ୟ ସିଂହାରେ ପାଣି ଦିଆଯାଉଛି ଏବଂ କେତେ ଜାଗାରେ ମଧ୍ୟ ଆମର ବ୍ଲକ ପ୍ଲାଣ୍ଟେସନ୍ ଯୋଉଠି 50 ହେକ୍ଟର 30 ହେକ୍ଟର ପ୍ଲାଣ୍ଟେସନ୍ ହେଉଛି ସେ ଜାଗାରେ ପାଣି ଦିଆଯାଉନି। ଏବଂ ସେଠି ଆମେ ଦେଖୁଛୁ ପ୍ରଥମ ବର୍ଷ ମାନଙ୍କ 50 ହେକ୍ଟର ଜାଗାରେ ଆମକୁ 80,000

0: ଘରେ ପାଣି ଦିଆଯାଉଛି ଏବଂ କେତେ ଜାଗାରେ ମଧ୍ୟ ଆମର ବ୍ଲକ ପ୍ଲାଣ୍ଟସନ ଯୋଉଠି 50 ସେକ୍ଟର କି 30 ସେକ୍ଟର ପ୍ଲାଣ୍ଟସନ ହେଉଛି ସେ ଜାଗାରେ ପାଣି ଦିଆଯାଉନି ଏବଂ ସେଠି ଆମେ ଦେଖୁଛୁ ପ୍ରଥମ ବର୍ଷ ମାନଙ୍କ 50 ସେକ୍ଟର ଜାଗାରେ ଆମକୁ 80,000 ଗଛ ଲଗେଇଲୁ ତା ପରବର୍ଷ ଆମେ ଦେଖୁଛୁ କେତେ କାଜୁଆଲିଟି ହେଇଛି ଯଦି 80,000 ଗଛରୁ 20,000 ଗଛ ମରିଯାଇଛି କି 10,000 ଗଛ ମରିଯାଇଛି ଆମେ ତା ପରବର୍ଷ ମଧ୍ୟ
1: ସେ ଯୋଉ ଫାଙ୍କା ଜାଗା ମାନଙ୍କରେ
0: ଯୋଉଠି ଗଛ ଲାଗିଥିଲା ସେ ଜାଗାରେ ମଧ୍ୟ ଗଛ ଲାଗୁଛି କାରଣ ଦେଖନ୍ତୁ ଯେତେବେଳେ 3 ବର୍ଷ 4 ବର୍ଷ ମେଣ୍ଟେନ କରାଯାଉଛି ପ୍ଲାଣ୍ଟସନକୁ କିଛି ନା କିଛି ଗଛ ମରିବ
1: ଏବଂ
0: ପ୍ରତିବର୍ଷ ମେଣ୍ଟେନ କରିକି ଚାଲିଲେ ଆପଣଙ୍କର ଷ୍ଟକ୍ଟା ସେଇ ପ୍ରଥମ ଯେତେ ଲଗେଇଥିଲେ ସେ ଅନୁସାରେ ହେଇଯାଇଥିବ ଗୋଟେ ଜାଗାରେ ମୋର 30,000 ଗଛ ଲାଗିଲା ପ୍ରଥମ ବର୍ଷ ଆପଣ 20,000 ଗଛ ଭଲ ଭାବରେ ବଢିବ ୱାନ୍ସ ଯଦି ଏଷ୍ଟାବ୍ଲିଶ କରିଗଲା ଗଛ ତ ସେଠି ଆଉ କିଛି ଏତେ ପ୍ରୋବ୍ଲେମ୍ ନାହିଁ 30,000 ରୁ 20,000 ଏଷ୍ଟାବ୍ଲିଶ କଲା ପରେ ଆଉ ଯୋଉ 10,000 ଗଛ ଏଷ୍ଟାବ୍ଲିଶ କଲା ନାହିଁ ତାକୁ ମଧ୍ୟ ସ୍ପେଶାଲ ଟ୍ରିଟମେଣ୍ଟ ନେକ୍ସଟ ଇୟର ଦିଆଯାଏ ଅଧିକା ସାର ଦିଆଯିବ ସଏଲ ୱାର୍କିଂ କରାଯିବ କଣ ପାଇଁ ଗଛଟା ବଢିଲାନି ତାକୁ ମଧ୍ୟ ଫିଲ୍ଡରେ ସମସ୍ତେ ଦେଖିବେ ତାପରେ ସେକେଣ୍ଡରେ ମଧ୍ୟ ତାକୁ ଟ୍ରିଟମେଣ୍ଟ କରାଯାଏ ଥାର୍ଡ ଇୟର ବି ମଧ୍ୟ ଦେଖାଯାଏ ଯୋଉଠି ସାର ଦିଆଯାଏ ଗଛଟା କାହିଁ ବଢିଲାନି କଣ ହେଲା ତାର ମଧ୍ୟ ଆକ୍ସନ ଦିଆଯାଇଥାଏ ଯେମିତି ଗଛଟା ଠିକ୍ ଭାବରେ ବଢିବ ଆପଣ ଦେଖନ୍ତୁ ସାଧାରଣତଃ ଯୋଉଠି ପ୍ରଥମେ ଫାର୍ଷ୍ଟ ପ୍ଲାଣ୍ଟିଂ କରିଥାନ୍ତି June 20-25 ଭିତରେ ପ୍ଲାଣ୍ଟସନ ଷ୍ଟାର୍ଟ କରିଥାନ୍ତି ଏବଂ ଜୁଲାଇ ପ୍ରଥମ ସପ୍ତାହ କି July 15 ଭିତରେ ଯୋଉ ପ୍ଲାଣ୍ଟସନ ସରିଥାଏ ସେଠି ଆମର ପ୍ଲାଣ୍ଟସନ ସକ୍ସେସ ହେବାର ବେଶୀ ପସିବିଲିଟି ଥାଏ ଫାର୍ଷ୍ଟ ପ୍ଲାଣ୍ଟିଂ ଯୋଉଟା ହେଇଯାଇଥାଏ ଯୋଉଠି ଲେଟ୍ ପ୍ଲାଣ୍ଟିଂ ଟିକେ ହୁଏ ଜୁଲାଇ ଲାଷ୍ଟ ସରେ କି August 15 ଭିତରେ ସରେ ପ୍ଲାଣ୍ଟିଂ ଯୋଉ ଚାଲିଥାଏ ସେଠି ଟିକେ ପ୍ରୋବ୍ଲେମ୍ ଟିକେ ଦେଖାଯାଇଥାଏ କିଛି ଗଛ ମରିଗଲେ ବି ନେକ୍ସଟ ଆମେ ତାକୁ କାଜୁଆଲ ରିପ୍ଲେସମେଣ୍ଟ କରାଯାଇଥାଏ ଏବଂ ସେ ଗଛ କେମିତି ବଢିବ ସେଥିପାଇଁ ମଧ୍ୟ ଯତ୍ନ ନିଆଯାଇଥାଏ ବିଲକୁଲ ତ ବର୍ଷା ହବନି ବୋଲି ସେମାନେ ମାନେ ନାହିଁ କିନ୍ତୁ ବର୍ଷା ହୋଇଥାଏ ଯୋଉଟା ଫାର୍ଷ୍ଟ ପ୍ଲାଣ୍ଟିଂ ହେଇଥାଏ ସେ ଗଛ ସର୍ଭାଇଭ କରିଯାଇଥାଏ ତାପରେ ଦେଖନ୍ତୁ ଜୁଲାଇ ମାସରେ ବର୍ଷା ଟିକେ କମ୍ ହେଲା ଅଗଷ୍ଟ ମାସରେ ଟିକେ ବର୍ଷା ହେବ ତାପରେ ମଝିରେ ମଝିରେ ମଧ୍ୟ ଆପଣ ସେପ୍ଟେମ୍ବର ମାସରେ ବର୍ଷା ହେଇଥାଏ ଶୀତ ଦିନେ ମଧ୍ୟ ବର୍ଷା ହେଇଥାଏ ଯୋଉ ଗଛଟା ଟିକେ ବଢି ନ ପାରିଥାଏ ସେଇଟା ଆପଣଙ୍କର ଅଗଷ୍ଟ ମାସରେ କି ସେପ୍ଟେମ୍ବର ମାସରେ ବର୍ଷାରେ ମଧ୍ୟ ସେଇଟା ଗଛରେ ବଢିପାରିଥାଏ ଯେମିତି ଆପଣଙ୍କର ଚାଷ କ୍ଷେତ୍ର ଦେଖାହଉଛି ଗଛଟା ଟୋଟାଲି ମରୁଡ଼ି ହେଇଗଲା ସେମିତି ଜଙ୍ଗଲ କ୍ଷେତ୍ର ହୁଏ ନାହିଁ ତ ଆମର ଯେତେବେଳେ ଲଗାଉଛେ ତା ପୂର୍ବରୁ 6-7 ମାସ ପର୍ଯ୍ୟନ୍ତ ଗଛଟା ନର୍ସରୀରେ ଥାଏ ଏବଂ ବିଭିନ୍ନ କ୍ଷେତ୍ର ମଧ୍ୟ ଦେଖାଯାଏ 1 ଇୟର ଚାରା ମଧ୍ୟ ଗୋଟେ ବର୍ଷ ଚାରା ମଧ୍ୟ ପ୍ଲାଣ୍ଟସନ ଲଗାଯାଇଥାଏ ସେ ଯେତେବେଳେ 6-7 ମାସ ଗୋଟେ ଜାଗାରେ ଥାଏ ଗୋଟେ ପଲିଥିନ ପଟ୍ରେ ଥାଏ ଅଧା 1.5-2 ଫୁଟ କି ଏମିତି ଗଛଟା ହେଇଯାଇଥାଏ ଆମେ ଲଗେଇଲା ପରେ ସେ ଗଛଟା ସାଙ୍ଗେ ସାଙ୍ଗେ ଚେର ଧରିକି ବଢି ଚାଲେ ଏବଂ ଆପଣଙ୍କର ଯୋଉ ଲାଗିଥାଏ ଆପଣଙ୍କର ଟିକ୍ କୁହନ୍ତୁ ଆକାଶେ କୁହନ୍ତୁ ଶିଶୁ କୁହନ୍ତୁ ଗମ୍ଭାରୀ କୁହନ୍ତୁ ଏସବୁ ଗଛ ମଧ୍ୟ ଜଙ୍ଗଲରେ ମଧ୍ୟ ଏମିତି ବି ଅଛି ତାକୁ ମେଣ୍ଟେନ ନ କଲେ ମଧ୍ୟ ଚାରା ମଞ୍ଜି ପଡିକି ସେଠି ଗଛ
1: ପ୍ରାକୃତିକ ପରିବେଶ
0: ଯେତେବେଳେ ଆମେ ଆର୍ଟିଫିସିଆଲ ଭାବରେ ପ୍ଲାଣ୍ଟସନ କରୁଛେ ଏବଂ ଚାରାଟା ଯେତେବେଳେ 6-7 ମାସର ହେଇଥାଏ ଏବଂ ଫୁଟେ କି 2 ଫୁଟ ହେଇଥାଏ କେରକମ ସେଟା ଏଷ୍ଟାବ୍ଲିଶ ଭଳିଆ ହେଇଯାଇଥାଏ ତେଣୁ ଆମେ ଲଗେଇଲା ପରେ ଆସ୍ତେ ଆସ୍ତେ ଗଛଟା ବଢି ବଢି ଚାଲେ କିଛି ଚାରା ଥାନ୍ତି ଯେଉଁମାନେ ବଢି ପାରନ୍ତିନି ଆମେ ସେକେଣ୍ଡରକୁ ଦେଖୁ ଗଛଟା ବଢିଲା ନାହିଁ ତାକୁ ସେଠି ମଧ୍ୟ ସେକେଣ୍ଡର କାଜୁଆଲ ରିପ୍ଲେସମେଣ୍ଟ ଆଉଥରେ କରାଯାଏ ଏବଂ ତାକୁ ସ୍ପେଶାଲ ଟାଇପ୍ର ଟ୍ରିଟମେଣ୍ଟ କରାଯାଏ ଯୋଉଠି ପାଣି ଦେବା ସୁବିଧା ଅଛି ଆପଣ ଦେଖନ୍ତୁ ଆଭିନ୍ୟୁ ପ୍ଲାଣ୍ଟସନ ଲାଗିଛି ଆମ୍ବ ଲାଗୁଛି ବର ଲାଗୁଛି ଅସୁସ୍ଥ ଲାଗୁଛି ଶିଶୁ ଲାଗୁଛି ନିମ୍ବ ଲାଗୁଛି କରଞ୍ଜ ଲାଗୁଛି ସେ ଜାଗାରେ ଆମେ ପାଣି କାଇଁ ଦଉ କାରଣ 3 ବର୍ଷ ଭିତରେ ସେ ଗଛଟାକ 10-12 ଫୁଟ ହବା ଦରକାର ଯେହେତୁ ପଥପାର୍ଶ୍ୱ ବନୀକରଣ ସ୍ପେଶାଲ କେୟାର ନେଇଯାଏ ଗଛଟା ଜଲ୍ଦି ଜଲ୍ଦି ବଢିବା ଦରକାର ତା ସହିତ ମଧ୍ୟ ଆପଣ ଦେଖନ୍ତୁ ସହରାଞ୍ଚଳ ବନୀକରଣ ଯୋଉଠି କରାଯାଉଛି ସେଠି ମଧ୍ୟ ଟୋଟାଲ ପାଣି ଦେବାର ବ୍ୟବସ୍ଥା ରହିଛି ବା ସ୍ପେଶାଲ କେୟାର ନେବାର ବ୍ୟବସ୍ଥା ରହିଛି ତ ବିଭିନ୍ନ ସ୍କିମ୍ରେ ବିଭିନ୍ନ ପ୍ରକାର ପ୍ଲାଣ୍ଟସନ କେମିତି ଯତ୍ନ ନିଆଯିବ ସେସବୁ ରଖାଯାଇଛି ସାଧାରଣ ଭାବରେ ଯୋଉମାନେ ସରକାରୀ ସ୍ତରରେ ଗଛ ଲାଗୁ ତା ମଧ୍ୟ ବଞ୍ଚୁଛି ଗାଁ ଲୋକମାନେ ଚାରା ନେଉଛନ୍ତି ସେମାନେ ମଧ୍ୟ ଆସ୍ତେ ଆସ୍ତେ ଚାରା ନେଇକି ସେମାନଙ୍କ ବାଡ଼ି ବଗିଚାରେ ଫାଙ୍କା ଜାଗାରେ ମଧ୍ୟ ଗଛ ଲଗାଉଛନ୍ତି
1: ଯୋଉ ଗଛ ଆମେ ଲଗାଉଛେ ବା ଚାରା ଆମେ ଲଗାଉଛେ ସଫଳତା ହାର କେତେ ରହୁଛି
0: ଆପଣ ଦେଖନ୍ତୁ ଯୋଉଠି ଆପଣଙ୍କର ଗୋଟେ 10 ହେକ୍ଟର ଜାଗାରେ ଆମର 16,000 ଗଛ ଲାଗିଲା ତାକୁ ଆମେ ଭଲ ସକ୍ସେସ କହିପାରିବା ଯଦି 80-85% ରହିଲା ଆମର ପ୍ଲାଣ୍ଟସନ 3 ବର୍ଷ କି 4 ବର୍ଷ ପରେ ସର୍ଭାଇଭାଲ ହେଲା ତାକୁ ମଧ୍ୟ ସଫଳ କହିପାରିବା ପ୍ଲାଣ୍ଟସନ ଏମିତି ଆସ୍ତେ ଆସ୍ତେ ବଢି ଚାଲିଲା ପରେ 4 ବର୍ଷ ମେଣ୍ଟେନାନ୍ସ ପରେ ଯଦି ଲୋକମାନଙ୍କ କୋପରେସନ ଭଲ ରହିଲା ଏବଂ ଡିପାର୍ଟମେଣ୍ଟର ଷ୍ଟାଫ ମାନେ ଯାଇ ଭଲ ଭାବରେ ଦେଖିପାରିଲେ ତାହେଲେ ସେ ଗଛଟା ଆପଣଙ୍କର ଭଲ ଭାବରେ ରହିପାରିବ ଯୋଉଠି ହେଭି ବାୟୋଟିକ୍ ପ୍ରେସର ରହିଲା ଯୋଉଠି ମାନେ ଚାରିପଟେ ଗାଁ ରହିଲା ଏବଂ ଅଳ୍ପ ଜାଗାରେ ଗଛ ଲାଗିଛି 20 ହେକ୍ଟର ଜାଗାରେ ଗଛ ଲାଗିଛି ମାନଙ୍କର 32 ହଜାର ଗଛ ଲାଗିଛି ଏବଂ ଚାରିପଟେ ବାୟୋଟିକ୍ ପ୍ରେସର ଯୋଉଠି ରହୁଛି ଏବଂ ସେ ଜାଗାରେ ଗଛଟା ସର୍ଭାଇଭାଲ ପରସେଣ୍ଟ କମ୍ ରହୁଛି ସେଠି 50% ରହୁଛି 60% ରହୁଛି କିନ୍ତୁ ସାଧାରଣତଃ ଏମିତି ଦେଖିଲେ ଆପଣ ଗୋଟେ ଗୋଟେ ଫୁଲ୍ ଷ୍ଟକ୍ ଫରେଷ୍ଟ ଭିତରେ ଆପଣଙ୍କର ଯଦି 400 ଗଛ ରହିଲା 20-25 ବର୍ଷ ପରେ ଯଦି 600 ଗଛ ରହିବ ତାହେଲେ ସେଟା ବି ଆମେ ସକ୍ସେସଫୁଲ ଧରିପାରିବା
1: ଆଚ୍ଛା
0: ଗୋଟେ ହେକ୍ଟର ମଧ୍ୟ 16 ଗଛ ଲଗେଇଲେ ସବୁ ଗଛ ବଞ୍ଚିବି ମାନେ ନାହିଁ ଗଛ ଭିତରେ ମଧ୍ୟ କମ୍ପିଟିସନ ଚାଲିବ କିଛି ଗଛ ସପ୍ରେସ ହେଇଯିବ କିଛି ଗଛ ଆଗୁଆ ବଢି ଚାଲିବ ଏବଂ 10-15 ବର୍ଷ ଯୋଉ ପ୍ଲାଣ୍ଟସନ ହେଇଥାଏ ଲୋକମାନେ ମଧ୍ୟ କିଛି କିଛି କାଟି ଦିଅନ୍ତି ଏବଂ ନଷ୍ଟ କରିଥାନ୍ତି କିନ୍ତୁ ଗୋଟେ ଜଙ୍ଗଲ ଯଦି 80%, 60%, 70% ଗଛ ରହିଲା ଏବଂ ଫୁଲ୍ ଗ୍ରୀନ୍ କଭରେଜ୍ ରହିଲା ସେଠି ଆମେ ସକ୍ସେସଫୁଲ ଧରିଥାଉ ପ୍ଲାଣ୍ଟସନ ୱାଟ୍ସଅପ୍ ବ୍ୟତୀତ ମଧ୍ୟ ଜଙ୍ଗଲ ଜଗିବା ପାଇଁ ଏବଂ ପୁରୁଣା ପ୍ଲାଣ୍ଟସନ ଜଗିବା ପାଇଁ ମଧ୍ୟ ଆମ ବିଭିନ୍ନ ପ୍ରକାର ସ୍କ୍ୱାର୍ଡ ସବୁ ରହିଛି ଆଣ୍ଟି ସ୍ମଗ୍ଲିଂ ସ୍କ୍ୱାର୍ଡ ରହିଛି ଏବଂ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ୱାର୍ଡ ସବୁ ରହିଛନ୍ତି ଏବଂ ବିଭିନ୍ନ ଷ୍ଟାଫ୍ ମାନେ ମଧ୍ୟ ଅଛନ୍ତି ସେମାନେ ମଧ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ସହିତ ମଧ୍ୟ ପୁରୁଣା ପ୍ଲାଣ୍ଟସନ

ଶ୍ରୋତା ବନ୍ଧୁ, ବୃକ୍ଷ ହେଉଛି ଆମର ଜୀବନ, କାହିଁକି ନା ସେ ଆମକୁ ଜୀବନଦାୟକ ଅମ୍ଳଜାନ ପ୍ରଦାନ କରୁଛି। ବର୍ତ୍ତମାନ ହେଉଛି ପ୍ରକୃଷ୍ଟ ସମୟ, ପ୍ରତ୍ୟେକ ଜାଗ୍ରତ ହୁଅନ୍ତୁ। ଖାଲି ଥିବା ସ୍ଥାନ ମାନଙ୍କରେ, ରାସ୍ତା କଡ଼ରେ ପ୍ରଚୁର ପରିମାଣରେ ବୃକ୍ଷ ରୋପଣ କରନ୍ତୁ। ନିଜ ପିଲାକୁ ଯେମିତି ସ୍ନେହ ଆଦରରେ ଲାଳନ ପାଳନ କରୁଛନ୍ତି, ସେମିତି ବୃକ୍ଷର ଯତ୍ନ ନେଇ ତାକୁ ଦୃମରେ ପରିଣତ କରନ୍ତୁ। ରହିଲେ ବୃକ୍ଷ ପରିବେଶ ଆମ ହୋଇବ ସ୍ୱଚ୍ଛ। ହଁ ଶ୍ରୋତା ବନ୍ଧୁ, ବୃକ୍ଷର ଯତ୍ନ ନେବା ସହିତ ପରିବେଶକୁ ସ୍ୱଚ୍ଛ ସୁନ୍ଦର କରି ଧରିତ୍ରୀ ମାକୁ ସବୁ ଜିମାମୟ କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ। ପିଲାଟିଏ ବୃକ୍ଷଟିଏ, ଏଇ ମନ୍ତ୍ରରେ ଅଭିମନ୍ତ୍ରିତ ହୁଅନ୍ତୁ। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ପରିଚାଳନା କରିଥିଲେ ରାଜୀବ କୁମାର ମାହୁନ୍ତ, ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାର ବାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ।

0: ଶୁଣୁଥିଲେ କାର୍ଯ୍ୟକ୍ରମ ବନାନୀ, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 8:05। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବାଟେ ଘାଟେ। ଆଜିର ଉପସ୍ଥାପନାରେ ସନ୍ତୋଷ କୁମାର ଲେଙ୍କା, କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
1: ଶ୍ରୋତବନ୍ଧୁ ନମସ୍କାର।
2: ଶ୍ରୀକ୍ଷେତ୍ରର ମୁଖ୍ୟ ଆକର୍ଷଣ ହେଉଛି 12 ମାସରେ 13 ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ଶ୍ରୀ ଗୁଣ୍ଡିଚା ଯାତ୍ରା। ଏହି ଗୁଣ୍ଡିଚା ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଯେତେବେଳେ ପ୍ରଭୁ ଶ୍ରୀ ଜଗନ୍ନାଥ ଭ୍ରାତା ବଳଭଦ୍ର ଓ ଭଗ୍ନୀ ସୁଭଦ୍ରାଙ୍କ ସଙ୍ଗେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରନ୍ତି ବାହୁଡ଼ା ଅବସରରେ ମା ଅର୍ଦ୍ଧାଶ୍ୱିନୀ ବା ମାଉସୀ ମା ଅତି ଶ୍ରଦ୍ଧାରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରନ୍ତି ସ୍ୱହସ୍ତ ତିଆରି ସୁସ୍ୱାଦୁ ପୋଡ଼ ପିଠା। ଆଉ ସେ ହେଉଛନ୍ତି ଆକାଶବାଣୀ ପୁରୀର ବାଟେଘାଟେ କାର୍ଯ୍ୟକ୍ରମରେ ଆଜିର ଆମର ଅତିଥି। ଆସନ୍ତୁ ତେବେ ଉନ୍ମୋଚନ କରିବା ତାଙ୍କର ଜୀବନର ରହସ୍ୟ। ପ୍ରଥମେ ଆମର ଶ୍ରୋତା ବନ୍ଧୁମାନେ ଆପଣଙ୍କର କୋଉ ପ୍ରକାର ପରିଚୟ ପାଇଲେ ଆପଣ ଖୁସି ହେବେ, ଆପଣ ନିଜ ମୁହଁରେ କୁହନ୍ତୁ।
3: ମୁଁ ମନୋରଞ୍ଜନ ମିଶ୍ର, ଜଗନ୍ନାଥଙ୍କ ମାଉସୀମାଙ୍କ ସେବକ। ଆକ୍ଚୁଆଲି ଇଏ ହେଉଛି ଜଗନ୍ନାଥଙ୍କ ମାଉସୀମାଙ୍କ ଆମେ ସେବକ। ମୁଁ ଏଇଟା ପୁରୁଷାନୁକ୍ରମେ ଆମେ ସେବକ। ମନ୍ଦିର ଜଗନ୍ନାଥଙ୍କ ମାଉସୀମାଙ୍କ ଯୋଉ ମନ୍ଦିର ରେକର୍ଡ ସେଟା ମୋ ମା ନାଁରେ ମାର୍ଫଦା ହିସାବରେ, ଯେହେତୁ ମାମୁଙ୍କର ସନ୍ତାନ ସନ୍ତ ଦେଖେଇ ନଥିଲେ, ସେ ମୋତେ ପୁରୁଷ ରୂପ ଗ୍ରହଣ କରିଥିଲେ, ମାଉସୀଙ୍କର ଦେଖେଇ ନଥିଲେ, ସେ ଅନୁସାରେ ଏକମାତ୍ର ଉତ୍ତରାଧିକାରୀ ଏଇ ପରିବାରର ମୁଁ। ଆଉ ମୁଁ ସେ ଅନୁସାରେ ମୋ ପିଲାବେଳୁ ମୋ ଅଜା ତାପରେ ମାମୁଁ ଏମାନଙ୍କ ସହିତ ମିଶିକି, ମୋ ଭାଇ ସହିତ ଜ୍ୟୋତି ମିଶ୍ର ଆଗରୁ ବ୍ୟାଡମିଣ୍ଟନ ଚମ୍ପିଅନ ଥିଲା, ତାଙ୍କ ସହିତ ମିଶିକି ମୋ ପୋଡ଼ ପିଠା ଆମେ ସମର୍ପଣ କରୁଥିଲୁ ପିଲାବେଳୁ। କିନ୍ତୁ ସେ ତ ହେଲା, ଜ୍ୟୋତି ମିଶ୍ର ଚାଲିଗଲା, ବର୍ତ୍ତମାନ ମୁଁ ଏକୁଟିଆ ମାମୁଙ୍କ ସପ୍ରସନ କରି କହୁଥିଲି, କିନ୍ତୁ ମାମୁଁ ସେ ଚାଲିଗଲେ, ଚାଲିଗଲା ପରଠୁ ସମ୍ପୂର୍ଣ୍ଣ ଦାୟିତ୍ୱ ମୋ ଉପରକୁ ଆସିଯାଇଛି।

0: ଆଚ୍ଛା, ପୁରା ଏକା ପଡିଯାଇଛନ୍ତି ଆପଣ?
1: ଏକା ଏକା ନାଇଁ, ଆମର ଏକା ତ ପରିବାର ପୁରୁଷାନୁକ୍ରମ
0: ଆଚ୍ଛା
1: ଆମ ସବୁ ଏଇଟା।
0: ଆଚ୍ଛା ଆଚ୍ଛା, ମାଉସୀ ମାଙ୍କର ମୁଖ୍ୟ ଯୋଉ ଜିନିଷଟା ଜଗନ୍ନାଥ ଆସିକିରି ଖାଆନ୍ତି ପୋଡ଼ ପିଠା, ତା ବିଷୟରେ ଟିକେ ଆମକୁ କୁହନ୍ତୁ କଣ କେମିତି କରନ୍ତି, କେମିତି କଣ
1: ଶୁଖିଲା ଜିନିଷ ପାଣିଆ ଜିନିଷକୁ ଆମେ ମିଶ୍ରଣ କରି ତିଆରି, ସେଟା ଜଗନ୍ନାଥଙ୍କ ପାଇଁ ତିଆରି। ହେରା ପଞ୍ଚମୀ ଦିନ ଆମର କାର୍ଯ୍ୟକ୍ରମ ଆରମ୍ଭ ହୁଏ, ହେଇକିରି ସେ ପୋଡ଼ ପିଠା ଜଗନ୍ନାଥଙ୍କ ପାଇଁ ଦୁଇଟି, ବଳଭଦ୍ରଙ୍କ ଗୋଟେ, ସୁଭଦ୍ରାଙ୍କର ଗୋଟେ, ଏପଟି ଚାରିଟି ପିଠା ତିଆରି ହୁଏ। ପ୍ରଥମେ ଦୁଇଟି ପୂଜା ପିଠା ପୂଜା ପାଇଁ ରହିଯାଏ।
0: ଆଚ୍ଛା, ଆଉ ଏଇଟା ବାହୁଡା ବାହୁଡା ଦିନ କରାଯାଏ,
1: କେବଳ ବାହୁଡା ଦିନ।
0: ଆଚ୍ଛା, ସେ ଯୋଉ ପୋଡ଼ ପିଠା କରନ୍ତି ଆପଣ ନିଜେ କରନ୍ତି ନା ଆପଣ ପରିବାର କରନ୍ତି ତାକୁ?
1: ନାଇଁ ନାଇଁ, ପରିବାର ନାଇଁ, କେବଳ ପୁରୁଷ ଲୋକ କରିବେ, ପରିବାର ପୁରୁଷ ଲୋକ ହିଁ କରିବେ ପରିବାର ଭିତରେ, ଅନ୍ୟମାନେ ସହଯୋଗ କରିବେ, କିଛି ଶୁଣିବେନି, ଆଉ ସହଯୋଗ କରିବେ।
0: ଏଇଟା ଯୋଉ ଆଗରୁ ତ ଆପଣ କହିଲେ ମାମୁଁ ହୁଅନ୍ତୁ ଅଜା ହୁଅନ୍ତୁ ତାଙ୍କ ସହିତ ମିଶିକି କରୁଥିଲେ କି ଭାଇଙ୍କ ସହିତ କହୁଥିଲେ, ଏବେ ତ ଆପଣ ଏକା ପଡିଗଲେ।
1: ଏକା ପଡିଗଲେ ଏକା ପଡିଲେ ବି ସେ କାମ କରିବାକୁ ପଡିବ, କାରଣ ଆମକୁ ସମୟ ଦରକାର। ସକାଳୁ ଆମର ସେମିତି ଆରେଞ୍ଜମେଣ୍ଟ ଟିକେ ଆଗରୁ କରିବାକୁ ପଡିବ, ସେମାନେ ସାଙ୍ଗରେ ଥିଲେ ଡେରିରେ କଲେ ବି ହଉଥିଲା।
0: ଆଚ୍ଛା, ଆପଣ ତାର ବିଧି ବିଧାନ ତାର ପ୍ରୋସେସ ସବୁ ଜାଣିଛନ୍ତି, ମନେ ରଖିଦେଇଛନ୍ତି?
1: ମୁଁ ପିଲାବେଳୁ କରି ଆସିଛି ଆଉ ଜାଣିନି କେମିତି।
0: ଆଚ୍ଛା, ବଢିଆ କଥା। ଆଚ୍ଛା, ଯେତେବେଳେ ଆପଣ ତାକୁ ନିଜ ହାତରେ ତିଆରି କରନ୍ତି ଏବଂ କାଳିଆ ଠାକୁର ଆପଣଙ୍କ ହାତରୁ ତାହା ଗ୍ରହଣ କରନ୍ତି, ଆପଣଙ୍କୁ କେମିତି ଅନୁଭବ ଲାଗେ?
1: ଆମେ ହଉଛି ମାଉସୀ ମାଙ୍କ ମାର୍ଫତ ଦ୍ୱାରା ସେବକ ହିସାବରେ
0: ଆଜ୍ଞା
1: ମାଉସୀ ମାଙ୍କ ତରଫରୁ ଅର୍ପଣ କରାଯାଏ।
0: ଆଚ୍ଛା,
1: ମାଉସୀ ମା ତ ନିଜେ ଦେବେନି, ମାଉସୀ ମାଙ୍କ ତରଫରୁ ଆମେ ସେବକ ଯିଏ ତାଙ୍କର ଅଛୁ, ମୁଁ ମାନେ ମନୋରଞ୍ଜନ ମିଶ୍ର, ଆମେ ଦେବୁ ତାଙ୍କୁ।
0: ଆଚ୍ଛା ଆଚ୍ଛା,
1: ଠାକୁରଙ୍କୁ ସମର୍ପଣ କରିବୁ, ଠାକୁର ତ ସିଧା ତାକୁ ନିଅନ୍ତି ନା, ତାର ବାସନାଟା ଆଗ୍ରହଣ କରି ନିଅନ୍ତି।
0: ଆଚ୍ଛା ଆଚ୍ଛା,
1: ସେ ଅନୁସାରେ ଆମେ ଜାଣୁ ଠାକୁର ଆମର ଗ୍ରହଣ କଲେ। ଆଉ ସେତେବେଳେ ଆମେ ଜାଣୁ ଆମେ ନିଜକୁ ନିଜେ ନିଜେ ଦିଲ୍ଲୀ ନ ଭାବି ଆମେ ଭାବୁ ମାଉସୀଙ୍କର ଆମେ ସେବକ, ମାଉସୀଙ୍କର ପ୍ରତିନିଧି, ଜଗନ୍ନାଥ ତାଙ୍କ ମାଉସୀ ଗ୍ରହଣ କରୁଛନ୍ତି। ଆମ ମାଧ୍ୟମରେ ଆମ ମନ ଭିତରେ ଯୋଉ ତରଙ୍ଗ ଗୋଟେ ଖେଳିଯାଏ, ମାଉସୀଙ୍କର ଶକ୍ତିଟା ଆସିଯାଏ, ସେତେବେଳେ ଆମେ ନିଜକୁ ନିଜେ ଭୁଲି ଯାଇଥାଉ। ଆମେ ଭାବିଥାଉ ସତ୍ୟ ଯେମିତି ମାଉସୀ ହିଁ ଭୁଲୁଛନ୍ତି, ଆଉ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସେମାନେ ହିଁ ଗ୍ରହଣ କରୁଛନ୍ତି ଆମଠୁ। ସେଇ ସମୟ ପାଇଁ କିଛି ସମୟ ପାଇଁ ଆମେ ନିଜକୁ ଭୁଲି ଯାଇଥାଉ, ପ୍ରକୃତି ସ୍ଥ ହେଲା ପରେ ଆମେ ଜାଣୁ ଯେ ଆରେ ଆମେ ଦଉଥିଲୁ।
0: ଏଇଟା ଗୋଟେ ବଢିଆ ବଢିଆ ସୁନ୍ଦର ଅନୁଭୂତି ଆପଣଙ୍କର।

0: ତାଙ୍କ ଦ୍ଵାରା ଏଇଟା ପରିଚାଳିତ ହୁଏ, କିନ୍ତୁ ଆପଣଙ୍କ ଜୀବନରେ କେବେ ଦେଖିନାହାନ୍ତି ବାଧା ବିଘ୍ନ କେବେ ହବା କେବେ କିଛି?
1: ଆଜ୍ଞା, ସେମିତି ବାଧା ବିଘ୍ନ କହିଲେ, ବାଧା ବିଘ୍ନ ତ ମୋର ଆଗରୁ କେବେ ନଥିଲା। ସେ ଏକ୍ସପିରିଏନ୍ସ ଆପଣଙ୍କୁ କହିବି, ସେଇଟା ହଉଛି ମୁଁ କହିଛି 1996 ମସିହାରେ ପ୍ରଥମ ଥର ବି ମୁଁ ଫିଲ୍ କଲି। ମୋର ସେତେବେଳେ ବାହାରେ, ମୁଁ ସେତେବେଳେ ଟିକେ ଛୋଟ ଥିଲି, ବାହାରି ଇଆଡେ ସିଆଡେ ବୁଲି ବୁଲି ମୋର ଟିକେ କାହିଁକି ପେଟ ଖରାପ ହେଇଯାଇଥିଲା। ଆଉ ସେତେବେଳେ ଆମେ ସାଧାରଣତଃ ଅଭିଶାନ ନ କରି ମୁଁ ଖାଇ ଦେଇଥିଲି, ଭୁଲ କରିଥିଲି। ତ ମୋ ବାହୁଡା ପୂର୍ବରୁ ମୋ ଅସୁସ୍ଥ ହେଇଗଲେ, କିନ୍ତୁ ଯେମିତି ଅସୁସ୍ଥ ହେଇଗଲି ମୁଁ ଭାବିଲି କେମିତି ପରବର୍ତ୍ତୀ ହବ, ମାମୁଁ ଏକୁଟିଆ କରୁଛନ୍ତି। ସେତେବେଳେ ସିଏ ବି ସେ ମନ ଦୁଃଖ କରିହେଲା, ତୁ କେମିତି କଣ କରିବା, ଆମେ ମୁଁ ଏକୁଟିଆ ହେଇଯିବି କେମିତି କଣ କରିବା। ସେ ଦୁଃଖ ଭିତରେ ମୁଁ କଣ କଲି, ଠିକ ଦୁଇ ଦିନ ଅଛି ମୁଁ ଚିନ୍ତା କଲି କଣ କରିବା। ମା ସାଙ୍ଗ ଡାକିକି ମୁଁ ଶୁଣିଥିଲି ଆଗରୁ କଞ୍ଚା କଦଳୀ ଖାଇଲେ ପେଟ ଠିକ ହେଇଯାଏ, ସେଇଥିପାଇଁ ମୁଁ ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲି ଲକ୍ଷ୍ମୀ ବଜାରକୁ। ମା ସାଙ୍ଗ ମୁଣ୍ଡିଆ ମାରି ଲକ୍ଷ୍ମୀଙ୍କୁ ଆରାଧନା କରି କହିଲେ, ଗୋଟେ ଜଣେ ଲୋକ ଗୋଟେ କାନ୍ଦିଟେ ଦାବି କରୁଛି, ସେଥିରେ ଆଙ୍ଗୁଠି ଭଳିଆ ସବୁ କଦଳୀ ଗୁଡା ଅଛି, କିନ୍ତୁ ସେଇଟା ହେଇପାରିବନି। ବୁଲି ବୁଲି ପୁରା ମାର୍କେଟ ସାରା ବୁଲି ଆସିଲି, କୋଉଠି ମତେ କଦଳୀ ମିଳିଲାନି। ବାଧ୍ୟ ହେଇକି ସେଇ କଦଳୀ କାନ୍ଦିଟା ତାଠୁ ନବାକୁ ଚାହିଁଲି। ସିଏ ଯେତେବେଳେ ନେଲି, ସିଏ ମୁଁ କହିଲି କେତେ କହିଲା, ତମେ ଯାହା ଦବ କେହି ନେବେନି, ତମେ ଯଦି ନଉଛ ନିଅ। ମୁଁ ତାକୁ ସେ କଦଳୀ କାନ୍ଦିଟା ହାତରେ ଧରିଲି, ବାଟରେ ଆସିଲା ବେଳକୁ ମତେ ଜଣେ ଲୋକ, ଆମର ଜଣେ ବୟସ୍କ ଲୋକ, ମତେ ଦେଖି କମେଣ୍ଟ ମାରି କହିଲେ, ଆରେ ଏଇଟା ନେଇକି ଭେଣ୍ଡି ପିଲା ଗୁଡା ନେଇକି କଣ କରିବୁ, ଆଙ୍ଗୁଠି ପିଲା ଗୁଡା। ମତେ ଟିକେ ଖରାପ ଲାଗିଲା। ମୁଁ ସେମିତି ସାଙ୍ଗେ ସାଙ୍ଗେ 2 ଟଙ୍କା ଦେଇକି ଗୋଟେ ଛୋଟ ବ୍ୟାଗଟେ କିଣିଲି, ସେ ବ୍ୟାଗ ଭିତରେ ଆକୁ ପୁରେଇ ଦେଇକି ଲୁଚେଇକି ନେଲି। ବ୍ୟାଗ ଭିତରେ ପୁରେଇକି ଲୁଚେଇକି ନେଲି, କେହି ଦେଖିପାରିବେନି, କାନ୍ଦି କାନ୍ଦି। ଘରେ ଯେତେବେଳେ ଯାଇକି ମୋ ନିଜ ମା, ତାଙ୍କୁ କହିଲି, ମା ଏଇଟା ଟିକୁ କଦଳୀଟାକୁ ଟିକେ ସିଝେଇ ଦେ ଲୁଣ ହଳଦୀ ଦେଇକି। ମା କଦଳୀଟାକୁ ଦେଖିକି ହସିଲେ, ଆରେ କଣ ଆଣିଛୁ, କଣ ଏଇଟା କଣ ହବ। ମୁଁ କହିଲି, ମା ଦିଅ, ମୋର ପେଟ ଖରାପ ହେଇଛି, ଖାଇଦେବି ଭଲ ହେଇଯିବ। ମା ମତେ ହସିଲେ, ଆଉ ମୋ ମା ଯିଏ ଜନ୍ମିତ ମା ହସିଲେ, ଆଶୀର୍ବାଦ ଦେଲେ, ଆଚ୍ଛା ହଉ ଠିକ ଅଛି। ତାକୁ ସବୁ କାଟିକିରି, ସେ କଦଳୀକୁ କାଟିକିରି ତାକୁ ସିଝେଇ ଦେଲେ, ଆଉ ତାକୁ ଚକଟିକିରି ମତେ ଦେଲେ। ମୁଁ ସେଥିରେ ଅଳ୍ପ ଖାଇଥିଲି, ସନ୍ଧ୍ୟାବେଳକୁ ମୁଁ ଫିଲ୍ କଲି ମୁଁ ଟିକେ ଭଲ। ମୁଁ ଦୌଡି ଯାଇ ମାମୁଁ କହିଲି, ମୁଁ କାମ କରିବି, ଥୋଡ଼ ପିଟା ହବ, ମୁଁ ସହଯୋଗ କରିବି। ଦେଖିବାକୁ ସାଙ୍ଗେ ସାଙ୍ଗେ ମୋ ମାମୁଁ

ବ୍ଲଡ୍ ଡିସେଣ୍ଟ୍ରିରେ ପଡିଯାଇଛନ୍ତି, ସେ ଭଲ ଥିଲେ, ତାଙ୍କର ଆଗରୁ ରୋଗ ଥିଲା କିନ୍ତୁ ସେତେବେଳେ ହଠାତ୍ ବାହାରିଗଲା। ମୁଁ ସେ କହିଲା କେମିତି ଏ ବର୍ଷ ତ ହେଇପାରିବ, କାହାକୁ ଡାକିବା କି? ମୁଁ ଆମ ଘର ଲୋକ ମୁଁ କରିବି ଆଉ, ମତେ ଟିକେ ଭଲ ଲାଗୁଥିଲା। ସେତେବେଳେ ତା ପାଣି ପାଣି ପିଉନି, କାହିଁକି ରାତିରେ ପରିଶ୍ରମ ଲାଗିବ, ମୁହଁରେ ତୁଣ୍ଡି ବାନ୍ଧିକି କାମ କରୁ। ସେଥିପାଇଁ ମୁଁ ନିଜେ କଣ କଲି, ଆଉ କିଛି ନ ଖାଇ ପୁଣି ଆଉ ଗୋଟେ ଡେଳା ଖାଇଦେଇଥିଲି ସେ ଯୋଉ ଥିଲା। ତାପରେ ବିଶ୍ୱାସ କରିବିନି, ତିନି ଦିନ ପର୍ଯ୍ୟନ୍ତ ମୋର ଝାଡା ଫଡା କିଛି ହେଲାନି। ଆଉ ମୁଁ ସେ କଷୁଥିଲି, ରହିଲି ଖାଲି ପାଣି ପିଇକି ରହିଲି। ସେ ମାମୁ ଦେହ ଖରାପରେ ପଡିଲେ। ସେ ବର୍ଷ ପ୍ରଥମ ଥର ପାଇଁ ଜୀବନରେ ମୁଁ ଏକୁଟିଆ ହିଁ ବଡ ପିତା ସବୁ ଦବ କରିଥିଲି ନବକଳାଭାବେ 1996ରେ। ସେ ଏକ୍ସପିରିଏନ୍ସ ଭୁଲିବେନି, ଏଇଟା ନିଶ୍ଚିତ ଭାବରେ ମାଙ୍କର ଜଗନ୍ନାଥଙ୍କ ଆଶୀର୍ବାଦ ଥିଲା।

ସେଇ ଅନୁଭୂତି ଆପଣଙ୍କୁ ବର୍ତ୍ତମାନ କାମରେ ଲଗେଇବାକୁ ପଡିବ, କାରଣ ଆପଣ କେହି ନା ଆଗକୁ ଆପଣ ନିଜେ ନିଜେ ସବୁ କରିବେ। ତେଣୁ ଭଗବାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ଏମିତି ଥାଉ, ଆପଣଙ୍କର ମାଉସୀ ମାଙ୍କର ମଧ୍ୟ ଆଶୀର୍ବାଦ ରହୁ, ଆଉ ଆଗକୁ ଆପଣ ଏମିତି ସେବା କରୁଥାନ୍ତୁ। ଆଜିର ଆମର କାର୍ଯ୍ୟକ୍ରମରେ ଆପଣ ସାମିଲ ହୋଇଥିବାରୁ ଆମେ ମଧ୍ୟ ଭାରି ଖୁସି ଅନୁଭବ କରୁଛୁ।

ଶୁଣିଥିଲେ କାର୍ଯ୍ୟକ୍ରମ ବାଟେ ଘାଟେ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଦିଲୀପ କୁମାର, କ୍ଷମା କରିବେ, କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସନ୍ତୋଷ କୁମାର ଲେଙ୍କା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଆସନ୍ତୁ ଶୁଣିବା ଭକ୍ତିଗୀତଟି ପ୍ରଫୁଲ୍ଲକରଙ୍କ କଣ୍ଠରେ।

ବାବୁଲ କଥାଚିତ୍ରର ଗୀତ ଗାଇଛନ୍ତି ସୋନୁ ନିଗମ। ଶୁଣିବା ଆସନ୍ତା ଗୀତଟିକୁ ରଚନା କରିଛନ୍ତି ସମୀର, ଆଦେଶ ଶ୍ରୀବାସ୍ତବଙ୍କ ସଙ୍ଗୀତ ସଂଯୋଜନା।

ଏଥର ଆସନ୍ତୁ ଶୁଣିବା ବେୱଫା କଥା। ଚିତ୍ରଗୀତ ଗାଇଛନ୍ତି କୁମାର ସାନୁ, ଅଲକା ୟାଗ୍ନିକ ଏବଂ ସ୍ୱପ୍ନ ମୁଖାର୍ଜୀ।

ଏତେବେଳେ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ହିନ୍ଦୀରେ ସମ୍ବାଦ, ପରେ ପରେ ଶୁଣିଲେ ଇଂରାଜୀରେ ସମ୍ବାଦ, ପରେ ପରେ କାର୍ଯ୍ୟକ୍ରମ ସ୍ପଟଲାଇଟ୍ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ପୁରୀ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ ପ୍ରଚାରିତ ହେଉଛି 103.4 ମେଗାହର୍ଟ୍ଜ ଯୋଗେ। ଶ୍ରୋତା ବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନିରାମୟ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ସୁପ୍ରିୟା ପଟ୍ଟନାୟକ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ଆପଣଙ୍କୁ ନିରାମୟର ଏକ ନୂତନ ଅଧ୍ୟାୟକୁ। ଆଜିର ଉପସ୍ଥାପନାରେ ମୁଁ ସୁପ୍ରିୟା ପଟ୍ଟନାୟକ। ଶ୍ରୋତାବନ୍ଧୁ, ଗ୍ରୀଷ୍ମ ଋତୁରେ ସୂର୍ଯ୍ୟଙ୍କ ପ୍ରଖର କିରଣ ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ। ବିଶେଷ କରି ଜୁଲାଇ ମାସକୁ ୟୁଭି ସେଫ୍ଟି ମନ୍ଥ ଭାବରେ ପାଳନ କରାଯାଏ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୂର୍ଯ୍ୟଙ୍କ ଅଲ୍ଟ୍ରାଭାଓଲେଟ୍ ରଶ୍ମିରୁ ନିଜକୁ କିପରି ସୁରକ୍ଷିତ ରଖିବା ସେ ବିଷୟରେ ସଚେତନତା ସୃଷ୍ଟି କରିବା। ସୃଷ୍ଟିର ଆରମ୍ଭରୁ ସୂର୍ଯ୍ୟ ଆମ ପୃଥିବୀର ପ୍ରାଣ। ସେ ଆଲୋକ ଦିଏ, ତାପ ଦିଏ, ଫସଲ ବଢ଼ାଏ ଏବଂ ଆମ ଶରୀର ପାଇଁ ଆବଶ୍ୟକୀୟ ଭିଟାମିନ୍ ଡିର ମଧ୍ୟ ଏକ ଉତ୍ସ। କିନ୍ତୁ ଏହି ଜୀବନଦାତା ସୂର୍ଯ୍ୟଙ୍କ ସହିତ ଗୋଟିଏ ଅଦୃଶ୍ୟ ଶତ୍ରୁ ମଧ୍ୟ ଆସେ, ତାହା ହେଉଛି ଅଲ୍ଟ୍ରାଭାଓଲେଟ୍ ରେଡିଏସନ୍, ଅର୍ଥାତ୍ ଅତି ବାଇଗଣୀ ରଶ୍ମି। ଏହା ଆଖିରେ ଦେଖାଯାଏ ନାହିଁ, ଶୁଣାଯାଏ ନାହିଁ, କିନ୍ତୁ ଧୀରେ ଧୀରେ ଆମ ଚର୍ମ, ଆଖି ଏବଂ ସମଗ୍ର

0: ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରେ। ଆଜିର ଛାତ୍ରଛାତ୍ରୀ ସ୍କୁଲ ଯାଉଛନ୍ତି, କୃଷକ ମାଟିରେ କାମ କରୁଛନ୍ତି, ଶ୍ରମିକ ରାସ୍ତାରେ କାମ କରୁଛନ୍ତି, ଯୁବକମାନେ ଖେଳୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଜାଣିନାହାନ୍ତି ଯେ ମେଘ ଥାଇ ମଧ୍ୟ 80% ୟୁଭି କିରଣ ପୃଥିବୀକୁ ପହଞ୍ଚିଥାଏ। ଅନେକ ଲୋକ ଭାବନ୍ତି କେବଳ ଗରମ ଦିନରେ ୟୁଭି ଥାଏ, କିନ୍ତୁ ଶୀତ ଦିନରେ ମଧ୍ୟ ଏହା ସକ୍ରିୟ ଥାଏ। ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମିର ଦୀର୍ଘମିଆଦୀ ପ୍ରଭାବ ବହୁତ ଗମ୍ଭୀର। ପ୍ରଥମେ ଚର୍ମ ଜଳେ, ତାପରେ କଳା ପଡ଼େ, ତାପରେ ଦାଗ ହୁଏ। 10-15 ବର୍ଷ ପରେ ଅକାଳ ବାର୍ଦ୍ଧକ୍ୟ ଆସେ, ମୁହଁରେ ଝୁରି, ଚର୍ମ ଶିଥିଳ ହୁଏ। ସବୁଠୁ ବିପଜ୍ଜନକ କଥା ହେଲା ଚର୍ମ କର୍କଟ। ବିଶ୍ୱରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଚର୍ମ କର୍କଟରେ ଆକ୍ରାନ୍ତ ହୁଅନ୍ତି ଏବଂ ଏହାର ମୁଖ୍ୟ କାରଣ ହେଲା ୟୁଭି ବା ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି। ସେହିପରି ଆଖି ପାଇଁ ମଧ୍ୟ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି ବହୁତ ଖରାପ। ମୋତିଆବିନ୍ଦୁ ଏବଂ ଆଖିର କର୍କଟ ହେବାର ସମ୍ଭାବନା ବହୁ ଗୁଣରେ ବଢ଼ିଯାଏ। ତେଣୁ ପ୍ରଶ୍ନ ଉଠେ, ସମାଧାନ କ'ଣ? ସୂର୍ଯ୍ୟଙ୍କୁ କ'ଣ ଆମେ ଛାଡ଼ିଦେବା? ନା, ସମାଧାନ ହେଲା ସମ୍ୟକ୍ ସୁରକ୍ଷା ସହିତ ସୂର୍ଯ୍ୟଙ୍କୁ ଗ୍ରହଣ କରିବା। ଶ୍ରୋତାବନ୍ଧୁ, ସକାଳ 10:00 ଅପରାହ୍ନ 4:00 ପର୍ଯ୍ୟନ୍ତ ସମୟରେ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମି ସବୁଠୁ ତୀବ୍ର ଥାଏ। ଏହି ସମୟରେ ଯେତେ ସମ୍ଭବ ଛାଇରେ ରୁହନ୍ତୁ। ବିଦ୍ୟାଳୟରେ ପିଲାଙ୍କ ଖେଳ ଏହି ସମୟରେ ବଦଳାଇବା ଉଚିତ। ଫୁଲ୍ ହାତ ଜାମା, ଲମ୍ବା ପ୍ୟାଣ୍ଟ, ସୂତା କପଡ଼ା ସବୁଠୁ ଭଲ ସୁରକ୍ଷା। SPF 30 କିମ୍ବା ତଦ୍ରୁଦ୍ଧ ସନ୍ସ୍କ୍ରିନ୍ ଘରୁ ବାହାରିବାର 20 ମିନିଟ୍ ପୂର୍ବରୁ ଲଗାନ୍ତୁ। ଝାଳ ବୋହିଲେ କିମ୍ବା ପାଣିରେ ଓଦା ହେଲେ ପୁଣି ଲଗାନ୍ତୁ। ଅନେକ ଲୋକ ଭାବନ୍ତି କେବଳ ସହରରେ ରହୁଥିବା ଲୋକ ସନ୍ସ୍କ୍ରିନ୍ ଲଗାନ୍ତି, କିନ୍ତୁ ଚାଷୀ ଭାଇଙ୍କ ପାଇଁ ଏହା ସବୁଠୁ ଜରୁରୀ। ଆଉ ଶେଷରେ ଏତିକି କହିପାରିବା, ସନ୍ଗ୍ଲାସ୍ର ବ୍ୟବହାର କରନ୍ତୁ। ସନ୍ଗ୍ଲାସ୍ ଆଖିକୁ 100% ସୁରକ୍ଷା ଦିଏ। କେବଳ ଷ୍ଟାଇଲ୍ ପାଇଁ ନୁହେଁ, ସ୍ୱାସ୍ଥ୍ୟ ପାଇଁ ଏହା ଆବଶ୍ୟକ। ଏହା ବ୍ୟତୀତ ଆଉ କିଛି କଥା ମଧ୍ୟ ମନେ ରଖିବା ଦରକାର। ପ୍ରଚୁର ପାଣି ପିଅନ୍ତୁ, ନଡ଼ିଆ ପାଣି, ଲସି ପିଅନ୍ତୁ, ଯାହାଦ୍ୱାରା ଶରୀର ଡିହାଇଡ୍ରେଟ୍ ହେବ ନାହିଁ। ଆଣ୍ଟି ଅକ୍ସିଡେଣ୍ଟ ଥିବା ଖାଦ୍ୟ ଯେମିତିକି ଟମାଟୋ, ଗାଜର, ପାଳଙ୍ଗ ଖାଆନ୍ତୁ। ଏହା ଚର୍ମକୁ ଭିତରୁ ସୁରକ୍ଷା ଦିଏ। ୟୁଭି ସେଫ୍ଟି ମନ୍ଥ କେବଳ ଜଣେ ବ୍ୟକ୍ତିର ଦାୟିତ୍ୱ ନୁହେଁ, ଏହା ପରିବାର, ସ୍କୁଲ, ସରକାର ଏବଂ ସମାଜର ମିଳିତ ଦାୟିତ୍ୱ। ବିଦ୍ୟାଳୟରେ ପିଲାଙ୍କୁ ଛୋଟବେଳୁ ଶିଖାଇବା ଉଚିତ, ଟୋପି ପିନ୍ଧ, ପାଣି ପିଅ। ଅଫିସ ଏବଂ କାରଖାନାରେ ଶ୍ରମିକମାନଙ୍କୁ ସୁରକ୍ଷା ଉପକରଣ ଦେବା ଉଚିତ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଦିଦିମାନେ ଘର ଘର ବୁଲି ଏ ବିଷୟରେ କହିବା ଉଚିତ। ଅନେକ ଲୋକଙ୍କ ମନରେ ଗୋଟିଏ ଭ୍ରମ ଅଛି, ଆମେ ତ କଳା, ଆମକୁ କିଛି ହେବ ନାହିଁ। ଏହା ସମ୍ପୂର୍ଣ୍ଣ ଭୁଲ। କଳା ଚର୍ମରେ ମେଲାନିନ୍ ଅଧିକ ଥାଏ, ତେଣୁ କର୍କଟର ସମ୍ଭାବନା କମ୍, କିନ୍ତୁ ସନ୍ବର୍ନ, ଦାଗ ଏବଂ ଆଖିର ରୋଗ ସମସ୍ତଙ୍କୁ ହୋଇପାରେ। ତେଣୁ ସୁରକ୍ଷା ସମସ୍ତଙ୍କ ପାଇଁ ଆବଶ୍ୟକ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସନ୍ତୁଳନ। ସମ୍ପୂର୍ଣ୍ଣ ଭାବେ ସୂର୍ଯ୍ୟଙ୍କୁ ଏଡ଼ାଇବା ମଧ୍ୟ ଠିକ୍ ନୁହେଁ। ସକାଳର କଅଁଳିଆ ଖରାରୁ ଭିଟାମିନ୍ ଡି ମିଳେ, ଯାହା ହାଡ଼ ଏବଂ ଇମ୍ୟୁନିଟି ପାଇଁ ଜରୁରୀ। ଶେଷରେ କେବଳ ଏତିକି କହିପାରିବା, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଚର୍ମ ଏବଂ ଆଖି ଥରେ ଖରାପ ହେଲେ ତାହାକୁ ପୁଣି ପୂର୍ବଭଳି କରିବା କଷ୍ଟକର। ତେଣୁ ରୋଗ ହେବା ପରେ ଡାକ୍ତରଙ୍କ ପାଖକୁ ଦୌଡ଼ିବା ଅପେକ୍ଷା ଆଗରୁ ସତର୍କ ହେବା ଭଲ। ୟୁଭି ସେଫ୍ଟି ମନ୍ଥ ଆମକୁ ଶିଖାଏ ଯେ ପ୍ରକୃତିକୁ ସମ୍ମାନ ଦେବା ସହିତ ନିଜକୁ ମଧ୍ୟ ସୁରକ୍ଷିତ ରଖିବା। ସୂର୍ଯ୍ୟ ଆମ ଶତ୍ରୁ ନୁହନ୍ତି, ସେ ଆମ ବନ୍ଧୁ, କିନ୍ତୁ ଯେକୌଣସି ବନ୍ଧୁଙ୍କ ସହିତ ମଧ୍ୟ ସୀମା ରଖିବା ଆବଶ୍ୟକ। ଶ୍ରୋତାବନ୍ଧୁ, ହେପାଟାଇଟିସ୍ ଏକ ଲିଭର ବା ଯକୃତ ଜନିତ ରୋଗ। ଏହା ଏକ ଗମ୍ଭୀର ରୋଗ ହୋଇଥିବା ବେଳେ ପ୍ରତ୍ୟେକ ଦିନ ବହୁ ସଂଖ୍ୟକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏପରିକି ଏହି ରୋଗରେ ଅନେକ ଲୋକ ସଂକ୍ରମିତ ହୋଇଥାନ୍ତି କିନ୍ତୁ ଜାଣିପାରନ୍ତି ନାହିଁ। ଯଦି ଜଣେ ବ୍ୟକ୍ତିଙ୍କୁ ହେପାଟାଇଟିସ୍ ହୋଇଥାଏ, ସାଧାରଣତଃ ଆତଙ୍କିତ ହୋଇଯାଆନ୍ତି। କିଭଳି ଏହି ରୋଗରୁ ଜଣେ ରୋଗୀ ମୁକ୍ତି ପାଇପାରିବ ତାକୁ ନେଇ ଚିନ୍ତା ଉପୁଜିଥାଏ। ତେବେ ହେପାଟାଇଟିସ୍ ରୋଗ କେତେ ଭୟଙ୍କର, ଏଥିରୁ ଲୋକେ କିପରି ଉପଶମ ପାଇପାରିବେ, କିପରି ଏହି ରୋଗରେ ଜଣେ ସଂକ୍ରମିତ ହୋଇଥାଏ ଏବଂ ସଚେତନତା କ'ଣ ରହିଛି, ସେ ସବୁ ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ସେ ସମ୍ପର୍କରେ ସବିଶେଷ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଡକ୍ଟର ଦେବେନ୍ଦ୍ରନାଥ ତରାଇ, ମୁଖ୍ୟ ପରିଚାଳକ, ସଞ୍ଜୀବନୀ ହସ୍ପିଟାଲ, ପୁରୀ। ଚାଲନ୍ତୁ ତାଙ୍କ ସହିତ କଥା ହେବା। ସାର୍ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ପରିସରକୁ।
1: ଧନ୍ୟବାଦ।
0: ସାର୍, ଆମର ଯେମିତି ଆଲୋଚନାର ବିଷୟବସ୍ତୁ ଆଜି ରହିଛି ହେପାଟାଇଟିସ୍ ଓ ସଚେତନତା, ତ ସେ ବିଷୟରେ ଆଲୋଚନା କରିବା ପୂର୍ବରୁ ଆମେ ପ୍ରଥମେ ଜାଣିବାକୁ ଚାହିଁବୁ ଯେ ହେପାଟାଇଟିସ୍ କହିଲେ ଆମେ କ'ଣ ବୁଝିବା?
1: ଆମେ ମୁଖ୍ୟତଃ ହେପାଟାଇଟିସ୍ କହିଲେ ମଣିଷ ଶରୀର ଭିତରେ ଥିବା ଯକୃତ ବା ଯେଉଁ ଲିଭର, ଯେ ଲିଭର ଜନିତ ରୋଗକୁ ଆମେ ହେପାଟାଇଟିସ୍ କହିଥାଉ। ଲିଭର ଯଦି ଇନଫେକ୍ସନ୍ ହେଲା କୌଣସି କାରଣରୁ, ତାହେଲେ ଆମେ ଜାଣିଲୁ ଯେ ଏଇଟା ହେପାଟାଇଟିସ୍ର ରୋଗ ହେଲା ବୋଲି ଆମେ ଧରୁ। ଯଦି

0: ଦ୍ୱାରା ଆପଣ ଟିକେ ଦୂରେଇ ରହିଲେ ଭଲ, ନଚେତ ରୋଗ ବ୍ୟାପିବାର ଅନ୍ୟକୁ ବ୍ୟାପିବାର ସମ୍ଭାବନା ଥାଏ।
1: ନିଶ୍ଚିତ ଭାବରେ। ତ ସାର୍, ଏହି ଯେଉଁ ହେପାଟାଇଟିସ୍ ରୋଗ ବିଷୟରେ ଆଜି ଆମେ ଆଲୋଚନା କରୁଛେ, ଏହି ରୋଗର ଜଟିଳତା କେତେ?
0: ଜଟିଳତା ଅଧିକ, କାରଣ ଏ ରୋଗକୁ ଯଦି ଆମେ ଠିକ୍ ଭାବରେ ନିରୂପଣ କରି ଚିକିତ୍ସା କରିପାରିବା, ଆମେ ନିଶ୍ଚିତ ଭାବରେ ଏ ରୋଗ ମୁକ୍ତ ହେବାର କୌଣସି ଅସୁବିଧା ନାହିଁ। କିନ୍ତୁ ଏ ରୋଗ ଚିକିତ୍ସା କରିଲା ବେଳେ, ଯେହେତୁ ଏଇଟା ମୁଖ୍ୟ ଯକୃତକୁ ବ୍ୟାପି ଥାଏ, ଯକୃତକୁ ଆୟତକୁ ଆଣିବା ପାଇଁ ହେଲେ ଗୁଡ଼ାଏ ଶାଳୀନତା ପଦ୍ଧତିକୁ ଅବଲମ୍ବନ କରିବାକୁ ପଡ଼ିବ। ସେଥିରେ ମୁଖ୍ୟ ଥାଏ ଖାଦ୍ୟ ପଦ୍ଧତି। ଖାଦ୍ୟ ପଦ୍ଧତିର ଟିକିଏ ଯଦି ବ୍ୟତିକ୍ରମ ହୁଏ, ଲୋକ ମୃତ୍ୟୁ ମୁଖରେ ପଡ଼ିବାର ବହୁ ସମ୍ଭାବନା ଥାଏ।
1: ନିଶ୍ଚିତ ଭାବରେ ଖାଦ୍ୟପେୟର ଯେଉଁ ଭୂମିକା ରହିଛି, ପ୍ରତ୍ୟେକ ମଣିଷକୁ ସୁସ୍ଥ ରଖିବାରେ ସୁଷମ ଖାଦ୍ୟ ଓ ପାଣିର ଆବଶ୍ୟକତା ରହିଛି। ତ ସାର୍, ଯେଉଁ ଖାଦ୍ୟ ଶୈଳୀ ଜଣଙ୍କର କିଭଳି ହେବା ଉଚିତ, ସେ ମଧ୍ୟ ହେପାଟାଇଟିସ୍ ଠାରୁ ନିଜକୁ ଦୂରେଇ ରଖିପାରିବ।
0: ଆମର ଲିଭିଂ ବିହେଭିଅର କ'ଣ ନା, ଯେଉଁ ଖାଦ୍ୟ ଖାଉଛେ ମାନସିକ ସ୍ଥିରତା ସନ୍ତୁଳନ ରଖିକି ଖାଦ୍ୟ ଖାଇବା ଉଚିତ। ମାନସିକ ଅସ୍ଥିରତା ଥିବ ଯଦି ଖାଦ୍ୟ ଖାଉଥିବେ, ତାହେଲେ ସେ ଖାଦ୍ୟ ମଧ୍ୟ ଠିକ୍ ଭାବରେ ଚର୍ବଣ ପ୍ରକ୍ରିୟାରେ ସହଯୋଗ କରିବ ନାହିଁ। ତେଣୁ ମାନସିକ ଶାନ୍ତ ଥିବ, ଉଚିତ ଭାବରେ ହଜମ ହେଉଥିବା ଖାଦ୍ୟ ଥିବ, ତା ସହିତ ଖାଦ୍ୟର ବ୍ୟବଧାନ ମଧ୍ୟ ଠିକ୍ ଥିବା ଦରକାର। ଖାଦ୍ୟର ବ୍ୟବଧାନକୁ ଦୂରତା କଲେ ହେବ ନାହିଁ, ଖାଦ୍ୟର ବ୍ୟବଧାନକୁ କମେଇ ଦେଲେ ମଧ୍ୟ ହେବ ନାହିଁ। ତେଣୁ ଏସବୁ ଯଦି ସମାନତା ରଖାଯାଏ, ସଂଯମତା ରଖାଯାଏ, ତାହେଲେ ନିଶ୍ଚିତ ଭାବରେ ରୋଗରୁ ମୁକ୍ତ ହେବା ପାଇଁକା ଆମକୁ କୌଣସି କଷ୍ଟ ପଡ଼ିବ ନାହିଁ।
1: ତ ସାର୍, ଏହି ଯେଉଁ ହେପାଟାଇଟିସ୍ ରୋଗ ରହିଛି, ଏହାର ଚିକିତ୍ସା ପଦ୍ଧତି ସବୁ କ'ଣ ରହିଛି?
0: ଆମର ତ ଚିକିତ୍ସା ପଦ୍ଧତି କହିଲେ ମୁଖ୍ୟତଃ ଆମେ ଭ୍ୟାକ୍ସିନ୍ ଉପରେ ତାକୁ ନିର୍ଭର କରୁ। କିନ୍ତୁ ଭ୍ୟାକ୍ସିନ୍ ସହିତ ମଧ୍ୟ ଆମେ କିଛି ଡାକ୍ତରୀ ଚିକିତ୍ସାର ଦାୟିତ୍ୱ ନେଇଥାଉ, ଏବଂ ତା ସାଥିରେ ମଧ୍ୟ ଖାଦ୍ୟ ବ୍ୟବସ୍ଥା, ଗୋଟେ ଡାଏଟିଂ ହାବିଟ୍, ତାଙ୍କୁ ଗୋଟେ ରୁଟିନ୍ ଚାର୍ଟ ଦିଆଯାଏ ଡାଏଟିଂ ହାବିଟ୍ର, ସେଟା ଦରକାର, ଏବଂ ଔଷଧ ଦରକାର, ଭ୍ୟାକ୍ସିନ୍ ଦରକାର। ଏସବୁ ହେଲେ ମଧ୍ୟ ଆମର ନିଶ୍ଚିତ ଭାବରେ ଆକୁ ଚିକିତ୍ସା ଅତି ସହଜ ହେବ, କୌଣସି କଷ୍ଟସାଧ୍ୟ ହେବ ନାହିଁ। କିନ୍ତୁ ତାଙ୍କର ମାନସିକ, ଶାରୀରିକ ଏବଂ ପାରିପାର୍ଶ୍ୱିକ ପରିସ୍ଥିତିକୁ ଅତ୍ୟନ୍ତ ସନ୍ତୁଳନ ରଖିକିରି କାର୍ଯ୍ୟ କରିବାର ଆବଶ୍ୟକ ଅଛି।
1: ନିହାତି ଭାବରେ, ଯଦି ଆମେ ମାନସିକ ଭାବରେ ସୁସ୍ଥ ରହିବା, ତେବେ ଆମେ ଶାରୀରିକ ଭାବରେ ମଧ୍ୟ ସୁସ୍ଥ ରହିପାରିବା ଏବଂ ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିପାରିବା। ଏହି ରୋଗକୁ ଆମେ ରୋକିବା କିପରି?
0: ରୋଗକୁ ରୋକିବା ପାଇଁ ପ୍ରଥମ କଥା ହେଉଛି ଆମର HIV, ଯେମିତି ଆମେ ଗୋଟେ ପ୍ରୋଟେକ୍ସନ ଆମେ ଡିକ୍ଲାରେସନ କରୁଥାଉ ଏବଂ ପ୍ରଚାର ପ୍ରସାର କରୁଥାଉ ଯେ ଆବ୍ୟୁଜ୍ ଅଫ୍ ସେକ୍ସ, ଏଇଟାକୁ ମୁଖ୍ୟତଃ ଆମେ ଏଇଟାକୁ କହିଥିବା ଦରକାର। ଆମର ଯେହେତୁ ଗୋଟିଏ ବଡି ଫ୍ଲୁଇଡ୍ ଦ୍ୱାରା ଏ ରୋଗ ବ୍ୟାପୁଛି, ତେଣୁ ସେଥିପାଇଁକା ଆମେ ସମସ୍ତଙ୍କୁ ସୂଚାଇ ଦେବା ଦରକାର ଯେ ସେମାନେ ଯେମିତି ଯୌନ ସମ୍ପର୍କର କୌଣସି ବ୍ୟତିକ୍ରମ ନ ହୁଏ, ବ୍ୟବସ୍ଥାରୁ କୌଣସି ବ୍ୟତିକ୍ରମ ନ ହୁଏ, ତାକୁ ଗାଇଡ଼ଲାଇନ୍ କରିବେ। ଦ୍ୱିତୀୟ କଥା ହେଉଛି ଯେଉଁ ଆମେ ପ୍ରଥମେ କହିଲି ଯେ ଆମର ଯେଉଁ ଔଷଧ ପାନ କରୁଛେ ବିଭିନ୍ନ ରୋଗ ପାଇଁ, ସେ ଔଷଧ ପାନ ବେଳେବେଳେ କିଛି ବ୍ୟକ୍ତି ଅତ୍ୟଧିକ ଔଷଧ ପାନ କରନ୍ତି, ଯନ୍ତ୍ରଣା ପାଇଁକା ଅଧିକ ପେନ୍କିଲର ଖାଆନ୍ତି, ବା ଆମର ଡାଇସନ ପାଇଁକା ଅଧିକ ଗୁଡ଼ିଏ ଟାବଲେଟ୍ ଖାଇଦିଅନ୍ତି, ଗ୍ୟାସ ହେଲା ଦିନକୁ 4 ଲେଖା ମନେକର ବଟିଆ ଖାଆନ୍ତି, ତାହେଲେ ଏହାଦ୍ୱାରା ମଧ୍ୟ ଲିଭର ଡ୍ୟାମେଜ୍ ହେବାର ସମ୍ଭାବନା ଅଛି। ଏବଂ ଲିଭର ଡ୍ୟାମେଜ୍ ହେଲେ ଆମର ଯେତେବେଳେ କୌଣସି ଭାଇରସ୍ ବା ପଶିଲା ବା କିଛି ହେଲା, ତାହେଲେ ଆମର ମଧ୍ୟ ହେପାଟାଇଟିସ୍ ହେବାର ବହୁତ ଚାନ୍ସ ଅଛି।
1: ନିଶ୍ଚିତ ଭାବରେ, ଆପଣ ଯେମିତି କହିଲେ ଯେ ସୁଷମ ଖାଦ୍ୟ ସହିତ ଆମର ପାନୀୟ ଏବଂ ତା ସହିତ ଟୀକା ନେବା ମଧ୍ୟ ଜରୁରୀ, ତ ସାର୍ ଟୀକା ନେବା କ'ଣ ନିହାତି ଜରୁରୀ?
0: ଟୀକା ଦେବା ଜରୁରୀ, କାରଣ ଆମର ସ୍ୱାସ୍ଥ୍ୟ ବିଭାଗର ଗାଇଡ଼ଲାଇନ୍ ଅନୁସାରେ ଆମେ ଛୁଆ ଯେତେବେଳେ ଜନ୍ମ ହେଉଛି, ଆମେ ଜନ୍ମରୁ ତାଙ୍କୁ ମଧ୍ୟ ହେପାଟାଇଟିସ୍ର ଟୀକା ଦେଇଦେଉଛୁ ଆଜୀବନ ସେ ସୁସ୍ଥ ରହିବା ପାଇଁକା। ଏବଂ ଦ୍ୱିତୀୟ କଥା ହେଉଛି ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଦେଖୁଛୁ ଯେଉଁମାନେ ଭ୍ୟାକ୍ସିନ୍ ନ ନେଇକରି କିଛି ରୋଗଗ୍ରସ୍ତ ହେଉଛନ୍ତି, ତାଙ୍କୁ ଭ୍ୟାକ୍ସିନ୍ ଦେବା ପାଇଁ ମଧ୍ୟ ତା ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଆମେ ପରାମର୍ଶ ଦେଉଛୁ।
1: ଆଜ୍ଞା ସାର୍, ଯେମିତି କୁହାଯାଏ ଯେ ମାତୃତ୍ୱ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ, ଜଣେ ମା ଠାରୁ ତାର ପିଲାକୁ ସଂକ୍ରମଣ ହେବାର ଆଶଙ୍କା ରହିଛି କି ଏହି ହେପାଟାଇଟିସ୍ ରୋଗଟି?
0: ଏଇଟା ନିଶ୍ଚିତ ଭାବରେ ମା ଯଦି ରୋଗଗ୍ରସ୍ତ ଥାଏ, ଆମେ ଯେହେତୁ କହିଛେ ଯେ ହେପାଟାଇଟିସ୍ ବି ଇଜ୍ ପ୍ୟୁରଲି ଦ ଫ୍ଲୁଇଡ୍ କଣ୍ଟାମିନେଟେଡ୍ ଡିଜିଜ୍, ତେଣୁ ମା ଯେତେବେଳେ ଛୁଆକୁ ପ୍ରସବ କରେ, ତେଣୁ ତାର ଯେଉଁ ଲାଳ, ଯେଉଁ ରକ୍ତ ଏସବୁ ଆସେ, ସେଥିରେ ମଧ୍ୟ ଛୁଆକୁ ସଂକ୍ରମଣ ହେବାର ବହୁତ ସମ୍ଭାବନା ରହିଛି। ତେଣୁ ସେଥିପାଇଁ ଆମେ ନିର୍ଦ୍ଦିଷ୍ଟ ଭାବରେ ଉଚିତ ପଦ୍ଧତି ଅବଲମ୍ବନ କରି ସେ ଛୁଆକୁ ପ୍ରସବ କରାଇବାରେ ଆମେ ଦାୟିତ୍ୱ ନେଇଥାଉ। ତେଣୁ ସେଥିପାଇଁ ଏଇଟା ହେଉଛି ବଡ଼ ଦାୟିତ୍ୱ ଯେ ଯଦି ମା ସଂକ୍ରମଣ ଥାଏ, ଛୁଆକୁ ସଂକ୍ରମଣ ହେବାର ବହୁତ ଚାନ୍ସ ଅଛି, ସେଥିପ୍ରତି ଦାୟିତ୍ୱ ନେବା ଆବଶ୍ୟକ।
1: ତାମାନେ ସାର୍, ଗର୍ଭାବସ୍ଥାରୁ ସ୍ତନ୍ୟପାନ ପର୍ଯ୍ୟନ୍ତ ଏସବୁର ଯତ୍ନ ଆମେ ନିହାତି ନେବା ଜରୁରୀ।
0: ଜରୁରୀ।
1: ଆଜ୍ଞା, ଆମେ ତ ଆଲୋଚନା କରିଲେ ଯେ ହେପାଟାଇଟିସ୍ କ'ଣ

0: ତାର କାରଣ କ'ଣ, ଲକ୍ଷଣ କ'ଣ ଏବଂ ଚିକିତ୍ସା ପଦ୍ଧତି ସମ୍ପର୍କରେ ମଧ୍ୟ ଆମେ ଆଲୋଚନା କରିଲେ। ତେବେ ସାର୍, ସଚେତନତା କେମିତି ସୃଷ୍ଟି କରିପାରିବା ବା ଜଣଙ୍କୁ ଆମେ ସଚେତନ କିପରି କରିପାରିବା ଯେ ସେ ମଧ୍ୟ ଏହି ହେପାଟାଇଟିସ୍ ରୋଗରୁ ନିଜକୁ ଦୂରେଇ ରଖିପାରିବ?
1: ଆମର ମତ ହେଲା, ଏହାକୁ ସଚେତନତା କରିବା ପାଇଁ ଯୁବବର୍ଗକୁ ଅଧିକ ଏଥିରେ ଆମେ ନିୟୋଜିତ କରିବା ଦରକାର। ସ୍କୁଲ କଲେଜ ଏଗୁଡ଼ିକରେ ଆମେ ବାର୍ତ୍ତା ଦେବା ଦରକାର ଯେ ହେପାଟାଇଟିସ୍ ଏଇ ପଦ୍ଧତି ଦ୍ୱାରା ବ୍ୟାପିଥାଏ। ତେଣୁ ଏ ଯୁବବର୍ଗକୁ ପ୍ରଥମେ ତାକୁ ସଚେତନ କରିବା, ଏବଂ ଯେଉଁମାନେ ମାତୃତ୍ୱ ଲାଭ କରୁଛନ୍ତି, ଯେଉଁମାନେ ଗର୍ଭଧାରଣ କରୁଛନ୍ତି, ସେମାନେ ଯେତେବେଳେ ଆମର କ୍ଲିନିକ୍କୁ ଆସନ୍ତି, ତାଙ୍କୁ ଆମେ ପ୍ରାଞ୍ଜଳ ଭାବରେ ପ୍ରଥମରୁ ତାଙ୍କର ରକ୍ତ ପରୀକ୍ଷା କରିକିରି ତାଙ୍କୁ ମଧ୍ୟ ଆମେ ସଚେତନ କରିଥାଉ ଯେ ଯଦି ହେପାଟାଇଟିସ୍ ହେଲା ବା ହେପାଟାଇଟିସ୍ ଏଇ କାରଣ ଯେଉଁ ହେଇପାରେ ୟାକୁ ମଧ୍ୟ ଆମେ ସଚେତନ କରିଥାଉ। କିନ୍ତୁ ମୋର ବାର୍ତ୍ତା ହେଲା, ଯୁବବର୍ଗକୁ ଅତ୍ୟଧିକ ଏଥିରେ ସାମିଲ କରିକିରି ତାଙ୍କୁ କହିବା ଦରକାର ଯେ ଏଇ ଏଇ ପଦ୍ଧତି ଦ୍ୱାରା, ଏଇ ଆବ୍ୟୁଜବ ସେକ୍ସ ହଉ, ଆବ୍ୟୁଜବ ଡ୍ରଗ୍ସ ହଉ, ଆବ୍ୟୁଜବ କୋଲ୍ଡ ଡ୍ରିଙ୍କ୍ସ ହଉ, ଆବ୍ୟୁଜବ ଖାଦ୍ୟ ହଉ ବା ଯେକୌଣସିର ଅପବ୍ୟବହାର ଯଦି ହେଲା, ତାଦ୍ୱାରା ନିଶ୍ଚିତ ଭାବରେ ହେପାଟାଇଟିସ୍ ବ୍ୟାପୁଛି। ତେଣୁ ସେଥିପାଇଁକା ପ୍ରତ୍ୟେକ ଯୁବକ ଯୁବତୀ, ମା ଭଉଣୀ,

0: ତାକୁ ମଧ୍ୟ ଆମେ ସଚେତନ କରିଥାଉ। କିନ୍ତୁ ମୋର ବାର୍ତ୍ତା ହେଲା ଯୁବବର୍ଗକୁ ଅତ୍ୟଧିକ ଏଥିରେ ସାମିଲ କରିକିରି ତାଙ୍କୁ କହିବା ଦରକାର ଯେ ଏଇ ଏଇ ପଦ୍ଧତି ଦ୍ୱାରା ଏଇ ଆବିଜୁବ ସେକ୍ସ ହଉ, ଆବିଜୁବ ଡ୍ରଗ୍ସ ହଉ, ଆବିଜୁବ କୋଲ୍ଡ ଡ୍ରିଙ୍କ୍ସ ହଉ, ଆବିଜୁବ ଖାଦ୍ୟ ହଉ ବା ଯେକୌଣସିର ଅପବ୍ୟବହାର ଯଦି ହେଲା ତାଦ୍ୱାରା ନିଶ୍ଚିତ ଭାବରେ ହେପାଟାଇଟିସ୍ ବ୍ୟାପୁଛି। ତେଣୁ ସେଥିପାଇଁକା ପ୍ରତ୍ୟେକ ଯୁବକ ଯୁବତୀ, ମା ଭଉଣୀ, ବନ୍ଧୁ, ପରିବାରବର୍ଗ, ସର୍ବୋପରି କଲେଜ ଏବଂ ସ୍କୁଲ ୟାକୁ ଯଦି ସଚେତନତା କରିପାରିବା ନିଶ୍ଚିତ ଭାବରେ ଭାରତବର୍ଷରୁ ଆମେ ହେପାଟାଇଟିସ୍କୁ ଦୂରେଇ ଦେବା ଏଥିରେ ଆଦୌ ସନ୍ଦେହ ନାହିଁ। ତେଣୁ ମୋର ଆଉ ଗୋଟିଏ ବାର୍ତ୍ତା ହେଉଛି ଆମର ଯେଉଁ 28/7 ଆମର ହେଉଛି ବିଶ୍ୱ ହେପାଟାଇଟିସ୍ ଦିବସ। ତେଣୁ ସେହି ଦିବସରେ ସାରା ଭାରତବର୍ଷରେ ଯୁବକମାନଙ୍କୁ ଯଦି ଏ କାର୍ଯ୍ୟରେ ଆମେ ନିୟୋଜିତ କରି ତାଙ୍କୁ ଗୋଟିଏ ବାର୍ତ୍ତା ଦେବା, ମୁଁ ଭାବୁଛି ଏ ବାର୍ତ୍ତା ଭାରତବର୍ଷ ପାଇଁ ଶୁଭଙ୍କର ହେବ ଏବଂ ହେପାଟାଇଟିସ୍ ରୋଗକୁ ଆମେ ରୋକିବାରେ ଆମେ ଜଣେ ସମର୍ଥ ସୈନିକ ହୋଇପାରିବା ଏ ଆଶା ରଖି ମୁଁ ରହୁଛି।
1: ଛୋଟ ଛୋଟ କଥା କହିଲେ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆପଣ ଦୃଷ୍ଟି ଦେଲେ, ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ନିରାମୟ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ନିରାମୟ କାର୍ଯ୍ୟକ୍ରମରେ ଜାଣିବା ସ୍ୱାସ୍ଥ୍ୟ ସମାଚାର।
1: ଶ୍ରୋତାବନ୍ଧୁ, ଗ୍ରୀଷ୍ମ ଋତୁରେ ଫ୍ରିଜ୍ରୁ ବହୁତ ଥଣ୍ଡା ପାଣି ପିଇବା ପାଇଁ ସମସ୍ତେ ଇଚ୍ଛା ପ୍ରକାଶ କରିଥାନ୍ତି, କିନ୍ତୁ ଏହା ଶରୀର ଉପରେ ସକାରାତ୍ମକ ବଦଳରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଫ୍ରିଜ୍ରୁ ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ଖରାପ ହୋଇପାରେ। ଯଦି କଫ ଏବଂ ଗଳା ଯନ୍ତ୍ରଣାରୁ ରକ୍ଷା ପାଇବାକୁ ଚାହାନ୍ତି ତେବେ ଥଣ୍ଡା ପାଣି ପିଇବାରୁ ଦୂରେଇ ରହିବା ଉଚିତ। ପାଣିକୁ କିଛି ସମୟ ପାଇଁ ଫ୍ରିଜ୍ରୁ ବାହାର କରି ପିଇବା ଉଚିତ। ଥଣ୍ଡା ପାଣି ପିଇବା ଦାନ୍ତ ପାଇଁ କ୍ଷତିକାରକ ହୋଇପାରେ। ଯଦି ଫ୍ରିଜ୍ରେ ରଖାଯାଇଥିବା ଥଣ୍ଡା ପାଣି ପିଅନ୍ତି ତେବେ ଏହା ଦାନ୍ତର ମୂଳକୁ କ୍ଷତି ପହଞ୍ଚାଇପାରେ। ଫ୍ରିଜ୍ର ଥଣ୍ଡା ପାଣି ଦାନ୍ତରେ ଝିମ୍ଝିମ୍ ଏବଂ ଯନ୍ତ୍ରଣା ସୃଷ୍ଟି କରିପାରେ। ଫ୍ରିଜ୍ର ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ମନ୍ଥର ହୋଇପାରେ। କୋଷ୍ଠକାଠିନ୍ୟ ଏବଂ ପେଟ ଫୁଲିବାରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାଣି ପିଇବାରୁ ଦୂରେଇ ରହିବା ଉଚିତ। ଅତ୍ୟଧିକ ଥଣ୍ଡା ପାଣି ପିଇବା ହୃତ୍ସ୍ପନ୍ଦନ ପାଇଁ ମଧ୍ୟ ଭଲ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଯଦି ଗ୍ରୀଷ୍ମ ଋତୁରେ ଥଣ୍ଡା ପାଣି ପିଇବାକୁ ଚାହାନ୍ତି ତେବେ ଫ୍ରିଜ୍ ବଦଳରେ ମାଟି ପାତ୍ରରୁ ପାଣି ପିଇପାରିବେ। ମାଟି ପାତ୍ରରୁ ପାଣି ପିଇବା ଦ୍ୱାରା କୌଣସି ସ୍ୱାସ୍ଥ୍ୟ କ୍ଷତି ହେବ ନାହିଁ। ଶ୍ରୋତାବନ୍ଧୁ, ଆମ୍ବ ଅତ୍ୟନ୍ତ ସୁଆଦିଆ ହୋଇଥିଲେ ମଧ୍ୟ ଏହାକୁ ଅଧିକ ମାତ୍ରାରେ ଖାଇଲେ କିମ୍ବା ଭୁଲ ସମୟରେ ଖାଇଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଆମ୍ବରେ ପ୍ରାକୃତିକ ଚିନି ଏବଂ କ୍ୟାଲୋରି ଅଧିକ ଥାଏ। ଅତ୍ୟଧିକ ଆମ୍ବ ଖାଇଲେ ଶରୀରର ଓଜନ ଶୀଘ୍ର ବଢ଼ିଥାଏ। ଏଥିରେ ଥିବା ଅଧିକ ଚିନି ରକ୍ତରେ ଶର୍କରା ସ୍ତରକୁ ହଠାତ୍ ବଢ଼ାଇ ଦେଇଥାଏ। ତେଣୁ ମଧୁମେହ ରୋଗୀମାନେ ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ। ଆମ୍ବ ଖାଇବା ପରେ ପେଟ ଫୁଲିବା, ଗ୍ୟାସ ହେବା କିମ୍ବା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ। ଅଧିକ ଆମ୍ବ ଖାଇବା ଦ୍ୱାରା ଶରୀରରେ ଗରମ ବଢ଼ିଥାଏ, ଯାହାଫଳରେ ମୁହଁରେ ବ୍ରଣ ସମସ୍ୟା ଦେଖାଦେଇଥାଏ। ରାତିରେ ଆମ୍ବ ଖାଇବା ଦ୍ୱାରା ପାଚନ କ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ରାତି ଖାଦ୍ୟ ପରେ ତୁରନ୍ତ ଆମ୍ବ ଖାଇବା ଅନୁଚିତ। ମିଠା ଆମ୍ବ ମଧ୍ୟ ଅନେକ ପୁଷ୍ଟିକର ପଦାର୍ଥରେ ଭରପୁର, କିନ୍ତୁ ଏହାକୁ ଖାଇବା ସମୟରେ ଆମେ ଅନେକ ଭୁଲ କରିଦେଇଥାନ୍ତି। ମିଠା ଆମ୍ବ ମଧ୍ୟ ଅନେକ ପୁଷ୍ଟିକର ପଦାର୍ଥରେ ଭରପୁର, କିନ୍ତୁ ବିଶେଷଜ୍ଞଙ୍କ ମତରେ ଫଳ ଖାଇବା ସମୟରେ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭୋଜନ ପରେ ଆମ୍ବ ଖାଇବା ବିପଦପୂର୍ଣ୍ଣ ନୁହେଁ, କିନ୍ତୁ ଏହା ହଜମ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଆମ୍ବ ଏକ ସାମାନ୍ୟ ଭାରି ଫଳ ଏବଂ ପ୍ରାକୃତିକ ଶର୍କରାରେ ଭରପୁର। ଖାଦ୍ୟ ଖାଇବା ପରେ ତୁରନ୍ତ ଆମ୍ବ ଖାଇବା ଦ୍ୱାରା ରକ୍ତରେ ଶର୍କରା ବୃଦ୍ଧି ପାଇପାରେ ଏବଂ ପାଚନ ଶକ୍ତି ମଧ୍ୟ ପ୍ରଭାବିତ ହୋଇପାରେ। ମଧୁମେହ କିମ୍ବା ଇନ୍ସୁଲିନ୍ ପ୍ରତିରୋଧ ଥିବା ଲୋକମାନେ ମଧ୍ୟ ଖାଦ୍ୟ ଖାଇବା ପରେ ତୁରନ୍ତ ଆମ୍ବ ନ ଖାଇବା ପାଇଁ ବିଶେଷ ସତର୍କ ରହିବା ଉଚିତ। ବିଶେଷଜ୍ଞମାନେ ଖାଦ୍ୟ ଖାଇବାର 30-60 ମିନିଟ୍ ପୂର୍ବରୁ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଯଦି ଆପଣ ରାତ୍ରି ଭୋଜନ କିମ୍ବା ମଧ୍ୟାହ୍ନ ଭୋଜନ ପରେ ଫଳ ଖାଇବାକୁ ଚାହାନ୍ତି ତେବେ 1.5-2 ଘଣ୍ଟାର ବ୍ୟବଧାନ ରଖନ୍ତୁ। ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ଭିତ୍ତିକ ତଥ୍ୟ। ଶ୍ରୋତାବନ୍ଧୁ, ସବୁଠି ଏବେ ଗୋଟିଏ ରୋଗକୁ ନେଇ ବେଶ ଚର୍ଚ୍ଚା, ତାହା ହେଉଛି ଡାଇବେଟିସ୍ ବା ମଧୁମେହ। ଦେଶର ଅନେକ ଲୋକ ମଧୁମେହରେ ପୀଡ଼ିତ। ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ଔଷଧ ସହିତ ଘରୋଇ ଉପଚାର ମଧ୍ୟ ବ୍ୟବହାର କରନ୍ତି। ମଧୁମେହରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହାକୁ ବିଲୋପ କରିବା ପାଇଁ କୌଣସି ଠୋସ୍ ସମାଧାନ ମିଳିନାହିଁ ଏବଂ ଏହା କେତେବେଳେ କାହା ସହିତ ଘଟେ ତାହା କେହି ଜାଣିପାରେ।

ପାରିବେ ନାହିଁ। ତେଣୁ ଏହାକୁ କେବଳ ନିୟନ୍ତ୍ରଣ ହିଁ କରିପାରିବା। ଯେତେବେଳେ ଆପଣଙ୍କୁ ଡାଇବେଟିସ୍ ହୁଏ ସେତେବେଳେ ଅନେକ ପ୍ରିୟ ଖାଦ୍ୟ ପଦାର୍ଥକୁ ତ୍ୟାଗ କରିବାକୁ ପଡ଼ିବ, କାରଣ କିଛି ଖାଦ୍ୟ ପଦାର୍ଥ ହଠାତ୍ ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ବଢ଼ାଇପାରେ। ମଧୁମେହ ରୋଗରେ ଡାଲଚିନି ଖାଇବା ଲାଭଦାୟକ ବୋଲି ବିବେଚନା କରାଯାଏ। ଆପଣ ଏହାକୁ ଅନେକ ଉପାୟରେ ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ। ତେବେ ଆସନ୍ତୁ ଜାଣିବା ଖାଦ୍ୟରେ ଡାଲଚିନି ଅନ୍ତର୍ଭୁକ୍ତ କରିବାର ଲାଭ କ'ଣ। ଶ୍ରୋତା ବନ୍ଧୁ, ମଧୁମେହ ରୋଗୀମାନେ ସବୁବେଳେ ଭୋକିଲା ଅନୁଭବ କରନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଡାଲଚିନି ବ୍ୟବହାର କରିପାରିବେ। ଏହା ସହିତ ଏହା ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ବ୍ୟତୀତ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଶକ୍ତିଶାଳୀ ହୁଏ ଏବଂ ଆପଣ ଅନେକ ଋତୁକାଳୀନ ରୋଗରୁ ରକ୍ଷା ପାଇପାରିବେ। ଯଦି ଆପଣଙ୍କର ମଧୁମେହ ସହିତ ଯକୃତ ସମସ୍ୟା ରହିଛି ତେବେ ଆପଣ ଡାଲଚିନି ଖାଇବା ଉଚିତ ନୁହେଁ, କାରଣ ଡାଲଚିନିରେ କୁମାରିନ୍ ଥାଏ ଯାହାକି ଆପଣଙ୍କ ସମସ୍ୟାକୁ ଆହୁରି ବଢ଼ାଇପାରେ। ଆପଣ ଡାଲଚିନିକୁ ହାଲୁକା ଭାଜି ଏହାର ପାଉଡର ପ୍ରସ୍ତୁତ କରିପାରିବେ। ସକାଳର ଚା ତିଆରି କରିବା ସମୟରେ ଏକ ଚାମଚ ଡାଲଚିନି ପାଉଡର ମିଶାଇଲେ କେବଳ ଚା'ର ସ୍ୱାଦ ବଢ଼ିନଥାଏ, ବରଂ ଆପଣଙ୍କର ସୁଗାର ମଧ୍ୟ ନିୟନ୍ତ୍ରଣ ହୋଇଥାଏ। ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଡାଲଚିନି ପାଉଡର ସହିତ ମହୁ ମିଶାଇ ପିଇଲେ ତାହାର ଲାଭ ମଧ୍ୟ ପାଇପାରିବେ। ଶ୍ରୋତା ବନ୍ଧୁ, ଆଜିର ଜୀବନଶୈଳୀରେ ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ଅବଲମ୍ବନ କରୁଛନ୍ତି। ସମସ୍ତେ ଚାହାନ୍ତି ଯେ ସେମାନଙ୍କ ଶରୀର ଫିଟ୍ ଏବଂ ସୁସ୍ଥ ରହୁ, କିନ୍ତୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଏବଂ ଅଳସୁଆ ହେବା ଦ୍ୱାରା କେବଳ ପେଟର ଚର୍ବି ଜମା ହୋଇନଥାଏ, ବରଂ ସମଗ୍ର ଶରୀରରେ ମେଦବହୁଳତା ମଧ୍ୟ ବଢ଼ିଥାଏ। ଆଜିକାଲି ଲୋକମାନେ ସେମାନଙ୍କର ବଢ଼ୁଥିବା ମେଦବହୁଳତା ପାଇଁ ବହୁତ ଚିନ୍ତିତ ହେବା ସହ ପତଳା ହେବାର ଉପାୟ ଖୋଜୁଛନ୍ତି। ତେବେ ନିଜ ଶରୀରର ଓଜନ କିପରି ହ୍ରାସ କରିବେ ଆସନ୍ତୁ ଜାଣିବା। ସେଥିପାଇଁ ଖାଦ୍ୟରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ବିଶେଷ କରି କିଛି ଦିନ ପାଇଁ ଚିନି ଖାଇବା କମ୍ କରନ୍ତୁ କିମ୍ବା ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। ଚିନି କମ୍ ଖାଇବା କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିବା ଆପଣଙ୍କର ଓଜନ ହ୍ରାସ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଚିନିରେ ଅଧିକ କ୍ୟାଲୋରି ଥାଏ। ଯେତେବେଳେ ଆପଣ ଚିନି ଖାଇବା କମ୍ କରନ୍ତି କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତି ସେତେବେଳେ ଆପଣଙ୍କ ଶରୀରରେ ଅତିରିକ୍ତ କ୍ୟାଲୋରି ଜମା ହେବା ବନ୍ଦ ହୋଇଯାଏ ଏବଂ ଶରୀରର ଓଜନ ଧୀରେ ଧୀରେ ହ୍ରାସ ପାଇଥାଏ। ଚିନି ଅଧିକ ଖାଉଥିବା ଲୋକଙ୍କ ଶରୀରରେ ଇନ୍ସୁଲିନ୍ର ସ୍ତର ବଢ଼ିଯାଇଥାଏ। ଇନ୍ସୁଲିନ୍ ହେଉଛି ଏକ ହରମୋନ୍ ଯାହା କୋଷରେ ଗ୍ଲୁକୋଜ୍ ଗଚ୍ଛିତ କରିବାରେ ସାହାଯ୍ୟ କରେ। ଯେତେବେଳେ ଇନ୍ସୁଲିନ୍ର ସ୍ତର ବଢ଼ିଯାଏ ସେତେବେଳେ ଆପଣଙ୍କ ଶରୀରରେ ଚର୍ବି ଜମା ହେବା ଆରମ୍ଭ ହୁଏ। ତେବେ ଚିନି ଖାଇବା କମ୍ କଲେ ଶରୀରରେ ଇନ୍ସୁଲିନ୍ ସ୍ତର ନିୟନ୍ତ୍ରଣରେ ରହିଥାଏ ଏବଂ ଶରୀରରେ ଚର୍ବି ଜମା ହେବା ହ୍ରାସ ପାଇଥାଏ। ସେହିଭଳି ଅଧିକ ଚିନି ଖାଇଲେ ଶରୀରରେ ଭୋକର ମାତ୍ରା ବଢ଼ିଥାଏ, ଯାହାଦ୍ୱାରା ଆପଣଙ୍କୁ ବାରମ୍ବାର ଭୋକ ଲାଗେ ଏବଂ ଆପଣ ଅଧିକ ଖାଦ୍ୟ ଖାଆନ୍ତି। ତେଣୁ ଖାଦ୍ୟରେ ଚିନି ଖାଇବା କମ୍ କଲେ ଭୋକ ନିୟନ୍ତ୍ରଣରେ ରହିଥାଏ। ଶ୍ରୋତାବନ୍ଧୁ, ଚିନିମୁକ୍ତ ପାନୀୟ ଯେମିତି ସୋଡ଼ା, କୋଲ୍ଡ୍ରିଙ୍କ୍ସ ଏବଂ ଅନ୍ୟାନ୍ୟ ଥଣ୍ଡା ପାନୀୟ ଠାରୁ ଦୂରେଇ ରହିବା ଉଚିତ। ସେହିଭଳି ବିସ୍କୁଟ, କେକ୍ ଏବଂ ପେଷ୍ଟ୍ରି ପରି ଅନ୍ୟାନ୍ୟ ମିଠାକୁ ଖାଦ୍ୟରେ କମ୍ ସାମିଲ କରନ୍ତୁ। ଯଦି ଆପଣ ମିଠା ଖାଇବାକୁ ପସନ୍ଦ କରନ୍ତି ତେବେ ଖାଦ୍ୟରେ ପ୍ରାକୃତିକ ମିଠା ବ୍ୟବହାର କରନ୍ତୁ, ଯେମିତି ମହୁ କିମ୍ବା ଗୁଡ଼। ସେହିଭଳି ତାଜା ଫଳ ଖାଆନ୍ତୁ। ବିଭିନ୍ନ ପ୍ରକାରର ଫଳରେ ପ୍ରାକୃତିକ ମିଠା ସହିତ ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ। ଏସବୁ ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତିଦିନ ବ୍ୟାୟାମ କରନ୍ତୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାର। ଆପଣଙ୍କୁ ଆମର କାର୍ଯ୍ୟକ୍ରମ କିପରି ଲାଗିଲା ଆପଣଙ୍କର ସୁଚିନ୍ତିତ ମତାମତ ଲେଖି ଆମକୁ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ନିରାମୟ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ସୁସ୍ଥ ଜୀବନ ହିଁ ପ୍ରକୃତ ସମ୍ପଦ। ତେଣୁ ଆସନ୍ତୁ ଆଜିଠାରୁ ଶପଥ ନେବା ଯେ ଆମେ ଘରୋଇ ସୁସ୍ଥ ଖାଦ୍ୟ ଖାଇବା ଏବଂ ବାହାରର ଅପୁଷ୍ଟିକର ଖାଦ୍ୟକୁ ବର୍ଜନ କରିବା, ନିଜେ ସୁସ୍ଥ ରହିବା ଏବଂ ପରିବାରକୁ ସୁସ୍ଥ ରଖିବା। ଏହି ବାର୍ତ୍ତା ସହିତ ଆଜିର ନିରାମୟ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛି ମୁଁ ସୁପ୍ରିୟା ପଟ୍ଟନାୟକ।

ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ନିରାମୟ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ସୁପ୍ରିୟା ପଟ୍ଟନାୟକ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। କାର୍ଯ୍ୟକ୍ରମରେ ଆପଣମାନେ ଆଜି ଶୁଣିଲେ ହେପାଟାଇଟିସ୍ ଏବଂ ତାର ସଚେତନତା ସମ୍ପର୍କରେ ଡକ୍ଟର ଦେବେନ୍ଦ୍ରନାଥ ତରାଇଙ୍କ ଠାରୁ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଶ୍ରୋତା ବନ୍ଧୁ, କିଛି ସମୟ ମଧ୍ୟରେ ଆପଣ ଶୁଣିପାରିବେ ଗୀତିନାଟ୍ୟ ବାଲି ରଥେ ବି ଜେ ଶ୍ରୀ ଜଗନ୍ନାଥ, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲଚନ୍ଦ୍ର ବେହେରା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ। ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

0: କଣ କରିବା ମ, କଥା କଣ ମୋ ବନ୍ଧୁ? ଆଜି ଚାରୁଲତାଙ୍କର ଆସିବାକୁ ଏତେ ବିଳମ୍ବ କାହିଁକି?
1: କଣ ପାଇଁ ଏତେ ଉଚ୍ଛୁର କରୁଛନ୍ତି?
2: ବନ୍ଧୁ ବନ୍ଧୁ, ମୁଁ ଭାବୁଛି।
0: କଣ ଭାବୁଛ କଣ ଭାବୁଛ କୁହ ବନ୍ଧୁ କୁହ।
2: କହୁଛି କହୁଛି ବନ୍ଧୁ କହୁଛି। ଆଜି ଆଜି କେତେ ଜଣ ନୂଆ ଗ୍ରାହକ ଆସିଛନ୍ତି ତ, ତେଣୁ ଚାରୁମୁଖୀ ନିଜକୁ ଟିକେ ଅଧିକ ଆକର୍ଷଣୀୟ କରି ସଜେଇ ହଉଥିବେ।
0: କଥାଟା ମନକୁ ପାଇଲା ଯେ, ହେଲେ ମୋର କହିବା କଥା ହେଲା ତାଙ୍କ ପ୍ରିୟ ସହଚରୀ ଆସି ମିଠା ମିଠା କଥା କହି ସମ୍ବାଦଟା ଦେଇଯାନ୍ତେ ନାହିଁ।
1: ତମେ ନିଶ୍ଚୟ ମଲ୍ଲି କଥା କହୁଛ ବନ୍ଧୁ?
0: ଅଣ୍ଟାକୁ ହଲେଇ ଖିଖି ନଛେଇ ବେଳିକି ବୁଲେଇ ଯୋଉ ରସ ରସିଆ କଥା ସେ କହନ୍ତି ନା।
2: ମଲ୍ଲି
3: ଏ ମଲ୍ଲି
4: ଆସିଲି, ଏମିତି ଉଚ୍ଛନିଆ ହେଇ ଡାକୁଥିଲେ ଯେ।
0: ନାଇଁ କଥା କଣ କି, ଇଏ ଦେବୀ ଚାରୁଲତା ଆଜି କଣ
4: ବାଇ ସିଙ୍ଗାର ହଉଛନ୍ତି, ଟିକେ ଡେରି ହବ।
1: ନାଇଁ ସେ କଣ ହେଇଛି, ବସି ବସି ଅଣ୍ଟା ପିଠି ଲାଗିଗଲାଣି ତ। ଆମେ କଣ କହୁଥିଲୁ କି?
4: କହିବେ କହୁନାହାନ୍ତି।
2: ଇଏ ଚାରୁଲତା ଆସିବା ଆଗରୁ ତମେ ଯଦି ମନ ଖୁସିଆ ଗୀତ ପଦେ ଗାଆନ୍ତ ନା, ତାହେଲେ ଜମି ଯାଆନ୍ତା।
4: ଏ ମା, ମୁଁ ଗୀତ ଗାଇବି?

0: ହଁ ମନା କର ନାହିଁ, ଖାଲି ପଦଟିଏ ଗାଅ
1: ଗା ଗାଅ ନା ମଲ୍ଲି ଗାଅ।
2: ନାଇଲୋ ମା, ମୋ ଦେଇ ଗୀତ ଫିତ ହବନି।

0: ମଲ୍ଲି ଅତିଥି ମାନଙ୍କୁ କହିଦେ ଆଜିର ନୃତ୍ୟ ଗୀତର ଆସର ସ୍ଥଗିତ କରାଯାଇଛି, ସେମାନେ କାଲି ଆସିବେ।
1: କାହିଁକି ଚାରୁଲତେ ଏଭଳି ଦାରୁଣ ନିଷ୍ପତ୍ତିର କାରଣ କଣ ଚାରୁଲତେ?
2: ଏହା ଅନ୍ୟାୟ, ଘୋର ଅନ୍ୟାୟ ଚାରୁଲତେ।
3: ବାଇ ତ କହିଦେଇ ଭିତରକୁ ଚାଲିଗଲେଣି, ଆଉ ପଚାରୁଛନ୍ତି କାହାକୁ?
1: ହେଲେ ଏତେ ରାତିରେ ଆମେ ଯିବୁ କୁଆଡେ ଯେ?
3: ସମୁଦ୍ର କୂଳକୁ ଚାଲି ଯାଆନ୍ତୁ, ଶୀତଳ ପବନ ବହୁଥିବ, ରାତିଟା ସେଇଠି କଟେଇ ଦେବେ।
2: ତାହେଲେ ଚାଲ ବନ୍ଧୁ।
1: ଚାଲୁନ
4: ଚାରୁଲତେ।
0: କୁହନ୍ତୁ ପ୍ରିୟତମ।
4: ଏ ତୁମେ କଣ କଲ?
0: କଣ କଲି?
4: ଅତିଥିମାନଙ୍କୁ ନିରାଶ କରି ଫେରେଇ ଦେଲ ଯେ।
0: କାଲିକି ଆସିବା ପାଇଁ କଣ୍ଟ ଦେଲି ପରା।
4: କେତେ ଆଶା ନେଇ ରାତିକ ପାଇଁ ଆସିଥିଲେ, ସାଥିରେ ଆଣିଥିଲେ ମନଲାଖେ ଉପହାର, ବିପୁଳ ଧନ, ଆୟ, ଅଳଙ୍କାର, ସେସବୁକୁ ତୁଚ୍ଛ କରିଦେଲ।
0: ମୋର ଅତି ପ୍ରିୟ ଭକ୍ତ କବି ବଳରାମ ଦାସଙ୍କ ତୁଳନାରେ ସେ ସମସ୍ତ ମୂଲ୍ୟବାନ ଉପହାର ଅତି ତୁଚ୍ଛ, ଅତି ନଗଣ୍ୟ। କହିଲେ ଏତେ ଦିନ ପରେ ଏ ଅଭାଗିନୀ ଚାରୁ କଥା ଆପଣଙ୍କର କେମିତି ମନେ ପଡ଼ିଲା?
4: ତମେ ତ ଜାଣିଛୁ ଚାରୁ, ପ୍ରଭୁ ଚକାଟୋଳାଙ୍କର ଏ ଅଧମ ସେବକ ତା ନିଜ ଆୟତ୍ତରେ ନଥାଏ। ତା ଡୋରି ଯେଉଁଆଡ଼କୁ ଟାଣି ନିଏ, ମୁଁ ସେଇଆଡ଼କୁ ଓଟାରି ହିଁ ଚାଲିଯାଏ।
0: ବୁଝିଲି, ରାତି ପାହିଲେ ନୀଳାଦ୍ରି ବିହାରୀଙ୍କର ପବିତ୍ର ଘୋଷ ଯାତ୍ରା, ତ ତାରି ରଥ ଦୌଡ଼ି ଟାଣିବାକୁ ଶ୍ରୀକ୍ଷେତ୍ରକୁ ଆଗମନ। ଠିକ କହିଲି ନା?
4: କାଳିଆର ଡୋରି ଠାରୁ ଆଉ ଏକ ଶକ୍ତ ଡୋରି ମୋତେ ଏଠିକି ଆକର୍ଷିତ କରିଥାଏ ଚାରୁ।
0: ସେ ପୁଣି କେଉଁ ଡୋରି ପ୍ରିୟ?
4: ମୋ ହୃଦୟର ରାଣୀ ପ୍ରିୟତମ ଚାରୁମୁଖୀଙ୍କର ପ୍ରେମ ଡୋରି।
0: ତେବେ ତ ଚାରୁଲତାର ଜୀବନ ଧନ୍ୟ ହେଇଗଲା, ଏ ଦାସୀ ପ୍ରତି ଏତିକି ସୁଦୟା ରଖିଥିବେ ପ୍ରିୟତମ। ବସନ୍ତ।

0: ଶୁଣିଲେ ତ କବି, ନିଶ୍ୱ ନିର୍ଦ୍ଧନମାନଙ୍କୁ ଆମ ଦୁଆର ମନା, ଆମର ସାନ୍ନିଧ୍ୟ ଲାଭ ତାଙ୍କ ପାଇଁ ସାତ ସପନ।
1: ବେଶ, ମୁଁ ତେବେ ଚାଲିଲି। ଚାରୁଲତା
0: ଚାଲିଲେ କୁଆଡ଼େ?
1: ମୁଁ କଙ୍ଗାଳ, ଦରିଦ୍ର, ସର୍ବହରା। ମୋର ଏକମାତ୍ର ଧନ ମୋ ପ୍ରଭୁ ଜଗନ୍ନାଥ। ତୁମ ମନ କିଣିବାକୁ ମୁଁ ତ ପୁରା ଅସମର୍ଥ, ଅଯୋଗ୍ୟ।
0: ନା, ସେମିତି ଭାବନ୍ତୁ ନାହିଁ ପ୍ରଭୁ ଭକ୍ତ ବଳରାମ। ଆପଣଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ ଶପଥ କରି କହୁଛି, ଏ ଚାରୁଲତା କୌଣସି ଦିନ ଆପଣଙ୍କ ଠାରୁ କୋଡ଼ିଟିଏ ସୁଦ୍ଧା ଆଶା କରିନାହିଁ। ଆପଣଙ୍କୁ ପାଇଲେ ମୁଁ କୁବେର ସମ୍ପତ୍ତି ପାଇଲା ପରି ଭାବେ। ଆପଣଙ୍କ ଚାରୁଲତାକୁ ଏପର୍ଯ୍ୟନ୍ତ ଚିହ୍ନି ପାରିଲେନି।
1: ହେଲେ ମୋଠାରେ ଏମିତି କ'ଣ ଦେଖି?
0: ଆପଣଙ୍କ ପରି ଭକ୍ତ କବିଙ୍କୁ ମୋ କୁଟୀରରେ ପାଇଲେ ମୋ ଦେହରେ ଯେମିତି ଏକ ଶିହରଣ ସୃଷ୍ଟି ହୁଏ, ମୁଁ ମୋର ସତ୍ତା ହରାଇ ବସେ।
1: ଚାରୁ,
0: ମୁଁ ଆପଣଙ୍କୁ କାୟ ମନ ବାକ୍ୟରେ ଅନ୍ତର ଦେଇ ଭଲ ପାଏ କବି। ମୋ ମନ କହେ,
1: କ'ଣ ଚାରୁଲତା?
0: ଆପଣଙ୍କ ପରି ପରମ ଭକ୍ତଙ୍କର ସାନ୍ନିଧ୍ୟ ଲାଭ କରି ମୁଁ ଏ ପାପ ପଙ୍ଖିଳ ନରକରୁ ମୁକ୍ତି ପାଇଯିବି। କୁସୁମ ପରସରେ ପଟ ନିସ୍ତରିଲା ପରି ମୋର ସମସ୍ତ ପାତକ ଧୋଇ ହେଇଯିବ। କେବଳ ଆପଣ ମୋତେ ନରକରୁ ଉଦ୍ଧାର କରିପାରିବେ।
1: ହେଲେ ଚାରୁ, ନିଜକୁ କାହିଁକି ଏତେ ଧିକ୍କାର କରୁଛ? ତୁମେ ଆଉ ତୁମର ଏ ବୃତ୍ତି ଆଦୌ ଅପବିତ୍ର ନୁହେଁ। ତୁମ ଦ୍ୱାର ପବିତ୍ର, ତାର ମାଟି ବି ପବିତ୍ର। ତୁମେ କ'ଣ ଜାଣିନ, ତୁମ ଦ୍ୱାରରୁ ପବିତ୍ର ମାଟି ମୁଠାଏ ନଗଲେ ନୂତନ ଗୃହ ଆଉ ଦେବୀ ଦୁର୍ଗାଙ୍କର ମୂର୍ତ୍ତି ପ୍ରତିଷ୍ଠା ସମ୍ଭବ ହୁଏ ନାହିଁ ବୋଲି?
0: ଆପଣ ମୋର ଅନ୍ୟ ଦିଗଟି କଥା ଥରେ ଭାବନ୍ତୁ କବି, ଯାହା ଅନ୍ଧକାର ଆଉ ହାହାକାରରେ ପରିପୂର୍ଣ୍ଣ।
1: ମୁଁ ବୁଝିପାରିଲିନି ଚାରୁ।
0: ଆଜି ମୋର ଏଇ ନଶ୍ୱର ଦେହରେ ଯେଉଁ ଯୌବନ ଫୁଲ ଫୁଟି ତାର ମନମତାଣିଆ ମହକରେ ରସିକ ଭଅଁରମାନଙ୍କୁ ପ୍ରଲୁବ୍ଧ କରୁଛି, ସେ ଦିନେ ବାସି ହେଇଯିବ, ରଙ୍ଗ ଫିକା ପଡ଼ିଯିବ, ସୌରଭ ଉଡ଼ିଯିବ, ଦେହରେ ବାର୍ଦ୍ଧକ୍ୟ ଆଧିପତ୍ୟ ବିସ୍ତାର କରିବ। ସେତେବେଳେ ମୋ ଅବସ୍ଥା କ'ଣ ହବ ଥରେ ଭାବିଛନ୍ତି? ଆଡ଼ ଆଖିରେ କେହି ବି ଥରେ ଚାହିଁବେନି, ମୁଁ ହେଇଯିବି ଅଲୋଡ଼ା ଅପାଙ୍କ୍ତେୟ।
1: ଚାରୁ,
0: କଥା ଦିଅନ୍ତୁ ଭକ୍ତ ବଳ।

0: ମ୍ୟାଡ଼ାମ, ଆପଣଙ୍କ ଆରାଧ୍ୟ ଦେବତାଙ୍କ ଚରଣ ତଳେ ଏ ପତିତା ଚାରୁଲତା ପାଇଁ ଟିକେ ସ୍ଥାନ କରେଇଦେବେ ନା?
1: ଶାନ୍ତ ହେଇଯାଅ ଚାରୁ,
0: କୁହନ୍ତୁ
1: ଶାନ୍ତ ହେଇଯାଅ। ଏତେ ରାତିରେ ମନକୁ ଏତେ ଭାରାକ୍ରାନ୍ତ କର ନାହିଁ, ମୋତେ ଟିକେ ଭାବିବାକୁ ସମୟ ଦିଅ।
0: ସତେ ତ ରାତି ଅନେକ ହେଲାଣି, ମୋ ସ୍ୱାର୍ଥ ଲାଗି ଆପଣଙ୍କ ଆନନ୍ଦରେ ବାଧା ଦେଲି। ହଉ, ଆପଣଙ୍କ ମନ ପସନ୍ଦର ଗୀତଟିଏ ଗାଉଛି, ତାପରେ ଭୋଜନ ସାରି ନିଦ୍ରା ଯିବେ।

0: ବାଇ, ତମ ପ୍ରାଣବନ୍ଧୁ ଭକ୍ତ କବିଙ୍କର ଆଜି କଣ ନିଦ୍ରାଭଙ୍ଗ ହବନି କି? ବେଳ ଆସି ପରା ଦିଘଡ଼ି ହେଲାଣି।
1: ପାଟି କଣ୍ଟା, ସେ ବିଶ୍ରାମ ନିଅନ୍ତୁ, କେତେବେଳେ ଉଠିବେ ଉଠନ୍ତୁ।
0: ତମ ଆଖି ବି ତ ମାଡ଼ି ମାଡ଼ି ପଡୁଛି, ଜଣାଯାଉଛି ତମେ ବି ବୋଧେ ରାତି ସାରା ଶୋଇନ। ମଧୁର ଆଳାପ ଆଲିଙ୍ଗନରେ ରାତିଟା ପାହିଗଲା ବୋଧେ।
1: ତୋର ଯୋଉ କଥା ନା, ହଁ ଶୁଣ, ଚଞ୍ଚଳ ଗାଧୁଆ ପାଧୁଆ ସାରି ଚୁଲି ଲିପା ପୋଛା କରି ଅରୁଆ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଦେ। ସେ ଉଠିଲେ ନିତ୍ୟକର୍ମ ସାରି ଭୋଜନ କରି ରଥ ଟାଣିବାକୁ ଯିବେ।
0: ହଉ ଭାଇ।

0: ଏ ଜେ ଜେ
1: କଣ ରେ ମଣି,
0: ଇଏ ତାଳ ଧ୍ୱଜ ଆଉ ଦର୍ପ ଦଳର ରଥ ଟଣା ହେଇ ଅନେକ ବାଟ ଆଗେଇ ଗଲେଣି। ଇଏ କାଳିଆ ଠାକୁରଙ୍କ ନନ୍ଦୀ ଘୋଷକୁ ଟାଣିବା ପାଇଁ ଶ୍ରଦ୍ଧାଳୁ ଭକ୍ତଗଣ ବଡ ଉଚ୍ଛଳ କଲେଣି। କେତେବେଳେ ଆଉ ରଥ ଟଣା ହବ?
1: ବୁଝିଲୁ ରେ ନାତି, ଏ ରଥରେ ପରା ମନୁଆ ଠାକୁର ବସିଛି, ତା ମନ ନହେଲେ ରଥ ଟିକେ ବି ଆଗକୁ ଘୁଞ୍ଚିବନି। ତାର ଆଜ୍ଞା ହେଲେ ରଥ ପବନ ଗତିରେ ଘର ଘର ନାଦ କରି ଦୌଡ଼ିବ। ଆରେ କିଏ ଜାଣେ, କେଉଁ ଭକ୍ତର ପ୍ରାର୍ଥନା ଶୁଣି ଯଦି ଅଟକି ରହିଥିବେ।
2: ପ୍ରଭୁ ପ୍ରଭୁ ଚକାଟଣା, ମୁଁ କାଳିଆ ସାନ୍ତ, ମୁଁ ଦୋଷ ଧରିବ ନାହିଁ ପ୍ରଭୁ। ମୁଁ ପ୍ରାଣପିଆ କରେ, ସକାଳୁ ଟିକେ ନିଦ ଲାଗିଯାଇଥିଲା ଯେ ଆସିବାକୁ ଟିକେ ଉଚ୍ଛର ହେଇଗଲା। ଯାହା ହଉ, ମୋ ଲାଗି ତମେ ଅପେକ୍ଷା କରିଛ, ଏ ଦାସ କୃତାର୍ଥ ହେଲା। ଭାଇମାନେ ଭାଇମାନେ ଟିକେ ଆଡ଼ ହେଇ ଯାଆନ୍ତୁ, ମୁଁ ଯାଇ ମୋ ପ୍ରାଣବନ୍ଧୁ କାଳିଆ ସାନ୍ତକୁ ଟିକେ ଆଖି ପୁରେଇ ଦର୍ଶନ କରି ଆସିବି। ଟିକେ ଆଡ଼ ହେଇ ଯାଆନ୍ତୁ, ଟିକେ ଆଡ଼ ହୁଅନ୍ତୁ।
1: କ'ଣ ଭୟା ଭାତୃଙ୍କ ପରି ରଥ ଉପରେ ସିଧା ଦିଅଙ୍କ ପାଖକୁ ଝପାଲି ଆସୁଛି?
0: ତାକୁ ଚିହ୍ନି ପାରିଲନି କି? ଇଏ ପରା ସେଇ ବଳରାମ ଦାସ, ବୁଝିଲ? ମତେ ଲାଗୁଛି ଦେହିପ ଚାରୁ ମାଳି ଘରୁ ସିଧା ଏଠିକି ଦୌଡ଼ି ଆଇଛି।
1: ସତ ନା କ'ଣ? ସତ୍ୟାନାଶ ସତ୍ୟାନାଶ ହେଇଗଲା, ପ୍ରଭୁଙ୍କ ପବିତ୍ର ରଥକୁ ମାରା କରିଦେଲା।
2: ମନା କରନ୍ତୁ ନାହିଁ ପଣ୍ଡାଏ, ଟିକେ ପାଖେଇ ଯାଆନ୍ତୁ, ମୁଁ ଖାଲି ଥରେ ମୁଁ ପ୍ରଭୁଙ୍କୁ ଦର୍ଶନ କରି ବାହୁଡ଼ି ଆସିବି।
1: ସ୍ନାନ ଶୌଚ ନହି ଅପବିତ୍ର ଦେହରେ ତୁ ଝିଅଙ୍କୁ ଦର୍ଶନ କରିବ,
2: ଆପଣଙ୍କୁ ଗୋଡ଼ ତଳେ ପଡ଼ୁଛି, ଆପଣଙ୍କୁ ନେହୁରା ହେଉଛି। ମୋ ପ୍ରାଣ ବନ୍ଧୁକୁ ରଥ ଉପରେ ଦର୍ଶନ କରିବାକୁ ମୋତେ ଥରେ ମାତ୍ର ସୁଯୋଗ ଦିଅନ୍ତୁ।
1: ପ୍ରଭୁଙ୍କ ରଥରେ ଚଢ଼ିବା ଆଗରୁ ନରେନ୍ଦ୍ରକୁ ଯାଇ ଟିକେ ସ୍ନାନ ଶୌଚ ହେଇ ଆସିବାକୁ ତ ବିଭେଦ କହିଲାଣି। ତୋର କିଛି ନାହିଁ,
2: ମୁଁ ନରେନ୍ଦ୍ରକୁ ଯାଇ ସ୍ନାନ ଶୌଚ ହେଇନି ସତ, ହେଲେ ଜଗନ୍ନାଥଙ୍କ ଦ୍ୱାହି ଦେଇ କହୁଛି, ମୋ ମନ ଆଉ ହୃଦୟ ନିର୍ମଳ, ହରିଗୁଣ କୀର୍ତ୍ତନ ବ୍ୟତୀତ ମୋ ତୁଣ୍ଡରେ ଆଉ କିଛି ନଥାଏ। ତା ଛଡ଼ା ଆଜି ଯେତେବେଳେ ପ୍ରଭୁ ପତିତ ପାବନ ରୂପରେ ରତ୍ନ ସିଂହାସନରୁ ଓହ୍ଲେଇ ଆସି ବଡ଼ଦାଣ୍ଡରେ ଦୁଃଖୀ ରଙ୍କି ପାପୀ ତପି ଧନୀ ଦରିଦ୍ର ସମସ୍ତଙ୍କୁ ଅମୃତ ଦୃଷ୍ଟିରେ ଦର୍ଶନ ଦେଉଛନ୍ତି, ସେତେବେଳେ ଛୁଆଁ ଅଛୁଆଁ ଶୌଚ ଅଶୌଚର ଭେଦଭାବ ରହିଲା କେଉଁଠି?
0: ବୁଝିଲେ, ୟା ରୂପକୁ ଟିକେ ଚାହୁଁ ମତେ ଯା, ପିନ୍ଧା ଦୋଷଣା ହଳଦୀ ଗୁରୁ ଗୁରୁ କେମିତି ହେଇଛି, ଦେହଟା ସାରା ଦେଖୁନ କୁଙ୍କୁମରେ ଜର ଜର।
1: ପାଚନ ପାଣି ନିଶାରେ ବେପ ଏମିତି ପାଗଳ ହେଇଗଲା ଯେ ନରେନ୍ଦ୍ର ବୁଡ଼ଟିଏ ନ ପକେଇ ସିଧା ସିଧା ଦିଅଁ ଦର୍ଶନ କରିବାକୁ ଧପାଇଲା।
0: ହେଇଛି ଯେ ଯେ ସେମିତି କହିଲେ ସେ କ'ଣ ଏଠୁ ଯିବ ନା କ'ଣ? ଯଦି କହିବ ତାକୁ ଗଳା ଧକ୍କା ଦେଇ ଏଠୁ ଘୋଡ଼େଇ ଦବା,
1: ହଁ
0: ଦେଖିବା କୋଉ ବୋପା ତା ପିଠିରେ ପଡ଼ିବ।
1: ହଁ ହଁ ସେଇଆ କରିବା ନାତି,
0: ହଁ।

0: ପାଇନ ଯା ଯା
1: ତାକୁ ଏମିତି ଧକ୍କାଟିଏ ଦେଲି ଯେ ରଥରୁ ଗଡି ଗଡି ଯାଇ ତଳେ ପଡିଲା, ଗୋଡ ହାତ ଛିଣ୍ଡି ଯାଇ ଲହୁ ଲୁହାଣ ହେଇଯାଇଛି। ହେଇ ଦେଖୁନ ଜେଜେ, ଦେଖୁନ ସେଠି କେମିତି ସେ ଉଠିକି ବସିଲାଣି।
2: ଆରେ ସିଏ ତ ସେଠି ବସି କାନ୍ଦୁଛି।
1: ହଁ ପରା ଜେଜେ, ଦି ହାତ ମଥାରେ ଲଗେଇ ରଥ ଉପରେ ଦିଅଙ୍କୁ ଚାହିଁ କଣ ଗୁଡାଏ ଗୁଣୁ ଗୁଣୁ ଗୁଣୁ ଗୁଣୁ ହଉଛି।
3: ପ୍ରଭୁ ପ୍ରଭୁ ଶରଣ ରକ୍ଷଣ ମହାବାହୁ, ତୋ ମନରେ କଣ ଏଇଆ ଥିଲା? ତୁ ପୁରା ଭକ୍ତ ବଚଳ ହରି, ତୁ ଲଲଦି ଘୋଷରେ ଥାଉ ଥାଉ ମତେ ପର ହସ୍ତରେ ଦଣ୍ଡ ଦେଲୁ। ତୋ ସୁଦର୍ଶନ ଚକ୍ରରେ ଯଦି ମୋ ମୁଣ୍ଡ ଗଣ୍ଡିକୁ ହାଣି ଦିଗଡ କରିଦେଇଥାନ୍ତୁ, ମୁଁ ବି ଦୁଃଖ କରିନଥାନ୍ତି। ତୁ ମୋର ପ୍ରାଣବନ୍ଧୁ ବୋଲି ତୋ ଛାମକୁ ଦୌଡ଼ି ଆସିଥିଲି ଯେ ତୁ ମୋତେ ଏହି ପୁରସ୍କାର ଦେଲୁ।

0: ତମ ହୃଦୟେଶ୍ୱର ବଳରାମ ଦାସଙ୍କୁ ନନ୍ଦିଘୋଷ ରଥର ସେବାୟତ ମାନେ ଅପମାନ ଦେଇ ମାଡ଼ ମାରି ରଥରୁ ପେଲି ଦେଇଛନ୍ତି ଯେ ସିଏ ଲୋହଲୁହାଣ ହେଇଯାଇଛନ୍ତି।
1: ଏମିତି ଘଟିଛି ହେଲେ କାହିଁକି, ତାଙ୍କର ଦୋଷ କଣ?
0: ରଥରେ ଚଢି ଦିଅଙ୍କୁ ଦର୍ଶନ କରିବାକୁ ଯାଆନ୍ତେ, ସେବାୟତ ମାନେ ତାଙ୍କୁ ଅଶୌଚ ଅପବିତ୍ର କହି ରଥରୁ ପେଲି ଦେଲେ।
1: ମଲ୍ଲି, ସେ ଏବେ କୋଉଠି ଅଛନ୍ତି? ତୁ ଯା, ତାଙ୍କୁ ଏଠିକି ନେଇ ଆସିବୁ।
0: କାଳି ମାଡ ଖାଇ ଲୋହଲୁହାଣ ହେଇ କାଳିଆ ଠାକୁରଙ୍କୁ ଅନେଇ ଢେର କାନ୍ଦିଲେ, ତାପରେ ଏକ ମୁହା ହେଇ କୁଆଡେ ଚାଲିଗଲେ।
1: ହେ ଅଗତିର ଗତି, ହେ କୃପା ସିନ୍ଧୁ ଜଗନ୍ନାଥ, ଶୁଣିଛି ଏ ଦାସୀର ଜୀବନ ସର୍ବସ୍ୱ ବଳରାମ ଦାସ, ତୁମର ପ୍ରିୟ ଭକ୍ତ, ତାଙ୍କର କିଛି ହେଇଗଲେ ମୁଁ ପ୍ରାଣ ଧରି ବଞ୍ଚିବି ନାହିଁ। ପ୍ରଭୁ ପଡ଼ତ ପାତ।

0: ଗଜପତି ମହାରାଜାଙ୍କର ଜୟ ହେଉ।
1: ସମ୍ବାଦ କ'ଣ ମହାମନ୍ତ୍ରୀ? ବଡ଼ଦାଣ୍ଡରେ ତିନି ଠାକୁରଙ୍କ ରଥଟଣା ଉତ୍ସବ ସୁଚାରୁ ରୂପେ ସମ୍ପାଦିତ ହେଉଛି ତ? ନୀରବ କାହିଁକି?
0: ମଣିମା, ପୂର୍ବ ଅବସ୍ଥାର କୌଣସି ପରିବର୍ତ୍ତନ ଘଟିନାହିଁ।
1: ଆମ୍ଭେ ଆଦେଶ ଦେଇଥିଲୁ ମହାବଳବାନ ମତ୍ତହସ୍ତିମାନଙ୍କୁ ନିୟୋଜିତ କରି ରଥ ଟଣାଇବେ, କିଛି କ'ଣ ସୁଫଳ ମିଳିଲା ନାହିଁ? ନିର୍ବିଘ୍ନରେ ପ୍ରକାଶ କରନ୍ତୁ।

0: ବେଶ, ଆମ୍ଭେ ଏଇ ମୁହୂର୍ତ୍ତରେ ବଡ଼ ଦାଣ୍ଡକୁ ଯାତ୍ରା କରି ଆକୁଳ ନିବେଦନ ସହ ରଥରଜ୍ଜୁ ଧରି ଟାଣିମୁ। କାଳେ ଦାସ ପ୍ରତି ମହାବାହୁ କରୁଣା କରିବେ, ଆପଣ ପାଲିଙ୍କିର ବ୍ୟବସ୍ଥା କରନ୍ତୁ।
1: ଯଥାଜ୍ଞା ମଣିମା।
2: ଜୟ ଗଜପତି ମହାରାଜ ପ୍ରତାପ ରୁଦ୍ରଙ୍କର। ଜୟ ଗଜପତି ମହାରାଜ ପ୍ରତାପ ରୁଦ୍ରଙ୍କର।
0: ବଡ଼ ଆଚମ୍ବିତ କଥା, ଆମ୍ଭେ ସ୍ୱୟଂ ଆଜି ରଥ ଟାଣି ବିଫଳ ହେଲୁ। କାଳିଆ ରଖିଲା ନାହିଁ ଆମ୍ଭର ନିବେଦନ। ଭାବୁଛି ଏ ଦାସାନୁଦାସ ତାଙ୍କ ଶ୍ରୀଚରଣରେ ନିଶ୍ଚୟ କୌଣସି ଅପରାଧ କରିଛି, ଯାହାଫଳରେ ଖଟିଆ ଠାକୁର ହଟ କରିଛନ୍ତି। ଆପଣ ଏଇ ମୁହୂର୍ତ୍ତରେ ରଥ ସାହିରେ ତୃଣସଜ୍ଜା କରିଦିଅନ୍ତୁ, ଆମ୍ଭେ ତହିଁରେ ଅଧିଆ ପଡ଼ି ତାଙ୍କ ମନ କଥା ଜାଣିବାକୁ ପ୍ରାର୍ଥନା କରିବୁ।

0: ରାଜା ପ୍ରତାପ ରୁଦ୍ର, ମୋର ପ୍ରିୟ ଭକ୍ତ ବଳରାମ ଦାସ କେଡ଼େ ଶ୍ରଦ୍ଧା ଓ ଭକ୍ତିରେ ମୋତେ ଦର୍ଶନ କରିବ ବୋଲି ମୋ ନନ୍ଦିଘୋଷ ରଥରେ ଚଢ଼ିଥିଲା ଯେ, ତୋ ସେ ମୂର୍ଖ ସେବାୟତଗଣ ତାକୁ ଅଶୁଚି ଆଉ ଅପବିତ୍ର କହି ଗଳା ଧକ୍କା ଦେଇ ରଥ ଉପରୁ ପେଲିଦେଲେ, ତାକୁ ଲହୁଲୁହାଣ କଲେ।
1: ପ୍ରଭୁ ପ୍ରଭୁ,
0: ଦୁଃଖ ଆଉ ଅପମାନରେ ଜର୍ଜରିତ ହୋଇ କାନ୍ଦି କାନ୍ଦି ସେ ବାଙ୍କି ମୁହାଣ ଠାରେ ବସି ବାଲିରେ ତିନି ଗୋଟି ରଥ ନିର୍ମାଣ କରି ମୋତେ ଧ୍ୟାନ କରୁଛି। ତା ଭକ୍ତି ଡୋରିରେ ବାନ୍ଧି ହୋଇ

0: ମୁଁ ବଡ଼ ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ସହ ତିନି ଠାକୁର ତା ବାଲିରଥରେ ବିଜେ କରିଛୁ। ସେଇଥିପାଇଁ ତ ବଡ଼ଦାଣ୍ଡରେ ଆଜି ରଥଟଣା ଉତ୍ସବ ବାଧାପ୍ରାପ୍ତ ହୋଇଛି।
1: ପ୍ରଭୁ ପ୍ରଭୁ, ଏହା ମୋ ସେବାୟତମାନଙ୍କର ଅକ୍ଷମଣୀୟ ଅପରାଧ। ଦୟାକରି ପ୍ରତିକାରର ଉପାୟ କହିଦିଅନ୍ତୁ ପ୍ରଭୁ, କହିଦିଅନ୍ତୁ।

0: ପ୍ରଭୁ ଚକାଡୋଳା, ମୋ କାଳିଆ ସାନ୍ତ, ମୁଁ ରାଣ ଖାଇ କହୁଛି, ଆଉ ଦିନେ ତୋ ବଡ଼ ଦାଣ୍ଡରେ ଛାଇ ସୁଦ୍ଧା ମାଡ଼ିବି ନାହିଁ। ଏ ବାଙ୍କି ମୁହାଣରେ ମୋ ନିଜ ହାତରେ ଗଢ଼ିଥିବା ତିନି ଗୋଟି ବାଲିରଥରେ ତୁମ ତିନି ଠାକୁରଙ୍କୁ ବସେଇ ମୁଁ ପୂଜା କରିବି। ଦେଖିବି ଦେଖିବି କିଏ ତତେ ମୋଠୁ ଛଡ଼େଇ ନବ। ସତରେ ତୁ ଯଦି ମୋର ପ୍ରାଣ ବନ୍ଧୁ ହେଇଥିବୁ, ମୁଁ ତୋର ଭକ୍ତ ବୋଲି ଗର୍ବ କରୁଥିବି, ତେବେ ତୁ ସେ କାଠ ତିଆରି ରଥରୁ ଚାଲିଆସି ମୋ ବାଲି ରଥରେ ଭିଜି କରିବୁ। ତା ନହେଲେ ମୁଁ ଜାଣିବି ତୁମର କେହି ନୁହଁ ସାତ ପର, ତୋ ପ୍ରଭୁ ପଣ ମିଛ, ଆଉ ଫର ଫର ହେଇ ଉଡ଼ୁଥିବା ତୋର ସେ ପତିତ ପାବନ ମାନା, ସିଏ ବି ମିଛ, ସବୁ ଖାଲି ଛଳନା, ସବୁ ଖାଲି ଛଳନା। ମୋ ସର୍ବାଙ୍ଗରେ କାହିଁକି ଶିହରଣ ଖେଳି ଯାଉଛି, ଏ ଅପନ୍ତରାରେ ବି କସ୍ତୁରୀ ଚନ୍ଦନ ଦୟଣାର ମହକ ଭରିଗଲାଣି। ଏସବୁ ତ ମୋ କାଳିଆ ସାନ୍ତଙ୍କର ଅଙ୍ଗଲାଗି ପଦାର୍ଥ, ତେବେ କ'ଣ ମୋ ଅନ୍ତର୍ଯ୍ୟମୀ ଠାକୁର ଏ ଅପନ୍ତରାକୁ ଚାଲି ଆସିଛନ୍ତି? ମୋ ଅନ୍ତର ଭିତରେ ମୋ ପ୍ରଭୁ ଯେମିତି କ'ଣ କହିଯାଉଛନ୍ତି।
1: ଭକ୍ତ ଶିରୋମଣି ବଳରାମ ଦାସ, ତୁମ ଭକ୍ତି ଡୋରିରେ ମୁଁ ଚିରକାଳ ବନ୍ଧା। ମୋର ସେବକମାନଙ୍କ ଦ୍ୱାରା ତୁମେ ପାଇଥିବା ଅପମାନ ନିର୍ଯାତନା ମୋତେ ଖୁବ୍ ବାଧିଛି, ସେମାନେ ଅବଶ୍ୟ ଶାସ୍ତି ପାଇବେ। ମୁଁ ତୁମ ଦୁଃଖରେ ଅତ୍ୟନ୍ତ ଦୁଃଖୀ ବଳରାମ।

0: ଜୟ ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥଙ୍କର,
1: ଜୟ ଭକ୍ତ ଶିରୋମଣି ବଳରାମ ଦାସଙ୍କର।
2: ମୋର ଜୟଗାନ କରି ଏ ବିରାଟ ଜନସମୁଦ୍ର କ'ଣ ଇଆଡ଼େ ମାଡ଼ି ଆସୁଛି? କିଏ ମାନେ?
3: ମଣିମା, ଇଏ ହେଉଛନ୍ତି ମତ ବଳରାମ ଦାସ। ଧ୍ୟାନ ମୁଦ୍ରାରେ ସେ ବାଲି ଉପରେ ବସିଛନ୍ତି।
2: ମନ୍ତ୍ରୀଙ୍କ ଗହଣରେ ସ୍ୱୟଂ ଗଜପତି ମହାରାଜା ବିଜେ କରୁଛନ୍ତି।
4: ଭକ୍ତ ଶିରୋମଣି ବଳରାମ ଦାସଙ୍କର ଜୟ। ଆମର ସଭକ୍ତି ପ୍ରଣାମ ଗ୍ରହଣ କରିବା କୁହନ୍ତୁ।
2: ଏ କ'ଣ କରୁଛନ୍ତି ମଣିମା? ଲକ୍ଷ୍ମୀ ରାଜାର ମୌଡ଼ମଣି ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ସ୍ୱୟଂ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବ, ଯିଏ ଲକ୍ଷ ଲକ୍ଷ ଭକ୍ତଙ୍କର ଚିର ନମସ୍ୟ, ଯାହାଙ୍କର ପାଦ ସ୍ପର୍ଶ କରି ସେମାନେ ନିଜ ଜୀବନକୁ ଧନ୍ୟ ମଣନ୍ତି, ସେଇ ଠାକୁର ରାଜା ମୋ ପରି ଅକିଞ୍ଚନର ପାଦ ସ୍ପର୍ଶ କରି ମୋତେ ଅପରାଧ କରୁଛନ୍ତି।
4: ଅପରାଧ ତୁମ୍ଭେ କରିନାହ ଭକ୍ତ ବଳରାମ, ଅପରାଧ ଆମ୍ଭେ କରିଅଛୁ।

0: ମଧ୍ୟ ସମ ପରିମାଣରେ ଦୋଷୀ। ପାଦ ଧରି କ୍ଷମା ମାଗୁଅଛି, ଦୋଷ ମାର୍ଜନା କରନ୍ତୁ।
1: ମହାମନ୍ତ୍ରୀ
2: ମଣିମା,
1: ପ୍ରଭୁ ନୀଳାଦ୍ରି ବିହାରୀଙ୍କ ସ୍ୱପ୍ନାଦେଶ ଅନୁଯାୟୀ ସାଥିରେ ଆଣିଥିବା ପାଟ ଶାଢ଼ୀ ଦିଅନ୍ତୁ। ଆମ୍ଭେ ସ୍ୱହସ୍ତରେ ବଳରାମ ଦାସଙ୍କ ମସ୍ତକରେ ବାନ୍ଧି ତାଙ୍କୁ ଭକ୍ତ ଶିରୋମଣିର ମର୍ଯ୍ୟାଦା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇବୁ।
2: ନିଅନ୍ତୁ ମଣିମା।
1: ଭକ୍ତ ଶିରୋମଣି ବଳରାମ ଦାସ, ପ୍ରଭୁଙ୍କର ଇଚ୍ଛା ଅନୁଯାୟୀ ଏହି ରାଜକୀୟ ମର୍ଯ୍ୟାଦା ସାଦରେ ଗ୍ରହଣ ପୂର୍ବକ ଆମ୍ଭଙ୍କୁ କୃତାର୍ଥ କରନ୍ତୁ।
3: ନିସ୍ତରିଲି ପ୍ରଭୁ, ନିସ୍ତରିଲି।
4: ଭକ୍ତ ଶିରୋମଣି ବଳରାମ ଦାସଙ୍କର, ଭକ୍ତ ଶିରୋମଣି ବଳରାମ ଦାସଙ୍କର।
1: ମହାମନ୍ତ୍ରୀ, ଆଉ ବିଳମ୍ବ ନ କରି ଭକ୍ତ ବଳରାମଙ୍କୁ ସୁସଜ୍ଜିତ ପାଲିଙ୍କିରେ ବସାନ୍ତୁ। ଆମ୍ଭେ ସଭିଏଁ ବଡ଼ଦାଣ୍ଡ ଅଭିମୁଖେ ବାହୁଡ଼ି ଯିବା।
2: ଯଥାଜ୍ଞା ମଣିମା।

0: ଭକ୍ତ ଶ୍ରେଷ୍ଠ ବଳରାମ, ତୁମ୍ଭଙ୍କୁ ଚିହ୍ନି ନ ପାରି ମୁଁ ଅଧମ ସେବାୟତ ଅପମାନିତ କରିଥିବାରୁ ତୁମ ପାଦ ତଳେ ପଡ଼ି କ୍ଷମା ଭିକ୍ଷା କରୁଛି।
1: ଏଇ ସେବାୟତ

0: ଆସନ୍ତୁ ଆସନ୍ତୁ ଭକ୍ତ ବଳରାମ ଦାସ, ନନ୍ଦିଘୋଷ ରଥ ଉପରେ ଏହି ସୁଶୋଭିତ ଆସନରେ ବସିବା ହୁଅନ୍ତୁ।
1: ମଣିମା,
0: ପ୍ରଭୁଙ୍କର ସ୍ୱପ୍ନାଦେଶ ହୋଇଥିଲା ତୁମ୍ଭେ ନିଜ ମୁଖରେ ଚଳ ନନ୍ଦିଘୋଷ ନ କହିବା ଯାଏଁ ରଥ ଚଳିବ ନାହିଁ। ଦୟାକରି କହିଦିଅନ୍ତୁ ଭକ୍ତ।
1: ପ୍ରଭୁ ପ୍ରଭୁ ଭକ୍ତ ବତ୍ସଳ ଜଗନ୍ନାଥ, ମୁଁ ଅକିଞ୍ଚନ ଅଭିମାନ କରି ଅପନ୍ତରାକୁ ଚାଲିଗଲି ବୋଲି ତୁମେ ବି ନନ୍ଦିଘୋଷ ତ୍ୟାଗ କରି ଚାଲିଗଲ।

ପ୍ରେମରେ ବାଈ, ଭକତ ପ୍ରେମରେ ବାଈ, ଇଏ ବଳରାମ ଦାସ ଭାବରେ କହିଲେ ରଥ ଚାଲେ ଘାଇ।

ଶୁଣିଲେ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ନାଟ୍ୟାଂଶରେ ଅମରେନ୍ଦ୍ର ନାରାୟଣ ଷଡ଼ଙ୍ଗୀ, ବିନାୟକ ମିଶ୍ର, ନବକିଶୋର ଆଚାର।

ଆଚାର୍ଯ୍ୟ, ବସନ୍ତ ମହାନ୍ତି, ଲକ୍ଷ୍ମୀଧର ତ୍ରିପାଠୀ, ଅନନ୍ତ କୁମାର ଦାସ, ସୁରେଶ ଚନ୍ଦ୍ର ବଳ, ନିରଞ୍ଜନ ପାଣ୍ଡେ, ବ୍ରଜରାଜ ସିଂ, ଝରଣା ଦାସ ଓ ମିତାଲି ପାଲ, ସଙ୍ଗୀତାଂଶରେ ରବି ନାରାୟଣ ଦାସ, ପ୍ରଭୁ ପ୍ରସାଦ ନନ୍ଦ, ବାଦଲ କୁମାର ଆଚାର୍ଯ୍ୟ, ସନ୍ତୋଷୀ ପ୍ରସାଦ ମିଶ୍ର, ଗୀତାମଞ୍ଜରୀ ବେହେରା ଏବଂ ଅସୀମା ପଣ୍ଡା।

0: that the government is committed to making India self-reliant in solar PV manufacturing and establishing India as a major role in the global value chain. India's first privately developed orbital rocket, Vikram 1, under Mission Agamon, has successfully reached orbit after completing its final burn and injecting payloads into a 450 kilometers orbit. The liftoff took place at 12.05 p.m. from the Satish Dhawan Space Center at Sriharikota in Andhra Pradesh. The Indian Olympic Association today announced that Olympic medalists Mirabai Chanu and Lovlina Borgohain will serve as India's flag and baton bearers at the opening ceremony of the Commonwealth Games in Glasgow. In badminton, Indian shuttler and two-time Olympic medalist PV Sidhu has reached the women's singles final of the Japan Open in Tokyo today. She entered the final after her opponent and world number 4, Chen Yufei of China, retired during the second game of the match. And that is the end of this news bulletin.
1: ଶୁଣିଲେ ହିନ୍ଦୀରେ ସମ୍ବାଦ ପରେ ପରେ ଇଂରାଜୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜକେ ଶ୍ରୋତାବନ୍ଧୁ ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆସନ୍ତାକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଆସନ୍ତାକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିପାରିବେ ଆକାଶବାଣୀ କଟକରୁ 6:40 ଶ୍ରୀ ରାମଚରିତ ମାନସ 7:27 ଶୁଣିପାରିବେ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲିରେ ସପ୍ତମ ଶ୍ରେଣୀ ଛାତ୍ରୀ ସୁଲଗ୍ନ ପୃଷ୍ଟିଙ୍କୁ ତୃତୀୟ ଶ୍ରେଣୀ ଛାତ୍ରୀ ଆଦାଶ ପୃଷ୍ଟିଙ୍କଠାରୁ କିଛି ଗପ ସୁପ୍ରଭାତ ପୁରୀ 7:55 8:30 ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମରେ ସର୍ବାଙ୍ଗ ନୀତି ସମ୍ପର୍କରେ ପ୍ରଚାର କରିବ ଆକାଶବାଣୀ କଟକରୁ 8:45 ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତ ଦିନ 9:30 ସମୟରେ ଆପଣମାନେ ଶୁଣିପାରିବେ କାର୍ଯ୍ୟକ୍ରମ ଆମ ଆଇନ ଆମ ସୁରକ୍ଷାରେ ବିଷୟବସ୍ତୁ ରହିଛି ରଥଯାତ୍ରା ସମୟରେ ଶିଶୁ ସୁରକ୍ଷା ଏବଂ କଲ୍ୟାଣ ଆଲୋଚନା କରିବେ ପୁରୀର ଜିଲ୍ଲା ଶିଶୁ ସୁରକ୍ଷା ସମିତିର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ ଦିନ 10:00 ସମୟରେ ଶୁଣିପାରିବେ ସୂଚନା ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଏଇଠି ଶେଷ ହେଲା ଆସନ୍ତାକାଲି ପ୍ରାତଃ ଅଧିବେଶନର କାର୍ଯ୍ୟସୂଚୀ ଅଧିବେଶନ ଶେଷରେ କହି ରଖୁଛୁ ପାଣିପାଗ ସମ୍ବାଦ ଗତ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶାର ପୁରୀ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ଗୋଟିଏ କିମ୍ବା 2 ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ତେବେ ଦକ୍ଷିଣ ଉପକୂଳ ଓଡ଼ିଶା ସମତଳ ଅଞ୍ଚଳରେ ସର୍ବାଧୀନ ତାପମାତ୍ରା ଦିନର ରହିଥିଲା ପାରଳାଖେମୁଣ୍ଡିଠାରେ 36°C ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ତା ସହିତ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛି ମତ୍ସ୍ୟଜୀବୀମାନଙ୍କ ପାଇଁ ଆସନ୍ତା 5 ପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ପାଣିପାଗ ସତର୍କ ସୂଚନା ଜାରି କରାଯାଇ ନାହିଁ